ଆକାଶବାଣୀ ଭବାନୀପାଟଣା, ଆଜି ରବିବାର 1948 ଶତାବ୍ଦୀ ବୈଶାଖ 20 ଦିନ 2026 ମସିହା ମଇ ମାସର 10 ତାରିଖ। ପ୍ରିୟ ଶ୍ରୋତା ବନ୍ଧୁଙ୍କୁ ପ୍ରଭାତୀୟ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। ଶ୍ରୋତା ବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗୀ ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଟ୍ଜ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ପ୍ରାତଃ 5:58 ସେକେଣ୍ଡ।

0: ଆମେ ଯେଭଳି କର୍ମ କରିବା ସେହିଭଳି ଫଳ ପାଇବା। ସାଧୁତା ଓ ପରିଶ୍ରମ ସହିତ କରାଯାଇଥିବା କାର୍ଯ୍ୟ ବିଳମ୍ବରେ ହେଲେ ମଧ୍ୟ ସଫଳତା ଆଣିଦିଏ। ଆକାଶବାଣୀ ଭବାନୀପାଟଣା, ସମୟ ସକାଳ 6 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: प्रधानमंत्री नरेंद्र मोदी आज कर्नाटक के बेंगलुरु में आर्ट ऑफ लिविंग संस्था की 45वीं वर्षगांठ समारोह में शामिल होंगे। श्री मोदी आर्ट

ଶ୍ରୋତାବନ୍ଧୁ ପରବର୍ତ୍ତୀ ଗୀତ ଶୁଣନ୍ତୁ। ନୀଳକଣ୍ଠଙ୍କ ଗୀତ ରଚନାରୁ କଣ୍ଠଦାନ କରିଛନ୍ତି ଶିଳ୍ପୀ ବାଳକୃଷ୍ଣ ଦାସ।

ଶ୍ରୋତା ବନ୍ଧୁ, ଆପଣ ଶୁଣୁଛନ୍ତି କେତୋଟି ଭକ୍ତି ଗୀତ ବନ୍ଦନା କାର୍ଯ୍ୟକ୍ରମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଗୀତ ଶୁଣନ୍ତୁ ଶିଳ୍ପୀ ରାଧାମଣି ମହାପାତ୍ରଙ୍କ କଣ୍ଠରେ ବନମାଳୀଙ୍କ ଗୀତ ରଚନାରୁ।

ଏ ଭକ୍ତିଗୀତଟି ଶୁଣୁଥିଲେ ସାରଳା ବେଗଙ୍କ ଗୀତ ରଚନାରୁ କଣ୍ଠଦାନ କରିଥିଲେ ଶିଳ୍ପୀ ଧନଞ୍ଜୟ ଶତପଥୀ। ଶେଷ ଗୀତଟି ଶୁଣନ୍ତୁ ଶିଳ୍ପୀ ସୁପ୍ରଭା ପାଢ଼ୀଙ୍କ କଣ୍ଠରେ ଅମୂଲ୍ୟ ମହାପାତ୍ରଙ୍କ ଗୀତ ରଚନାରୁ।

ଶୁଣୁଥିଲେ କେତୋଟି ଭକ୍ତି ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛୁ ଚେତନା ଚିନ୍ତନ, ଉପସ୍ଥାପନାରେ ଭାଗୀରଥୀ ମିଶ୍ର।

ମଣିଷ ଭାବେ ଦୈନନ୍ଦିନ ଜୀବନରେ ସେ ନିଜେ ହିଁ ନିଜର କର୍ତ୍ତା। ଯାହା ସବୁ ତା ଜୀବନରେ ଘଟି ଯାଉଥାଏ, ଭଲ ହେଉ ଅବା ମନ୍ଦ, ସୁଖ ହେଉ କି ଦୁଃଖ, ସେ ସବୁର ମୂଳରେ ଥାଏ ତା ନିଜ କଲା କର୍ମ। ମଣିଷ ଭିତରେ ଥିବା ମୁକାର ବିଭିନ୍ନ ରୂପରେ ଆତ୍ମପ୍ରକାଶ କରେ ଯେମିତି, ଆତ୍ମଗୋପନ କରେ ସେମିତି। ଫଳରେ ମଣିଷ ବୁଝିପାରେ ନା ନିୟତି ହାତରେ ସେ କେବଳ ଖେଳନାଟିଏ ମାତ୍ର। ତ୍ରିଗୁଣ ସୂତ୍ର କରେ ଧରି ମୃଗୀ ନଚାଏ ନରହରି, ଏ ନିରାଟ ସତକଥାକୁ ଭୁଲିଯାଇ ଅହଙ୍ଗର ବଶବର୍ତ୍ତୀ ହୁଏ। ଏ ସମ୍ପର୍କରେ ମହାଭାରତର କଥାଟିଏ। ଭୀଷ୍ମଙ୍କ ସ୍ୱର୍ଗାରୋହଣ ପରେ ଯୁଧିଷ୍ଠିର ମନସ୍ତାପରେ ଭାଙ୍ଗି ପଡ଼ିଲେ। ସେ ନିଜକୁ ଦୋଷୀ ମଣୁଥିଲେ। ତାଙ୍କୁ ଲାଗୁଥିଲା ଯେ ସେ ହିଁ ପିତାମହଙ୍କ ମୃତ୍ୟୁ ପାଇଁ ଦାୟୀ। ପିତାମହଙ୍କ ହତ୍ୟା ପରେ ରାଜ୍ୟଭୋଗରେ କୌଣସି ସୁଖ ନାହିଁ ବୋଲି ସେ ବିଚାରୁଥିଲେ। ସେଥିପାଇଁ ସେ ବନଗମନ କରିବେ ବୋଲି ସ୍ଥିର କରିସାରିଥିଲେ। ତାଙ୍କ ମନରେ ପ୍ରଚଣ୍ଡ ବୈରାଗ୍ୟ ସୃଷ୍ଟି ହୋଇଥିଲା। କୃଷ୍ଣ ଏକଥା ଦେଖି ବଡ଼ ବ୍ୟସ୍ତ ହୋଇ ପଡ଼ିଲେ। ସେ ଜାଣିଥିଲେ ଯେ ଯୁଧିଷ୍ଠିରଙ୍କ ଅହଙ୍କାର ହେତୁ ତାଙ୍କ ମନରେ ଏଭଳି ଭାବନା ଜାତ ହେଉଅଛି। ମୁଁ ସବୁକିଛି କରୁଛି, ଏଇ ମୋର ସୁଖ, ଏଭଳି ଚିନ୍ତାଧାରାକୁ ଅହଙ୍କାର କୁହାଯାଏ। ଯୁଧିଷ୍ଠିର ଭାବୁଥିଲେ, ମୁଁ ପାପ କରିଛି, ଏସବୁର କାରଣ ମୁଁ, ତେଣୁ ମୁଁ ବଣକୁ ଯିବି। ଯୁଧିଷ୍ଠିରଙ୍କ ଆତ୍ମ ଅଭିମାନ ହିଁ ଏଭଳି ଚିନ୍ତାର କାରଣ ଥିଲା। ତେଣୁ କୃଷ୍ଣ ସ୍ଥିର କଲେ ଯେ ଯୁଧିଷ୍ଠିରଙ୍କ ଅହଙ୍କାର ଭାଙ୍ଗିବାକୁ ପଡ଼ିବ। ତେଣୁ ସେ ତାଙ୍କୁ କହିଲେ, ଧର୍ମରାଜ, କୁରୁକ୍ଷେତ୍ରରେ ବିଜୟ ପରେ ଆପଣ ଭାବୁଛନ୍ତି ଯେ ଆପଣ ଆପଣଙ୍କର ସବୁ ଶତ୍ରୁକୁ ପରାଜିତ କରିପାରିଛନ୍ତି, କିନ୍ତୁ ପ୍ରକୃତରେ ତା ନୁହେଁ। କାରଣ ଏବେ ମଧ୍ୟ ଆପଣଙ୍କ ଭିତରେ ଶତ୍ରୁ ଜୀବିତ। ସାଧାରଣତଃ ଦୁଇ ପ୍ରକାରର ବ୍ୟାଧି ଦେଖାଯାଏ, ଶାରୀରିକ ଏବଂ ମାନସିକ। କଫ, ପିତ୍ତ ଓ ବାୟୁ ଶରୀରର ମୁଖ୍ୟ ତିନୋଟି ଗୁଣ। ତିନି ଗୁଣ ସନ୍ତୁଳିତ ଅବସ୍ଥାରେ ଥିବା ପର୍ଯ୍ୟନ୍ତ ଶରୀର ସୁସ୍ଥ ରହେ। ସନ୍ତୁଳନ ବିଗିଡ଼ିଗଲେ ରୋଗ ଆକ୍ରମଣ କରେ। ଆତ୍ମାର ଶରୀର ପରି ତିନୋଟି ଗୁଣ ସତ୍ତ୍ୱ,

ପ୍ରଚାର କଲୁ ଚେତନା ଚିନ୍ତନ। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ଏଥର ଶୁଣନ୍ତୁ ଅତିପୁରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ସଙ୍ଗୀତ ସଂଯୋଜନା ତାରାକାନ୍ତ ପଣ୍ଡା, ପ୍ରଯୋଜନା ସୁହାସ ମହାନ୍ତି।

ଶ୍ରୀକୃଷ୍ଣ ବସୁଦେବଙ୍କର ତତ୍ତ୍ୱଜ୍ଞାନକୁ ପ୍ରଶଂସା କରିଛନ୍ତି ଓ ତତ୍ତ୍ୱ ଉପଦେଶ ଦେଇ ତାଙ୍କ ମୋହପାଶକୁ ଦୂର କରିଛନ୍ତି। ଏହି ସମୟରେ ମାତା ଦେବକୀ କଂସ ଦ୍ୱାରା ନିହତ ନିଜର ଛଅ ପୁତ୍ରଙ୍କୁ ଦେଖିବାକୁ ଇଚ୍ଛା କଲେ। ଶ୍ରୀକୃଷ୍ଣ ଏବଂ ବଳରାମ ତତ୍କ୍ଷଣାତ୍ ସୁତଳ ଲୋକକୁ ଯାଇ ଦୈତ୍ୟରାଜ ବଳିଙ୍କୁ ଭେଟିଲେ ଏବଂ ତାଙ୍କଠାରୁ ସେହି ଛଅ ପୁତ୍ରଙ୍କୁ ଆଣି ଦେବକୀଙ୍କୁ ପ୍ରତ୍ୟର୍ପଣ କଲେ। ସେମାନେ ଥିଲେ ଅଭିଶପ୍ତ ଦେବତା।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଜ୍ୟ ଗଲାକାଲି ହୋଇଥିବା ଦୁଇ ନମ୍ବର ରାଷ୍ଟ୍ରୀୟ ଲୋକ ଅଦାଲତରେ ମୋଟ 2,77,523 ମାମଲାର ଆପୋଷ ଫଇସଲା କରାଯାଇଛି ବୋଲି ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ତରଫରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ କ୍ଷତିପୂରଣ ବାବଦେ 99,95,29,000 ଟଙ୍କା ଆଦାୟ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏହି ଲୋକ ଅଦାଲତରେ ଖାସ୍ କରି 449 ଫୌଜଦାରୀ, 918 ଚେକ୍ ବାଉନ୍ସ, 318 ଟଙ୍କା ଆଦାୟ, 60 ବିତ୍ତୀୟ ମାମଲା, 417 ମୋଟରଯାନ ଦୁର୍ଘଟଣା ଜନିତ କ୍ଷତିପୂରଣ, 1,312 ମୋଟରଯାନ ଆଇନ ଅଧୀନ ଟ୍ରାଫିକ୍ ଚାଲାଣ, 256,805 ରାଜସ୍ୱ ମାମଲା ଆଉ 1,503 ଦେୱାନୀ ମାମଲାର ଫଇସଲା କରାଯାଇଥିଲା। କେନ୍ଦ୍ର ସରକାରଙ୍କ ତରଫରୁ ଜାତୀୟ ପଞ୍ଚାୟତ ପୁରସ୍କାର 2025 ଲାଗି ବିଜେତାଙ୍କ ନାଁ ଘୋଷଣା କରାଯାଇଛି। ଏଥିଲାଗି ଦେଶର 42 ପଞ୍ଚାୟତକେ ବଛାଯାଇଛି। ଏଥି ଓଡ଼ିଶା 5 ପୁରସ୍କାର ପାଇବାର ଲାଗି ମନୋନୀତ ହୋଇଛି। ଆଗାମୀ ମାସ 3 ନୂଆଦିଲ୍ଲୀ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ଦେଶରେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଏବଂ ବନ୍ୟାଜନିତ ପରିସ୍ଥିତିର ମୁକାବିଲା ପାଇଁ ନୂଆଦିଲ୍ଲୀଠାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ପ୍ରସ୍ତୁତି ନେଇ ବିସ୍ତୃତ ଆଲୋଚନା କରାଯିବ। ଦୀର୍ଘକାଳୀନ ବନ୍ୟା ଦୂରୀକରଣ ପଦକ୍ଷେପର ଅଗ୍ରଗତି ଏବଂ ନଦୀ ପରିଚାଳନା ଓ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ସୁରକ୍ଷା ଆଦି ଉପରେ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି। ରାଜ୍ୟରେ ଗତକାଲି ଅନୁଷ୍ଠିତ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ମୋଟ 2,77,523 ମାମଲାର ଫଇସଲା କରାଯାଇଛି। ମୋଟ 99,95,29,39 ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ସେବା ପ୍ରାଧିକରଣ ନିର୍ଦ୍ଦେଶକ୍ରମେ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ହାଇକୋର୍ଟ ସମେତ ସମସ୍ତ ଜିଲ୍ଲା ତଥା ତାଲୁକସ୍ତରୀୟ ଅଦାଲତଗୁଡ଼ିକରେ ବିଚାରାଧୀନ ମାମଲାଗୁଡ଼ିକର ଆପୋଷ ଆଲୋଚନା ମାଧ୍ୟମରେ ଫଇସଲା କରାଯାଇଛି। ଆଗାମୀ ପିଢ଼ିକୁ ସୁସ୍ଥ ଓ ଶିକ୍ଷିତ କରି ଗଢ଼ିତୋଳିବା ସମସ୍ତଙ୍କର କର୍ତ୍ତବ୍ୟ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସମ୍ବଲପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ତାପମାତ୍ରାର ମୁକାବିଲା ପାଇଁ ବ୍ୟାପକ ଚାରାରୋପଣ ଏବଂ ଏକକ ବ୍ୟବହୃତ ପ୍ଲାଷ୍ଟିକ୍କୁ ବର୍ଜନ କରିବା ନେଇ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତିମଣତି କାର୍ଯ୍ୟ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଦୁଇଦିନ ଧରି ଏହି ଗଣତିମଣତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ମହାପ୍ରଭୁଙ୍କ ବାହାର ଚନ୍ଦ୍ରଯାତ୍ରା ପାଇଁ ଏହି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର 2025 ଘୋଷଣା କରାଯାଇଛି। ବିଭିନ୍ନ ବର୍ଗରେ ଦେଶର 42 ପଞ୍ଚାୟତକୁ ଏଥିପାଇଁ ମନୋନୀତ କରାଯାଇଛି। ଓଡ଼ିଶାର 5 ପଞ୍ଚାୟତ ବିଭିନ୍ନ ବର୍ଗରେ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଗ୍ରାମାଞ୍ଚଳରେ ସମାବେଶୀ ଏବଂ ଦୀର୍ଘସ୍ଥାୟୀ ବିକାଶକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯାଇଥାଏ। ଆସନ୍ତା 3 ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ପୁରସ୍କାର ବିତରଣ କରାଯିବ। ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ବାହାର ଚନ୍ଦ୍ରଯାତ୍ରା ଆଜି ଶେଷ ହେଉଛି। ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥିବା ବାହାର ଚନ୍ଦ୍ରଯାତ୍ରାର ଆଜି ଶେଷ ଦିବସରେ ନରେନ୍ଦ୍ର ପୁଷ୍କରିଣୀରେ ଠାକୁରଙ୍କର ହଳଦୀପାଣି ନୀତି ଅନୁଷ୍ଠିତ ହେବ। ଗତ ସନ୍ଧ୍ୟାରେ ଭଉଁରୀ ତିଥି ଅବସରରେ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରିଣୀରେ 21 ଘେରା ଜଳକ୍ରୀଡ଼ା କରିଥିଲେ। ଆକାଶବାଣୀର ନବବର୍ଷ ପୂର୍ତ୍ତି ଅବସରରେ କଟକ ଓଡ଼ିଆ ବଜାରସ୍ଥିତ ନେତାଜୀ ସଂସ୍କୃତି ଭବନରେ ଏକ ସଙ୍ଗୀତ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆକାଶବାଣୀ ଅବସରପ୍ରାପ୍ତ ଅତିରିକ୍ତ ମହାନିର୍ଦ୍ଦେଶକ ହୃଷିକେଶ ପାଣି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଶିକ୍ଷା ସୂଚନା ବିଶେଷକରି କୃଷିକ୍ଷେତ୍ର ତଥା କୃଷକଙ୍କ ଉନ୍ନତିରେ ଆକାଶବାଣୀର ଅନନ୍ୟ ଭୂମିକା ରହିଛି। ଏଥିରେ ରୀତା ପଟ୍ଟନାୟକ ଏବଂ ଅମିତ ଦାସ ସଙ୍ଗୀତ ଓ ବାଦ୍ୟ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ମାଲକାନଗିରି ଜିଲ୍ଲାରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାପାଳ ପ୍ରଥମେ ସରବିନ୍ଦ ରାଜଶିର୍ଖେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କାର୍ଯ୍ୟ ଅବହେଳା କ୍ଷେତ୍ରରେ

କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ରାଜ ସିର୍କେ କହିଛନ୍ତି। କେବିକେ ଅଞ୍ଚଳରେ ରେଳ ସଂଯୋଗୀକରଣ ଏବଂ ରେଳ ଭିତ୍ତିଭୂମିର ବିକାଶ ଉପରେ ରାଜ୍ୟସଭା ସଦସ୍ୟ ସୁଜିତ କୁମାର ଗୁରୁତ୍ୱ ଦେଇଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ଏ ସଂକ୍ରାନ୍ତ ଏକ ଦାବିପତ୍ର ଶ୍ରୀ କୁମାର ପ୍ରଦାନ କରିଛନ୍ତି। ଗଞ୍ଜାମ ଜିଲ୍ଲା ଖଲିକୋଟ ଅଞ୍ଚଳକୁ ଏକ ପର୍ଯ୍ୟଟନ ପେଣ୍ଠସ୍ଥଳୀ ଭାବେ ଗଢ଼ି ତୋଳାଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି। କରାଖୋଲ ବିଟ୍ ହାଉସ୍ଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଖୁଣ୍ଟିଆ ଜିଲ୍ଲାରେ ପର୍ଯ୍ୟଟନ ଏବଂ ଅନ୍ୟାନ୍ୟ କ୍ଷେତ୍ର ପାଇଁ ଗ୍ରହଣ କରାଯିବାକୁ ଥିବା ପଦକ୍ଷେପ ଉପରେ ସୂଚନା ପ୍ରଦାନ କରିଛନ୍ତି।

0: ସିଂ ଖୁଣ୍ଟିଆ କହିଛନ୍ତି। କରାଖୋଲ ବିଟ୍ ହାଉସ୍ଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଖୁଣ୍ଟିଆ ଜିଲ୍ଲାରେ ପର୍ଯ୍ୟଟନ ଏବଂ ଅନ୍ୟାନ୍ୟ କ୍ଷେତ୍ର ପାଇଁ ଗ୍ରହଣ କରାଯିବାକୁ ଥିବା ପଦକ୍ଷେପ ଉପରେ ସୂଚନା ପ୍ରଦାନ କରିଛନ୍ତି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମହାବୀର ସାଂସ୍କୃତିକ ଅନୁଷ୍ଠାନ ରଙ୍ଗମଞ୍ଚଠାରେ ଚାଲିଥିବା ଆଦିବାସୀ ନୃତ୍ୟ ସଙ୍ଗୀତ ମହୋତ୍ସବ ଡଙ୍ଗର ଆଜି ଉଦ୍ଯାପିତ ହେବ। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ମହୋତ୍ସବରେ ବିଭିନ୍ନ ଆଦିବାସୀ ନୃତ୍ୟ ସଙ୍ଗୀତ ପରିବେଷଣ କରାଯାଉଛି। ଟିଭିକେ ମୁଖ୍ୟ ଶ୍ରୀ ଜୋସେଫ୍ ବିଜୟ ଆଜି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ପୂର୍ବାହ୍ନ 10:00 ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ବିଜୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ରାଜ୍ୟରେ ପ୍ରଥମ ଥର ପାଇଁ ସ୍କ୍ୱାସ୍ ଚାମ୍ପିୟନ୍ସିପ୍ ଆରମ୍ଭ ହୋଇଛି। ଭୁବନେଶ୍ୱର ନୟାପଲ୍ଲୀରେ ଆୟୋଜିତ ପ୍ରତିଯୋଗିତାରେ ମୋଟ 6 ଜିଲ୍ଲାରୁ 34 ଜଣ ଖେଳାଳି ଏଥିରେ ଅଂଶଗ୍ରହଣ କରିଛନ୍ତି। ମହିଳା, ପୁରୁଷ ଏବଂ 35 ବର୍ଷର ଉର୍ଦ୍ଧ୍ୱ ମାଷ୍ଟର୍ସ ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବର୍ଷାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଅଂଶୁଘାତ ପାଇଁ ପ୍ରାକୃତିକ ଚିକିତ୍ସା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ବିଜୟ କୁମାର ପୃଷ୍ଟି।
2: ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ରୌଦ୍ରତାପ ଅର୍ଥାତ୍ ଅଂଶୁଘାତରୁ ରକ୍ଷା ପାଇବାକୁ ହେଲେ କେତେକ ଜରୁରୀ ବିଷୟ ପ୍ରତି ଧ୍ୟାନ ଦେବାକୁ ହେବ। ପ୍ରଥମତଃ ଖରାଦିନେ ଅନ୍ତତଃ 15 ଗ୍ଲାସ୍ ପାଣି ପିଇବା ଜରୁରୀ। ଏକାଥରକେ ନ ପିଇ ଅଳ୍ପ ଅଳ୍ପ ପାଣି ଅଧିକ ଥର ପିଇବା ଭଲ। ସକାଳୁ ଉଠିଲେ 2-3 ଗ୍ଲାସ୍ ଉଷାପାନ ସବୁଠୁ ସ୍ୱାସ୍ଥ୍ୟପ୍ରଦ ହୋଇଥାଏ। ଦ୍ୱିତୀୟରେ ସାଧାରଣତଃ ଦେଖାଯାଏ ଗରମ ସମୟରେ ବିଭିନ୍ନ ପ୍ରକାର ଆଧୁନିକ ଥଣ୍ଡା ପାନୀୟ ପିଆଯାଏ। ଏଥିରେ ଥାଏ ଚିନି ଶିରା, ବିଭିନ୍ନ ଫଳରସର ସୁଗନ୍ଧିତ ରସ, ଗ୍ଲୁକୋଜ୍ ପାଣି, ଅପ୍ରାକୃତିକ ରଙ୍ଗ, କାଫିନ୍, ରାସାୟନିକ ପଦାର୍ଥ ଇତ୍ୟାଦି ଯାହା ପେଟକୁ ବିଷାକ୍ତ କରେ। ଏଗୁଡ଼ିକ ଶରୀରର ଅଧିକ ତାପ ସୃଷ୍ଟିକାରୀ ରାସାୟନିକ ପଦାର୍ଥ ଯାହା ଶରୀର ମଧ୍ୟରୁ ରକ୍ତ ଶୋଷି ନିଏ ଏବଂ ବିଭିନ୍ନ ଅଂଶରେ କୁପ୍ରଭାବ ପକାଏ। ଏଭଳି ପାନୀୟ ପଦାର୍ଥ ଠାରୁ ଦୂରରେ ରହିଲେ ହୁଏତ ଶରୀର ଥଣ୍ଡା ରହିବା ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ମଧ୍ୟ ଅତୁଟ ରହେ। ତୃତୀୟତଃ ପ୍ରାକୃତିକ ଉପାୟରେ ଗ୍ରୀଷ୍ମ ଋତୁରେ ଥଣ୍ଡା ରହିବାର ବହୁତ ଉପାୟ ରହିଛି। ପ୍ରଥମେ ଗୁରୁପାକ ଖାଦ୍ୟକୁ ନିୟନ୍ତ୍ରଣ କରିବା ଉଚିତ। ଅତ୍ୟଧିକ ମାଂସ, ଅଣ୍ଡା, ମସଲାଯୁକ୍ତ ଖାଦ୍ୟ, ଭଜା ବା ଛଣା ଖାଦ୍ୟ, ଅଧିକ ତେଲଯୁକ୍ତ ଖାଦ୍ୟ ହଜମ ନ ହୋଇ ଅଧିକ ଅମ୍ଳ ସୃଷ୍ଟି ହୁଏ, ଫଳରେ ଶରୀରରେ ଅଧିକ ତାପ ସୃଷ୍ଟି ହୁଏ। ବରଂ ଯେଉଁ ଖାଦ୍ୟ ହଜମ କରାଏ ଏବଂ ଥଣ୍ଡା ରଖେ, ଯଥା ସାଲାଡ଼, ବିଭିନ୍ନ ଋତୁଫଳ, ସନ୍ତୁଳା, ଅକାଣ୍ଡିଆ ଚାଉଳର ଭାତ, ଚୋକଡ଼ଯୁକ୍ତ ଅଟାର ରୁଟି, ଗଜା ମୁଗ, ଗଜା ବୁଟ ଏବଂ ପାନୀୟ ମଧ୍ୟରେ ପରିବା ସିଝା ଝୋଳ, ସବୁଜ ଗହମ ଘାସ ରସ, ଦହି ଚଲା ସବୁଠୁ ଉପକାରୀ। ପରିବା ମଧ୍ୟରେ ବିଲାତି, ମୂଳା, ଗାଜର, ବିଟ୍ ଏବଂ ସବୁଜ ଶାଗ ମଧ୍ୟରେ ପାଳଙ୍ଗ, ମେଥି, କୋଶଳା, ଥାଲକୁଡ଼ି, ଯେଉଁଥିରେ ଜଳୀୟ ଅଂଶ ଅଧିକ ଥାଏ ଏବଂ ପ୍ରାକୃତିକ ଖାଦ୍ୟସାର ଓ ଖଣିଜ ପଦାର୍ଥ ମିଳିବା ସହ ଅଧିକ ବନସ୍ପତି, ରାସାୟନିକ ପଦାର୍ଥ ଏବଂ ପ୍ରାକୃତିକ ରଙ୍ଗ ରସ ମଧ୍ୟ ଭରପୁର ଥାଏ। ସେହିଭଳି ଫଳମାନଙ୍କ ମଧ୍ୟରେ ଫୁଟି କାକୁଡ଼ି, ତରଭୁଜ, ଖରଭୁଜ, ବେଲ, ସପୁରୀ, କମଳା ବହୁ ପରିମାଣରେ ଖାଇଲେ ଶରୀର ଥଣ୍ଡା ରହିଥାଏ। ଏହି ସମୟରେ ଗରମ ପାନୀୟ ଚା, କଫି ପରିବର୍ତ୍ତେ ବନସ୍ପତି ଚା କିମ୍ବା ଲେମ୍ବୁ ଚା, ଆଇସ୍କ୍ରିମ୍ ବଦଳରେ କଷ୍ଟାର୍ଡ ଫ୍ରୁଟ୍, ଫଳ ସାଲାଡ଼ ଏବଂ ବସା ଦହି ନେବା ଉଚିତ। ଆମେ ମନେ ରଖିବା ଉଚିତ ଆମର ଖାଦ୍ୟ ହିଁ ଆମ ଶରୀରରେ ଅଧିକ ଉତ୍ତାପ ସୃଷ୍ଟି କରିଥାଏ। ଏହା ବ୍ୟତୀତ ଅଂଶୁଘାତରୁ ମୁକ୍ତି ପାଇବା ପାଇଁ କେତେକ ପ୍ରତିଷେଧକ ଓ ଚିକିତ୍ସା ବ୍ୟବସ୍ଥା ଅବଲମ୍ବନ କରିବାକୁ ପଡ଼ିଥାଏ। ପ୍ରତ୍ୟହ 2-3 ଥର ଥଣ୍ଡା ଜଳରେ ସ୍ନାନ କରିବା ବିଧେୟ। ସପ୍ତାହରେ ଥରେ ନିମ୍ବ ପାଣିରେ ସ୍ନାନ କଲେ ରୋଗ ପ୍ରତିରୋଧକ ଶକ୍ତି ମିଳିବା ସଙ୍ଗେ ସଙ୍ଗେ ଅପୂର୍ବ ଶକ୍ତି ମିଳେ। ରୌଦ୍ରତାପରେ ବାହାରକୁ ବାହାରିଲେ ଧଳା ସୂତାକନାର ପ୍ୟାଣ୍ଟ ସାର୍ଟ ଓ ଟୋପି କିମ୍ବା ପଗଡ଼ି ବ୍ୟବହାର କରିବା ସବୁଠୁ ନିରାପଦ। ସାଥିରେ ପାଣି ବୋତଲ ନେବାକୁ ଭୁଲିବେ ନାହିଁ। ହଁ, ଅତି ଜରୁରୀ କାମ ଥିଲେ ଖରାରେ ଯାଆନ୍ତୁ, ଯଥେଷ୍ଟ ପାଣି ପିଇ ବାହାରନ୍ତୁ ଏବଂ ଆଖିରେ ସବୁଜ ରଙ୍ଗର ଚଷମା ପିନ୍ଧିଲେ ଭଲ। ପାଦରେ ଜୋତା ରହିବା ଉଚିତ। ପ୍ରତି ଘଣ୍ଟାରେ ଥରେ ପାଣି ପିଇ ମୁହଁ ହାତ ଥଣ୍ଡା ପାଣିରେ ଧୋଇବା ସହ ଆଖିରେ ପାଣି ଛିଟା ମାରିବା ଉଚିତ।

0: ରାତିରେ ଖୋଲା ଜାଗାରେ କିମ୍ବା ଘର ଭିତରେ ଝରକା ଖୋଲି ଶୋଇବା ଉଚିତ। ଯଦି ରୌଦ୍ରତା ପରେ ଆପଣଙ୍କ ପାଟି ଶୁଖିଯାଉଛି କିମ୍ବା ଦେହ ଅବଶ ଲାଗୁଛି ଏବଂ ଆଖିକୁ ସବୁ ଅନ୍ଧାର ଦେଖାଯାଉଛି, ସଙ୍ଗେ ସଙ୍ଗେ ଏକ ଖୋଲା ପବନ ବୋହୁଥିବା ଛାଇ ଜାଗାକୁ ଚାଲିଯାଆନ୍ତୁ। ସାରା ଶରୀରକୁ ଥଣ୍ଡା ପାଣିରେ ବାରମ୍ବାର ପୋଛି ଦିଅନ୍ତୁ। କଟି ସ୍ନାନ କରିବାର ସୁବିଧା ନଥିଲେ ତଳି ପେଟରେ ଓଦାପଟି ଗୁଡ଼ାଇ ଦିଅନ୍ତୁ। ଥଣ୍ଡା ପାଣି କିମ୍ବା ଦହି ଚଲା ପିଆଇଲେ ସବୁଠୁ ଭଲ। ସାମାନ୍ୟ ସୁସ୍ଥ ହେବା ପରେ ସଙ୍ଗେ ସଙ୍ଗେ ଶୀତଳି ଓ ଶୀତକାରୀ ପ୍ରାଣାୟାମ କରିବା ଦ୍ୱାରା ବାହାରର ଥଣ୍ଡା ବାୟୁ ଶରୀର ମଧ୍ୟରେ ଶୀତଳ ପ୍ରଦାନ କରିଥାଏ। ମୋଟାମୋଟି କହିବାକୁ ଗଲେ ପ୍ରକୃତିର ଋତୁଫଳ ଓ ପନିପରିବା ଖାଆନ୍ତୁ, ଅଂଶୁଘାତରୁ ମୁକ୍ତି ପାଆନ୍ତୁ।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ଅଂଶୁଘାତ ପାଇଁ ପ୍ରାକୃତିକ ଚିକିତ୍ସା, ଏ ସମ୍ପର୍କରେ ଆଲୋଚନା କରିଥିଲେ ବିଜୟ କୁମାର ପୃଷ୍ଟି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ସମୟ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କିଛି କ୍ଷଣ ମଧ୍ୟରେ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କର୍ଣ୍ଣାଟକ ଓ ତେଲଙ୍ଗାନା ଗସ୍ତ କରି ଆଜି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଦେଶରେ ସମ୍ଭାବ୍ୟ ବନ୍ୟା ଓ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକରେ ଆଜି ପ୍ରସ୍ତୁତି ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ TVK ମୁଖ୍ୟ ସି ଜୋସେଫ ବିଜୟ। ରୁଷ ୟୁକ୍ରେନ୍ ସଂଘର୍ଷ ନେଇ ସ୍ଥାୟୀ ଶାନ୍ତି ବୁଝାମଣା ଚୂଡ଼ାନ୍ତ ହେଲେ ହିଁ ୟୁକ୍ରେନ୍ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ, କହିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଏବଂ IPL କ୍ରିକେଟରେ ଗତକାଲି ରାଜସ୍ଥାନ ରୟାଲ୍ସକୁ 77 runs ପରାସ୍ତ କଲା ଗୁଜରାଟ ଟାଇଟନ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କର୍ଣ୍ଣାଟକ ଓ ତେଲଙ୍ଗାନା ଗସ୍ତ କରିବେ। ପୂର୍ବାହ୍ନ 11:00 ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରେ ଆର୍ଟ ଅଫ୍ ଲିଭିଂର 45th ବାର୍ଷିକ ଉତ୍ସବରେ ଯୋଗଦେବା ସହ ସେଠାରେ ନିର୍ମିତ ଆର୍ଟ ଅଫ୍ ଲିଭିଂ ଅନ୍ତର୍ଜାତୀୟ କେନ୍ଦ୍ରର ଧ୍ୟାନ କେନ୍ଦ୍ରକୁ ଉଦ୍ଘାଟନ କରିବେ। ଶ୍ରୀ ମୋଦି ସେଠାରେ ଏକ ଜନସଭାକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ 3:00 ଶ୍ରୀ ମୋଦି ହାଇଦ୍ରାବାଦ ଗସ୍ତ କରି 9,400 crore ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କରିବେ। ଶ୍ରୀ ମୋଦି 167 number ଜାତୀୟ ରାଜପଥର ଗୁଦେବେଲୁରରୁ ମହବୁବନଗର ପର୍ଯ୍ୟନ୍ତ 4-lane ବିଶିଷ୍ଟ କାର୍ଯ୍ୟର ସମ୍ପ୍ରସାରଣ ସମ୍ପର୍କିତ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିପାଇଁ 3,175 crore ଅଧିକ ଟଙ୍କା ଖର୍ଚ୍ଚ ହେବ। PM ମିତ୍ର ଯୋଜନା ଅଧୀନରେ ୱାରଙ୍ଗଲଠାରେ ନିର୍ମିତ କାକଟୀୟ ମେଗା ଟେକ୍ସଟାଇଲ୍ ପାର୍କର ମଧ୍ୟ ଶ୍ରୀ ମୋଦି ଉଦ୍ଘାଟନ କରିବେ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦଠାରେ ନିର୍ମିତ ସିନ୍ଧୁ ହସ୍ପିଟାଲକୁ ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ। ବୈଠକ ସମୟରେ ଶ୍ରୀ ଶାହା କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥାର ପ୍ରସ୍ତୁତି, ପ୍ରାକ୍ ସତର୍କତା ବ୍ୟବସ୍ଥା, ସମ୍ବଳ ଉପଯୋଗ ଏବଂ ଆନ୍ତଃ ସଂଗଠନ ସହଯୋଗ ଆଦି ବିଷୟରେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ବିଶେଷ କରି ବୈଠକରେ ଯେଭଳି ଧନଜୀବନ ହାନି ନ ହେବ ତାହା ଉପରେ ଗୁରୁତ୍ୱ ଦିଆଯିବ। ଶ୍ରୀ ଶାହା ଦେଶରେ ଦୀର୍ଘକାଳୀନ ବନ୍ୟା ଦୂରୀକରଣ ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ନଦୀ ପରିଚାଳନା ପଦକ୍ଷେପ, ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ସୁରକ୍ଷା ଓ ପାଣିପାଗ ପୂର୍ବାନୁମାନର ବୈଜ୍ଞାନିକ ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିବେ। ବୈଠକରେ ଶ୍ରୀ ଶାହା ବିପର୍ଯ୍ୟୟ ସମୟରେ ସଚେତନତା ତଥା ଅତ୍ୟାବଶ୍ୟକ ରିଲିଫ୍ ସାମଗ୍ରୀ ବଣ୍ଟନ ଓ ମେଡିକାଲ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। TVK ମୁଖ୍ୟ ସି ଜୋସେଫ ବିଜୟ ଆଜି ପୂର୍ବାହ୍ନ 10:00 ଚେନ୍ନାଇଠାରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତାଙ୍କ ସହ TVK 9 ବିଧାୟକ ମନ୍ତ୍ରୀପଦ ପାଇଁ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି। ତାମିଲନାଡୁ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ବିଜୟଙ୍କୁ 120 ବିଧାୟକଙ୍କ ସମର୍ଥନ ଥିବା ସ୍ପଷ୍ଟ ହେବା ପରେ ସରକାର ଗଠନ ଲାଗି ଆମନ୍ତ୍ରଣ କରିଥିଲେ।

234 ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ ଶ୍ରୀ ବିଜୟଙ୍କ ପ୍ରତି ଭିସିକେ ଏବଂ IUML ଦଳର ସମର୍ଥନ ଥିବା ତଥ୍ୟ ଉପସ୍ଥାପନ ପରେ ରାଜ୍ୟପାଳ ତାଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିଥିଲେ। ସେଠାକାର ଲୋକଭବନରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ ଶ୍ରୀ ବିଜୟଙ୍କୁ ଆସନ୍ତା ବୁଧବାର କିମ୍ବା ତା ପୂର୍ବରୁ ବିଧାନସଭାରେ ଆସ୍ଥା ଭୋଟ ଲୋଡ଼ିବାକୁ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଡୁଚେରୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଏନ୍ ରଙ୍ଗାସାମୀଙ୍କୁ ନିଯୁକ୍ତି ଦେଇଛନ୍ତି। ନିଯୁକ୍ତି ପରେ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ଉପରାଜ୍ୟପାଳ କେ କୈଳାସନାଥନ ନୂଆ ସରକାର ଗଠନ ଲାଗି ରଙ୍ଗାସାମୀଙ୍କୁ ଆମନ୍ତ୍ରଣ କରିଛନ୍ତି। ଆସନ୍ତା ବୁଧବାର ଦିନ ଶ୍ରୀ ରଙ୍ଗାସାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଗତ ମାସ 9 ତାରିଖରେ ଅନୁଷ୍ଠିତ ନିର୍ବାଚନରେ AINRC ସମର୍ଥିତ NDAକୁ ସ୍ପଷ୍ଟ ବହୁମତ ମିଳିଥିଲା। ଶ୍ରୀ ରଙ୍ଗାସାମୀ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। କେରଳରେ ସରକାର ଗଠନ ନେଇ ଗତକାଲି ନୂଆଦିଲ୍ଲୀରେ କଂଗ୍ରେସ ଦଳର ବରିଷ୍ଠ ସଦସ୍ୟମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍ଗେ, ବରିଷ୍ଠ ନେତା ରାହୁଲ ଗାନ୍ଧୀ, କେରଳର ମହାସଚିବ ଦାୟିତ୍ୱରେ ଥିବା ଦୀପା ଦାସ ମୁନ୍ସି, ସାଧାରଣ ସଚିବ KC ବେଣୁଗୋପାଳ ଏବଂ କେରଳର ବରିଷ୍ଠ ନେତା ରମେଶ ଚେନିଥଲ୍ଲା ଏବଂ VD ସାଥିସାନ ଯୋଗ ଦେଇଥିଲେ। ଦଳୀୟ ସୂଚନା ଅନୁଯାୟୀ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍ଗେ ଓ ରାହୁଲ ଗାନ୍ଧୀ କେରଳର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଖୁବ୍ ଶୀଘ୍ର ଘୋଷଣା କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ କହିଛନ୍ତି ୟୁକ୍ରେନ୍ ସଂଘର୍ଷ ଶେଷ ପର୍ଯ୍ୟାୟ ଆଡ଼କୁ ଗତି କରୁଛି ବୋଲି ସେ ବିଶ୍ୱାସ କରୁଛନ୍ତି। ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତିର ଖୁବ୍ ଶୀଘ୍ର ସମାଧାନ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯଦି ଏହି ପରିସ୍ଥିତି ଲାଗି ରହେ ତେବେ ଉଭୟ ପକ୍ଷ ବ୍ୟାପକ କ୍ଷତି ସହିବେ। ପଶ୍ଚିମ ଏସିଆ ପରିସ୍ଥିତି ନେଇ ୟୁରୋପୀୟ ନେତୃବୃନ୍ଦଙ୍କ ସହ ଆଲୋଚନା ସମ୍ପର୍କରେ ଶ୍ରୀ ପୁତିନ କହିଛନ୍ତି ଜର୍ମାନର ପୂର୍ବତନ ଚାନ୍ସେଲରଙ୍କ ସହ ସେ ଆଲୋଚନା କରିବା ଲାଗି ଆଗ୍ରହୀ ଥିଲେ। ଅନ୍ୟପକ୍ଷରେ ରୁଷ ୟୁକ୍ରେନ୍ ମଧ୍ୟରେ ଯଦି ସ୍ଥାୟୀ ଶାନ୍ତି ବୁଝାମଣା ଚୂଡ଼ାନ୍ତ ହେବ ସେ ୟୁକ୍ରେନ୍ର ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିବେ। ଇତିମଧ୍ୟରେ ମସ୍କୋ ଓ କିଭ୍ 3-ଦିନିଆ ଅସ୍ତ୍ରବିରତି ଲାଗି ସମ୍ମତି ପ୍ରକାଶ କରିଛନ୍ତି। ହର୍ମୁଜ୍ ପ୍ରଣାଳୀରେ ଜାହାଜ ଯାତାୟାତ ଲାଗି ପ୍ରସ୍ତୁତି ସ୍ୱରୂପ ବ୍ରିଟେନ୍ ଯୁଦ୍ଧପୋତ HMS ଡ୍ରାଗନ୍ ମୁତୟନ କରିଛି। ପୂର୍ବରୁ ଇରାନ୍ ଯୁଦ୍ଧ ପରେ ସାଇପ୍ରସ୍କୁ ସମର୍ଥନ କରିବା ଲାଗି ଏହି ଯୁଦ୍ଧପୋତ ଅନ୍ୟତ୍ର ମୁତୟନ କରାଯାଇଥିଲା। ବ୍ରିଟେନ୍ର ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି ହର୍ମୁଜ୍ ପ୍ରଣାଳୀରେ ପରିସ୍ଥିତି ସ୍ୱାଭାବିକ କରିବା ଉଦ୍ଦେଶ୍ୟରେ ଅନେକ ଦେଶ ଉଦ୍ୟମ କରୁଥିବା ସମୟରେ ବ୍ରିଟେନ୍ ମଧ୍ୟ ସେଥିରେ ସାମିଲ ହୋଇଛି। ଭାରତ ବାଂଲାଦେଶ ଆନ୍ତର୍ଜାତିକ ସୀମା ନିକଟବର୍ତ୍ତୀ ତ୍ରିପୁରାର ସେପାହିଜାଲା ଜିଲ୍ଲାରେ ଉତ୍ତେଜନା ବୃଦ୍ଧି ପାଇଛି। ଗତ ଶୁକ୍ରବାର ରାତିରେ ସେଠାରେ ସଂଘର୍ଷ ଯୋଗୁଁ 3 ଜଣ ବାଂଲାଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ 23 ଜଣ ଆହତ ହୋଇଛନ୍ତି। ପଥାରିଆ ଦର ସୀମା ନିକଟ 101 ନମ୍ବର ଗେଟ୍ରେ ଏହି ଘଟଣା ଘଟିଥିଲା। ଅନେକ ଚୋରା ଚାଲାଣକାରୀ ମାଛ ଧରିବା ପାଇଁ ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଚୋରା ଚାଲାଣକାରୀମାନେ 0 ପଏଣ୍ଟ ଦେଇ ବାଂଲାଦେଶକୁ ଫେରିଯିବାକୁ ଉଦ୍ୟମ କରୁଥିବା ବେଳେ ସୀମା ସୁରକ୍ଷା ବଳ ଦ୍ୱାରା ସେମାନଙ୍କୁ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ସେମାନେ BSF ଉପରେ ଆକ୍ରମଣ କରିଥିଲେ। ଆତ୍ମରକ୍ଷା ପାଇଁ BSF ଯବାନମାନେ ପାଲଟା ଗୁଳିଚାଳନା କରିଥିଲେ। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 2 ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ପରେ BSF, ବାଂଲାଦେଶର ସୀମା ସୁରକ୍ଷା ସଂଗଠନ ଓ ସ୍ଥାନୀୟ ପୁଲିସ ମଧ୍ୟରେ ଅନୁଷ୍ଠିତ ବୈଠକରେ ଘଟଣା ସମ୍ପର୍କରେ ଆଲୋଚନା କରାଯାଇଛି। ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ, ବିଭାଗ, ସ୍ୱୟଂଶାସିତ ସଂସ୍ଥା ଓ ସାର୍ବଜନୀନ କ୍ଷେତ୍ର ଉଦ୍ୟୋଗରେ ନିୟୋଜିତ ଆଉଟ୍ସୋର୍ସିଂ ଏବଂ ଚୁକ୍ତିଭିତ୍ତିକ ଶ୍ରମିକଙ୍କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ପଦକ୍ଷେପ ଫଳରେ ସଠିକ୍ ସମୟରେ ଦରମା ପ୍ରଦାନ, ସାମାଜିକ ସୁରକ୍ଷା ଅଂଶଧନ ନିଶ୍ଚିତ କରିବା ଏବଂ ଠିକାଦାର ଓ ନିଯୁକ୍ତିଦାତାଙ୍କୁ ଅଧିକ ଉତ୍ତରଦାୟୀ କରିବା ଭଳି ବ୍ୟବସ୍ଥା ରହିଛି। ଶ୍ରମ ସଂହିତା ଅଧୀନରେ କାର୍ଯ୍ୟକାରୀ ହେବାକୁ ଥିବା ପଦକ୍ଷେପ ସ୍ୱରୂପ ସମୟ ଅନୁସାରେ ମଜୁରୀ ଓ ସାମାଜିକ ଅଂଶଧନ ପ୍ରଦାନ କରିବା କ୍ଷେତ୍ରରେ ବିଳମ୍ବ ଘଟିଲେ ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ କଳା ତାଲିକାଭୁକ୍ତ କରିବା ଓ ଦଣ୍ଡବିଧାନ କରିବା ଭଳି ବ୍ୟବସ୍ଥା ରହିଛି। ମଜୁରୀ ପ୍ରଦାନ କରିବା ପରେ ଠିକାଦାରମାନେ ପ୍ରତିମାସର 10 ତାରିଖ ସୁଦ୍ଧା ବିଲ୍ ଦାଖଲ କରିବେ। ମାସର 15 ତାରିଖ ସୁଦ୍ଧା DDOମାନଙ୍କୁ ବିଲ୍ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ପଞ୍ଚାୟତ ପୁରସ୍କାର 2025 ପାଇଁ କେନ୍ଦ୍ର ସରକାର 42ଟି ପଞ୍ଚାୟତକୁ ମନୋନୀତ କରିଛନ୍ତି।

0: ଆସନ୍ତାମାସ 3 ତାରିଖରେ ନୂଆଦିଲ୍ଲୀରେ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହେବ ବୋଲି ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଜୟପୁରର ସବାଇ ମାନସିଂ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ 77 ରନ୍ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। 230 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ରୟାଲ୍ସ 16 ଓଭର 3 ବଲ୍ରେ ସମସ୍ତ ୱିକେଟ୍ ହରାଇ 155 ରନ୍ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ଆଜି ଆଇପିଏଲ୍ କ୍ରିକେଟ୍ରେ 2 ମ୍ୟାଚ୍ ଖେଳାଯିବ। ଚେନୈର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଅପରାହ୍ନ 3:30ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ସନ୍ଧ୍ୟା 7:30ରେ ରାୟପୁରର ଶହୀଦ ବୀର ନାରାୟଣ ସିଂ ଆନ୍ତର୍ଜାତିକ ଷ୍ଟାଡିୟମରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। କର୍ଣ୍ଣାଟକ ଓ ତେଲଙ୍ଗାନା ଗସ୍ତ କରି ଆଜି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଦେଶରେ ସମ୍ଭାବ୍ୟ ବନ୍ୟା ଓ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକରେ ଆଜି ପ୍ରସ୍ତୁତି ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟ। ରୁଷ ୟୁକ୍ରେନ୍ ସଂଘର୍ଷ ନେଇ ସ୍ଥାୟୀ ଶାନ୍ତି ବୁଝାମଣା ଚୂଡ଼ାନ୍ତ ହେଲେ ହିଁ ୟୁକ୍ରେନ୍ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ, କହିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ରାଜସ୍ଥାନ ରୟାଲ୍ସକୁ 77 ରନ୍ରେ ପରାସ୍ତ କଲା ଗୁଜରାଟ ଟାଇଟନ୍ସ। ସମ୍ବାଦ ଶେଷ ହେଲା।
1: ଶ୍ରୋତାବନ୍ଧୁ, ଏତେବେଳେ ଯାଏଁ ଶୁଣୁଥିଲି ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ଏଥର ପ୍ରଚାର କରୁଛୁ କୁନି କୁନି ପିଲାଙ୍କ ମନପସନ୍ଦର କାର୍ଯ୍ୟକ୍ରମ ସରଗ ଫୁଲ। ଉପସ୍ଥାପନାରେ ମନୀଷ କଲିସ, ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ।

ପିଲାମାନେ ଶୁଭ ସକାଳ, ଆସ ଆରମ୍ଭ କରିବା ତୁମମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ସରଗ ଫୁଲ। ମୁଁ ଆଜିର ଉପସ୍ଥାପନାରେ ଅଛି ତୁମମାନଙ୍କର ମନୀଷା ଆପା। ନମସ୍କାର।

ପିଲାମାନେ ଆମ ସମସ୍ତଙ୍କ ଭିତରେ ଭଲ ଗୁଣ ସହିତ ଖରାପ ଗୁଣ ମଧ୍ୟ ରହିଛି। ହେଲେ ଆମେ ଯେତିକି ଭଲ ଗୁଣକୁ ଆପଣାଇବା ତାହେଲେ ଆମକୁ ସମସ୍ତେ ଭଲ ପାଇବେ। ହଁ ରେ ପିଲେ, ବେଳେବେଳେ ଏମିତି ହୁଏ କି ଆମେ କେଉଁ କଥାକୁ ନେଇ ରାଗିଯାଉ, ଆଉ ରାଗିକି କ'ଣ ଇଆଡ଼ୁ ସିଆଡ଼ୁ କଥା ବି କହିଦେଉ, ଯାହା ମନକୁ ଆସେ କହିଦେଉ, କିଛି ଭୁଲ କି ଖରାପ କାମ ବି କରିଦେଉ, ଯାହାକି ପରେ ସେହି କାମ ପାଇଁ ମନ ଦୁଃଖ ବି କରୁ ଆଉ ଅନୁତାପ ମଧ୍ୟ କରୁ। ହେଲେ ସେତେବେଳକୁ ତ ଡେରି ହୋଇଯାଇଥାଏ। ସେଥିପାଇଁ ପିଲାମାନେ ପରିସ୍ଥିତି ଯାହା ବି ହେଉ ନା କାହିଁକି ହଠାତ୍ ରାଗିଯିବ ନାହିଁ। ଯିଏ ଯାହା କହିବ ତାକୁ ଧୈର୍ଯ୍ୟର ସହିତ ଶୁଣିବ। ତମକୁ ତାଙ୍କ କଥା ଭଲ ନ ଲାଗିଲେ ବି ଚୁପ୍ ରହିବ। ଦେଖିବ ତୁମର ଏହି ସହିବା ଶକ୍ତି ଭବିଷ୍ୟତରେ ବହୁତ କାମରେ ଆସିବ। କଥାରେ ଅଛି ପରା, ସହିବା ଲୋକ ହିଁ ବଡ଼। ହଁ ରେ ପିଲେ, ଜାତିର ପିତା ମହାତ୍ମା ଗାନ୍ଧୀ ତାଙ୍କ ସହନଶୀଳତା ପାଇଁ ମହାପୁରୁଷ ହୋଇପାରିଛନ୍ତି। ସେଥିପାଇଁ ପିଲାମାନେ ଉପସ୍ଥିତି ସହ ନିଜକୁ ଖାପ ଖୁଆଇକି ଚଳିବ। ଦେଖିବ ସବୁକିଛି ଆପେ ଆପେ ଠିକ୍ ହୋଇଯିବ। ହଉ ପିଲାମାନେ, ତୁମମାନଙ୍କର ମନ ଖୁସି ପାଇଁ ପ୍ରଥମେ ଶୁଣିବା ଗୀତଟିଏ।

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସ୍ଥିତ ବିମଲା କନଭେଣ୍ଟ ସ୍କୁଲର ଛାତ୍ରୀ ଆଦ୍ୟାଶା ପ୍ରଧାନ। ସେ ଆଇସିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷାରେ 98.4% ନମ୍ବର ରଖି ପାସ୍ କରିଛନ୍ତି। ସେ ଆଗାମୀ ଦିନରେ ୟୁପିଏସ୍ସି ପରୀକ୍ଷା ନିମନ୍ତେ ପ୍ରସ୍ତୁତ ହୋଇଛନ୍ତି, ପ୍ରସ୍ତୁତ ହୋଇ ଆଇଏଏସ୍ ହେବେ ବୋଲି ସ୍ୱପ୍ନ ଦେଖିଛନ୍ତି। ଜାଣ ପିଲାମାନେ, ଦୈନିକ ସେ 6-8 ଘଣ୍ଟା ପରିଶ୍ରମ କରୁଥିବା ବେଳେ ପ୍ରତିଦିନ ସକାଳେ ଧ୍ୟାନ ଓ ଯୋଗାସନ କରୁଥିଲେ। ଏହି ସଫଳତା ପଛରେ ତାଙ୍କ ମା, ବାପା ଓ ଶିକ୍ଷକମାନଙ୍କର ପ୍ରେରଣା ମଧ୍ୟ ରହିଛି। କଳାହାଣ୍ଡିର ପୁରୁଣାପଡ଼ାର ବାସିନ୍ଦା ହୋଇଥିବା ବେଳେ ତାଙ୍କ ବାପା ପ୍ରଣବ ପ୍ରଧାନ ପୋଲିସର ଗୁଇନ୍ଦା ବିଭାଗର ଜୋନାଲ ଡିଏସ୍ପି ଭାବେ କାର୍ଯ୍ୟ କରନ୍ତି ଓ ତାଙ୍କ ମା ସୀମା ମିତ୍ତଲ କଳାହାଣ୍ଡି ଅଡିଟ୍ ସୁପରିଟେଣ୍ଡେଣ୍ଟ ଭାବେ କାର୍ଯ୍ୟ କରନ୍ତି। ତାଙ୍କ ଏହି ସଫଳତାକୁ ନେଇ ସ୍କୁଲ ଓ ସହରର ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟି ଆସିଛି। ପାଠପଢ଼ା ବ୍ୟତୀତ ପିଲାମାନେ ସେ ଚିତ୍ରାଙ୍କନରେ ତାଙ୍କର ରୁଚି ରହିଛି ବୋଲି ବ୍ୟକ୍ତ କରନ୍ତି। ଆଗାମୀ ଦିନରେ ଛାତ୍ରଛାତ୍ରୀମାନେ

0: ଅଧିକ ପରିଶ୍ରମ କରିବା ସହ ପ୍ରତିଦିନ ରିଭିଜନ କରିବା ଓ ପାଠପଢ଼ାରେ କୌଣସି ସନ୍ଦେହ ଥିଲେ ଶିକ୍ଷକମାନଙ୍କୁ ପଚାରି ଏହାର ସମାଧାନ କରିବା ସଫଳତାର ଚାବିକାଠି ବୋଲି ପରାମର୍ଶ ଦେଇଛନ୍ତି। ତ ଚାଲ ପିଲାମାନେ, ଆଜି ଆମେ ଆଦ୍ୟାଶା ପ୍ରଧାନ ଦିଦିଙ୍କର ଏହି ସଫଳତା ବିଷୟରେ କିଛି ତାଙ୍କ ସହିତ କଥାବାର୍ତ୍ତା ହେବା।
1: ଶୁଭକାମନା ସହ ଅଭିନନ୍ଦନ ସହ ସ୍ୱାଗତ କରୁଛୁ ଆଜିର ଅତିଥି ICSE ର ଟପର ଝିଅ, ଯିଏକି ବିମଲା କନଭେଣ୍ଟ ସ୍କୁଲର ଛାତ୍ରୀ ଆଦ୍ୟାଶା ପ୍ରଧାନଙ୍କୁ ତୁମକୁ ଆମର ଏହି ସରଗ ଫୁଲ କାର୍ଯ୍ୟକ୍ରମରେ ସ୍ୱାଗତ।
2: ଧନ୍ୟବାଦ ଅପା।
1: ପ୍ରଥମେ ତ ତୁମକୁ କଂଗ୍ରାଚୁଲେସନ ଆଦ୍ୟାଶା, ତୁମର ଏ ଯେଉଁ ପରିଶ୍ରମର ଫଳ ତୁମେ ପାଇଛ, ନିଶ୍ଚିତ ଭାବରେ ଏ ପରିଶ୍ରମର ଫଳ ପାଇଛ, କେମିତି ଲାଗୁଛି?
2: ବହୁତ ଭଲ ଲାଗୁଛି।
1: କେତେ ଘଣ୍ଟା ପରିଶ୍ରମ କରିଥିଲ?
2: ମୁଁ ସେଟା ଉପରେ ବିଲିଭ କରିନି ଅପା, ଆମେ ଯେତେ ଘଣ୍ଟା ବି ପରିଶ୍ରମ କରୁ ଫୁଲ୍ ଫୋକସ୍ ଆଣ୍ଡ କନ୍ସେନ୍ଟ୍ରେସନ୍ ସହିତ କରିବା କଥା, କେତେ ଘଣ୍ଟା କରୁଛୁ ସେଟା ଡଜେଣ୍ଟ ମ୍ୟାଟର, ଆଉ ସବୁଦିନର କାମ ସବୁଦିନ ହିଁ ସମାପ୍ତ କରିଦେବା କଥା।
1: ଘରେ ସବୁ କିଏ କିଏ ଅଛନ୍ତି?
2: ଘରେ ମମି ପାପା ଦାଦି ମା ମୋ ଆୟା ଜଣେ ଚାଚା ଚାଚି ସମସ୍ତେ ଅଛନ୍ତି, ଆଉ ମୋର ପେଟ ଡଗ୍ ଗୋଟେ ଅଛି, ତା ନାଁ ପୁଗୁ, ସେ ମୋ ଭାଇ ପରି।
1: ରେଜଲ୍ଟ ବାହାରିଲା, ତମର ସାଙ୍ଗସାଥି ସହିତ ବହୁତ ଶେୟାର କରିଥିବ, କେମିତି ଲାଗିଲା ସେଟା?
2: ଅପା ଯେହେତୁ ମୁଁ ହଷ୍ଟେଲରେ ରହୁଛି ଏତିକି ଶେୟାର କରିପାରିଲିନି, ବାକି ଯେତିକି ଟାଇମ୍ ବି କଥା ହେଇଛି ବହୁତ ଭଲ ଲାଗିଲା, ସମସ୍ତେ ତାଙ୍କ ରେଜଲ୍ଟଟା ଭଲ କରିଛନ୍ତି।
1: ତମେ ତ କହିଲ କି ପରିଶ୍ରମର କିଛି ଘଣ୍ଟା କିଛି ମ୍ୟାଟର କରେ ନାହିଁ, ପରିଶ୍ରମ ତ ପରିଶ୍ରମ ଆଦ୍ୟାଶା, ତ ତମକୁ ଯେତେବେଳେ ପରିଶ୍ରମ କରୁଥିଲ ଶରୀରରେ ହାଲିଆ ଲାଗୁଥିଲା ନା ନାହିଁ?
2: ହଁ ଲାଗୁଥିଲା।
1: କଣ କରୁଥିଲ ସେତେବେଳେ?
2: ସେତିକି ବେଳେ ମୁଁ ମୋ ହବିଜ ଯୋଉଟା ଅଛି ଗାର୍ଡନିଂ, ଇନଷ୍ଟ୍ରୁମେଣ୍ଟାଲ ଯୋଉ ପ୍ଲେଇଂ ଅଛି ଆଉ ପେଣ୍ଟିଂ ଅଛି ସେଟା ପ୍ରାକ୍ଟିସ କରିଥିଲି।
1: କିଛି କମ୍ପିଟିସନରେ ଭାଗ ନେଇଥିବ?
2: ହଁ ନେଇଥିଲି, ଭୁବନେଶ୍ୱରରେ ହେଇଥିଲା ଧଉଳି ଇଣ୍ଟରନ୍ୟାସନାଲ ଆର୍ଟ ଫେଷ୍ଟିଭାଲ, ସେଠି ମତେ ପ୍ରାଇଜ ମିଳିଥିଲା।
1: ଖାଲି ପରିଶ୍ରମ କରୁଥିଲ ନା ଖେଳିବାରେ ବି ସମୟ ଯାଉଥିଲା, ବୁଲିବାକୁ ଇଚ୍ଛା ଲାଗୁଥିଲା, ତା ଲାଗି ସମୟ ଦଉଥିଲ ନା ନାହିଁ?
2: ସେଟା ଦେବାଟା ନିଶ୍ଚିତ ଅପା, କାହିଁକି କି ଯଦି ଆମେ ଖେଳିବୁ ନାହିଁ ଆମ ମାଇଣ୍ଡଟା ଜାମ୍ ହେଇଯିବ, ତ ଆମକୁ ଡେଫିନେଟଲି ଆମକୁ ଖେଳିବା ବୁଲିବାରେ ବି ସମୟ ଦେବା କଥା।
1: ଶାରୀରିକ ଆମର ବିକାଶ ମଧ୍ୟ ବହୁତ ଜରୁରୀ ନାଇଁ କି? ଏଇ ସଫଳତା ପଛରେ କାହାର ହାତ ଅଛି?
2: ଦୁଇ ଜଣଙ୍କର ହି ସମାନ ହାତ, ମୋ ଗୁରୁଜନ ମାନଙ୍କର, ଭଗବାନର ବି ବହୁତ ହାତ ଅଛି।
1: ତମର ଫେଭରାଇଟ୍ ଟିଚର କିଏ?
2: ଏଲେନ ସାର।
1: କଣ ପଢ଼ାନ୍ତି?
2: ବିଜ୍ଞାନ ଆଉ ମ୍ୟାଥ।
1: ଏଲେନ ସାର ତମର ଯେତେବେଳେ ପରସେଣ୍ଟେଜ ଦେଖିଲେ କଣ ରିଆକ୍ସନ ଥିଲା ତାଙ୍କର?
2: ସେ ବହୁତ ଖୁସି ହେଇଥିଲେ।
1: କେଉଁ ବିଷୟ ପଢିବାକୁ ବହୁତ ଭଲ ଲାଗେ ତମକୁ?
2: ବିଜ୍ଞାନ।
1: ବିଜ୍ଞାନଟା ତମ ଜୀବନରେ ନିଶ୍ଚିତ ଭାବରେ କାର୍ଯ୍ୟ କରିବ, କିନ୍ତୁ ବର୍ତ୍ତମାନ ହେଲା AI ର ଯୁଗ, ଏ ବିଷୟରେ କିଛି କୁହ।
2: I believe our AI should be our assistant, not the master, and it should not replace our human creativity. AI ta ama human creativity jota achi ki ama thinking power seta ko amku seta ko bele importance deba kotha, baki heta ka important amku heta kotha।
1: kyo bisoy guda ko tumku bilkul bhi bhal lage nai?
2: mate sabu bhal lage appa।
1: sabu bhal lage?
2: agya।
1: ko ta khaiba ko bhal lage nai?
2: ସେମିତି କିଛି ନାହିଁ, ମତେ ସବୁ ଭଲ ଲାଗେ।
1: ମା ଯାହା ଦେଇଦେଲେ ଖାଇ ଦଉଛ ନାଇଁ?
2: ଓକେ, ଚଏସ ଅଛି କେତେ ଏତି, ବାକି ସବୁ ମୁଁ ଖାଏ।
1: ଓ ବିଷୟଟା ବହୁତ ଭଲ ଲାଗେ ଖାଇବାକୁ, ଭଲ ଲାଗେ
2: ପନିର।
1: ହଁ ପନିର ଖାଇବାକୁ ଭଲ ଲାଗେ। ହବି କଣ ସବୁ ଅଛି?
2: ପେଣ୍ଟିଂ ଅଛି, ପ୍ଲେଇଂ ମ୍ୟୁଜିକାଲ ଇନଷ୍ଟ୍ରୁମେଣ୍ଟ ଲାଇକ ପିଆନୋ ଆଣ୍ଡ ଅଲ, ଆଉ ଗାର୍ଡେନିଂ।
1: ବେଶୀ ଭଲ କିଏ ପାଆନ୍ତି?
2: ଦୁଇ ଜଣ ଏକା ଭଲ ପାଆନ୍ତି, ବାକି ପାପା ଶୋ କରନ୍ତି କି ଭଲ ପାଆନ୍ତି, ମମି ଶୋ କରନ୍ତିନି।
1: ଏତେ ପରିଶ୍ରମ କଲ, ଫଳ ମଧ୍ୟ ପାଇଲ, ଆମେ ସମସ୍ତେ ଖୁସି ହେଲୁ, ଆମର କଳାହାଣ୍ଡି ଗର୍ବିତ ହେଲା, ଭବାନୀପାଟଣା ମଧ୍ୟ ଗର୍ବିତ ହେଲା, ବିମଲା ଗଭର୍ଣ୍ଣମେଣ୍ଟ ସ୍କୁଲ ମୋର ଟିଚର ମାନେ ମଧ୍ୟ ବହୁତ ଗର୍ବିତ ହେଲେ, ଫ୍ୟାମିଲି ବି ବହୁତ ଗର୍ବିତ ହେଲା। ଏ ପରିଶ୍ରମର ଫଳରେ ଭବିଷ୍ୟତରେ କଣ ଯୋଜନା ଅଛି?
2: ଏବେ ତ ମୁଁ MBBS ଲାଗି ପ୍ରିପେୟାର କରିଛି, ଏବେ NEET UG ଏକ୍ସାମ ହେବ 2028, ସେଟା ଲାଗି ମୁଁ ଆପିୟର କରିବି, ତାପରେ ଦେଖାଯିବ ଅପା ରାସ୍ତା କୋଉ ପଟେ ଯାଉଛି।
1: ଆଉ ଆମ ଶୁଣୁଥିବା ସରଗ ଫୁଲ ଆର କୁନି କୁନି ଭାଇ ଭଉଣୀ ମାନେ ମଧ୍ୟ ତମର କଥାବାର୍ତ୍ତା, ତମର ସଫଳତାରେ ବହୁତ ପ୍ରେରଣା ପାଇଥିବେ। ଆଉ ଏଇ ମଝିରେ ଆମ ସହିତ ଅଛନ୍ତି ଆଦ୍ୟାଶା ପ୍ରଧାନଙ୍କର ମା ମଧ୍ୟ ଆମ ସହିତ ଅଛନ୍ତି, ଆମେ ତାଙ୍କ ଠାରୁ ମଧ୍ୟ କିଛି ଜାଣିନେବା। ନମସ୍କାର ମ୍ୟାଡମ।
3: ନମସ୍କାର ଭଉଣୀ।
1: ଆପଣଙ୍କୁ କେମିତି ଲାଗୁଛି ଏଇ ସଫଳତାରେ?
3: ମତେ ଖୁସି ଲାଗୁଛି, ବହୁତ ଖୁସି ଲାଗୁଛି। ମୁଁ actually ତାର ମା ହିସାବରେ ଗର୍ବିତ feel କଲି, ମୁଁ ତ ସେ time ରେ office ରେ ଥିଲି।

0: ଆଉ ମୁଁ ଶୁଣିବାକୁ ପାଇଲି ତାଙ୍କ ସାର୍ ଆକ୍ଚୁଆଲି ମୋତେ ଏଲଏନ ସାର୍ ଯୋଉ ତାର ଫେଭରେଟ୍ ଟିଚର ଅଛନ୍ତି ସେ ହିଁ ମୋତେ ହ୍ୱାଟ୍ସଆପ୍ରେ ତା ରେଜଲ୍ଟ ପଠେଇଥିଲେ, ମୁଁ ଦେଖିକି ବହୁତ ମୋତେ ଖୁସି ଲାଗିଲା ମ୍ୟାଡମ୍।
1: ମା ହିସାବରେ ଆପଣ ତାର ପରିଶ୍ରମକୁ କେମିତି ଭାବରେ ଆଙ୍କିବେ?
0: ନାଇଁ ଝିଅ ତ ବହୁତ ପରିଶ୍ରମ କରିଛି ମ୍ୟାଡମ୍, ଆଉ ମୁଁ ତାକୁ ସବୁବେଳେ କହେ ଝିଅ ତୁ ଏକ୍ସଟେନ୍ସିଭ ଷ୍ଟଡି କରିବୁ ବେଟା, ସିଲେକ୍ଟିଭ କେବେ ହବୁନୁ, ଆମର ନଲେଜ ବହୁତ ଜରୁରୀ ଜୀବନରେ। ପରସେଣ୍ଟେଜ ତ ଆଜି ଅଛି କାଲି ମାନେ ସେଟା ପରସେଣ୍ଟେଜରୁ ତ ରହିଯିବ, ସେଟା ସାର୍ଟିଫିକେଟରେ ରହିଯିବ, କିନ୍ତୁ ତୁ ଯେତେବେଳେ କାହା ସାଙ୍ଗେ ଡିଲ୍ କରିବୁ ତୋର ନଲେଜ ଯୋଉ ଥିବ ସେଠୁ ଲୋକ ତୋର ପର୍ସନାଲିଟିକୁ ଆଉ ତୋର ଡେପ୍ଥ କେତେ ଅଛି କୌଣସି ବିଷୟରେ ସେଟା ଜାଣିବେ। ତ ସେଥିପାଇଁ ଆମକୁ ଏକ୍ସଟେନ୍ସିଭ ଷ୍ଟଡି କରିବାକୁ ପଡିବ, ଆଉ ସିଲେକ୍ଟିଭ ହେବୁନୁ କେତେବେଳେ ସବୁ ଯାକ ପଢିକି ଯିବୁ, ସେଟା ମୁଁ ତାକୁ ସବୁବେଳେ ପିଲାଦିନୁ କହିଛି।
1: ଆଜ୍ଞା ଆଜ୍ଞା ଆଜ୍ଞା ସହିତ ଆପଣଙ୍କର ଅଳିଅଳ ଝିଅ ମ୍ୟାଡମ୍,
0: ଅଳିଅଳ ଝିଅ ମ୍ୟାଡମ୍ ମୁଁ ତାକୁ ବନେଇକି ରଖିନି, ଆଉ
1: ଆଜ୍ଞା
0: ସେ ମୋର ସିଙ୍ଗିଲ ଚାଇଲ୍ଡ, ମୋର ଗୋଟେ ଚାଇଲ୍ଡ, କିନ୍ତୁ ମୁଁ ତାକୁ ସବୁବେଳେ କହେ ଦେଖ ବେଟା ଆଉ ମୁଁ ମା ହିସାବରେ ତୋର ଏଜ୍ ଗ୍ୟାପ୍ ଆମର ଅଛି, କିନ୍ତୁ ସବୁଦିନ ବାପା ମା ସାଙ୍ଗରେ ରହିବେନି, ଆଉ ଜୀବନଟା ଗୋଟେ ମାନେ ବେଡ୍ ଅଫ୍ ରୋଜେସ୍ ନୁହେଁ, ସେଥିରେ ସବୁବେଳେ ଷ୍ଟ୍ରଗଲ ଅଛି, ସେଥିପାଇଁ ଅଳିଅଳ ତାକୁ କରିକି ରଖିନି ମ୍ୟାଡମ୍।
1: ଆଉ ଧନ୍ୟବାଦ ମ୍ୟାଡମ୍ ଆପଣ ଆମ ସହିତ କଥା ହେଇପାରିଲେ।

0: ଆଦ୍ୟାଶା, ତମର ସଫଳତା ପଛରେ ନିଶ୍ଚିତ ଭାବରେ ତମର ମା ଏବଂ ବାପାର ହାତ ଅଛି। ସେ ତମକୁ ଗାଇଡ କରିଛନ୍ତି, ମାନେ ଷ୍ଟ୍ରଗଲ କରିବାର ଶିଖେଇଛନ୍ତି। ଘର ପାଇଁ କ'ଣ କରିବାର ଚିନ୍ତା ଅଛି?
1: ଘରକୁ ସବକର କେୟାର ନେବାର ଚିନ୍ତା ଅଛି।
0: ଆଚ୍ଛା, ସମାଜ ପାଇଁ?
1: ଘରରୁ ସମାଜ ହେଇଥାଏ ଅପା, ତ ଯଦି ଆମେ ନିଜ ପର୍ସନାଲିଟି ଡେଭଲପ କରିବା ତ ଆମ ଫ୍ୟାମିଲିରେ ସବୁ ଭଲ ହେବେ। ଫ୍ୟାମିଲିରେ ଭଲ ହେବେ ତ ସୋସାଇଟିରେ ଭଲ ହେବେ, ସୋସାଇଟିରେ ଭଲ ହେବେ ତ ଷ୍ଟେଟରେ ଭଲ ହେବେ, ଷ୍ଟେଟରେ ଭଲ ହେବେ ତ କଣ୍ଟ୍ରିରେ ବି ଭଲ ହେବେ।
0: ସମସ୍ତେ ଶୁଣିକି କିଛି ଶିକ୍ଷଣୀୟ ବିଷୟ ଗୁଡାକ ଶିଖିଛନ୍ତି ଆଦ୍ୟାଶା। ତମର ଏ ଶେଷରେ ଛାତ୍ରଛାତ୍ରୀଙ୍କ ପାଇଁ ତମର ବାର୍ତ୍ତା କ'ଣ?
1: ଗୋଟେ ଜିନିଷ ଏକା କହିବାକୁ ଚାହୁଁଛି କି ୱାର୍କ ହାର୍ଡ ଆଣ୍ଡ ସାଇଲେନ୍ସ ଲେଟ୍ ସକ୍ସେସ ମେକ୍ ଦି ନଏଜ।
0: ଧନ୍ୟବାଦ। ତୁମର ଜୀବନ ମଙ୍ଗଳ ହଉ, ତୁମର ସଫଳତା ପାହାଚ ଚଢି ଚାଲ ଆଦ୍ୟାଶା। ଏହି ଶୁଭେଚ୍ଛା ଶୁଭକାମନା ସହ ଆମ ସ୍ୱର୍ଗ ଫୁଲ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ଅଶେଷ ଅଶେଷ ଧନ୍ୟବାଦ। ଧନ୍ୟବାଦ ଆଦ୍ୟାଶା।
1: ଧନ୍ୟବାଦ ଧନ୍ୟବାଦ।

ସୁବ୍ୟବସ୍ଥିତ ହେବା ସବୁ ପିଲାଙ୍କର ଜନ୍ମଗତ ଗୁଣ ନୁହେଁ। ଏଥିପାଇଁ ପ୍ରଶିକ୍ଷିତ ହେବା ସହ ଅଭ୍ୟାସ କରିବାକୁ ପଡ଼ିଥାଏ। ବିନା ଅଭ୍ୟାସରେ ଶୃଙ୍ଖଳିତ ଜୀବନ ଚର୍ଚ୍ଚା ସମ୍ଭବ ନୁହେଁ। ପିଲାର ମନ ସବୁବେଳେ ରଙ୍ଗୀନ ପ୍ରଜାପତି ପରି ଅସ୍ଥିର ଚଞ୍ଚଳ, ତାକୁ ଅନୁଶାସନ ଦରକାର। ଏବେର ପରିସ୍ଥିତି ଯାହା ପିଲାଙ୍କୁ ସୁବ୍ୟବସ୍ଥିତ ନ କଲେ ପାଠରେ ଯାହା ତ ଭଲ କରିବ ନାହିଁ, ତାର ଅନ୍ତର୍ନିହିତ ପ୍ରତିଭା ମଧ୍ୟ ପୂର୍ଣ୍ଣ ବିକାଶ ହୋଇପାରିବ ନାହିଁ। ବ୍ୟକ୍ତିତ୍ୱ ଗଠନରେ ମଧ୍ୟ ଏହା ବାଧକ ହେବ। ବଡ଼ ହେଲେ କୌଣସି କାର୍ଯ୍ୟକୁ ସୁଚାରୁ ରୂପେ ନିର୍ବାହ କରିବ ନାହିଁ। ଏଣୁ ଅଭିଭାବକ, ଶିକ୍ଷକ, ସମ୍ପର୍କୀୟଙ୍କର କର୍ତ୍ତବ୍ୟ ହେଉଛି ପିଲାଙ୍କୁ ସୁବ୍ୟବସ୍ଥିତ କରିବା, ସଠିକ୍ ଢଙ୍ଗରେ କାମ କରାଇବାରେ ଅଭ୍ୟାସ କରାଇବା। ଏପରି କଲେ ପିଲା ଧୀରେ ଧୀରେ ବ୍ୟବସ୍ଥିତ ହେବ ଏବଂ ଭଲ ଅଭ୍ୟାସକୁ ଆପଣାଇବ। ସମୟ ଶେଷ ହୋଇଗଲାଣି ପିଲାମାନେ, କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ପୁଣି ଦେଖା ହେବ ଏକ ନୂଆ ସରଗ ଫୁଲ କାର୍ଯ୍ୟକ୍ରମରେ। ନିଜର ମତାମତ ଦେଇ ଏହି ନମ୍ବରରେ ଯୋଗାଯୋଗ କରିବ। ଆମ ନମ୍ବରଟି ହେଲା 8895994143। ଆଉ ଥରେ କହିଦେଉଛି, ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ଏଥର ବିଦାୟ ନେବି, ରହୁଛି। ଆଜିର ସରଗ ଫୁଲ କାର୍ଯ୍ୟକ୍ରମରେ ମୁଁ ଥିଲି ତୁମମାନଙ୍କର ମନୀଷା ଆପା। ନମସ୍କାର।

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ପ୍ରଚାର କଲୁ କୁନି କୁନି ପିଲାଙ୍କ ମନପସନ୍ଦର କାର୍ଯ୍ୟକ୍ରମ ସରଗ ଫୁଲ। ଉପସ୍ଥାପନାରେ ଥିଲେ ମନୀଷା କଲିସ, ପ୍ରଯୋଜନା ସଚିତାନନ୍ଦ ମଲ୍ଲିକ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର ହେଉଛି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଟ୍ଜ ଏବଂ ନ୍ୟୁ ସନ୍ EIR ଆପ୍ ମାଧ୍ୟମରେ।

ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତରୁ ସୁରକ୍ଷା ପାଆନ୍ତୁ। ବିଶେଷ ସୂଚନା ଶ୍ରୋତାବନ୍ଧୁ ଶୁଣିନେବା, ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ହାଲୁକା ଫିକା ଢୁଲା ସୂତା ଲୁକା ବ୍ୟବହାର କରନ୍ତୁ। ଘରେ ପରଦା ଟାଣନ୍ତୁ। ରାତିରେ ଝରକା ଖୋଲା ରଖନ୍ତୁ। ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ। ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ। ORS ପାଉଡର କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି, ଘୋଳ ଦହି, ତୋରାଣି, ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା, କଫି, ମାଦକ ଦ୍ରବ୍ୟ ଓ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ ସାଥିରେ କଳା ଚଷମା, ଜୋତା, ଚପଲ, ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12 ଠାରୁ ଦିନ 3 ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହ ଓଦା ଗାମୁଛାରେ ମୁଣ୍ଡ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁ ପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଓ ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ସୂଚନାଟି ଏତିକି।

କେତେକ ସର୍ବସାଧାରଣ ଉପଯୋଗୀ ସୂଚନା ପ୍ରତି ଆମେ ସମସ୍ତେ ଧ୍ୟାନ ଦେବା। ପ୍ରତ୍ୟେକ ବ୍ୟକ୍ତି ଅତି କମ୍ରେ ଗୋଟିଏ ଗଛ ଲଗାଇ ତାର ଯତ୍ନ ନିଅନ୍ତୁ। ଥିଲେ ବନ ରହିବେ ଜନ, ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା। ନିଜ ଆଖପାଖ ପରିବେଶକୁ ନିର୍ମଳ ସୁସ୍ଥ ରଖି ଅନ୍ୟମାନଙ୍କୁ ସଚେତନ କରନ୍ତୁ। ସ୍ୱଚ୍ଛତା ହୃଦୟରେ ଏକ ସଂକଳ୍ପ କରନ୍ତୁ। ପଲିଥିନ୍ ବ୍ୟାଗ୍ର ବ୍ୟବହାର ବଦଳରେ ଝୋଟ ବା କପଡ଼ା ବ୍ୟାଗ୍ ବ୍ୟବହାର କରନ୍ତୁ। ପାଣି ନଷ୍ଟ କରନ୍ତୁ ନାହିଁ, ଜଳାଶୟରେ ବିପଦଜନକ ଜିନିଷ ପକାନ୍ତୁ ନାହିଁ। ସବୁବେଳେ ନଳକୂପର ପାଣି ପିଅନ୍ତୁ, ନାଳ ପୋଖରୀ ପାଣି ପିଅନ୍ତୁ ନାହିଁ। ଘରୁ ବାହାରକୁ ଯାଉଥିବା ସମୟରେ ଓ ଦରକାର ନଥିବା ସମୟରେ ବିଦ୍ୟୁତ୍ ସ୍ୱିଚ୍ ବନ୍ଦ କରନ୍ତୁ। ନିଜ ଯାନବାହନଗୁଡ଼ିକୁ ନିୟମିତ ଯାଞ୍ଚ କରନ୍ତୁ, ଟାୟାର ପ୍ରେସର ଠିକ୍ ରଖନ୍ତୁ। ଗାଡ଼ି ଚଲାଇବା ବେଳେ ହେଲମେଟ୍ ବ୍ୟବହାର କରନ୍ତୁ। ମୋବାଇଲରେ କଥାବାର୍ତ୍ତା କରନ୍ତୁ ନାହିଁ ଏବଂ ଟ୍ରାଫିକ୍ ନିୟମ ମାନି ଗାଡ଼ି ଚଲାନ୍ତୁ। ସର୍ବସାଧାରଣ ସ୍ଥାନରେ ଧୂମପାନ କରନ୍ତୁ ନାହିଁ, ଏହା ଆଇନ ବିରୁଦ୍ଧ। ଶେଷରେ ଏତିକି କହିବି, ସବୁବେଳେ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ। ଅନ୍ୟକୁ ଈର୍ଷା କରନ୍ତୁ ନାହିଁ। ଅଭାବ ଅସୁବିଧା ଦାରିଦ୍ର୍ୟ ଦେଖିଲେ ସାଧ୍ୟମତେ ସାହାଯ୍ୟ କରନ୍ତୁ।

ଆକାଶବାଣୀ ଭବାନୀ ପାଟଣା ସମୟ ବର୍ତ୍ତମାନ ସକାଳ 8ଟା ହେବାକୁ ଯାଉଛି। ଶ୍ରୋତାବନ୍ଧୁ ଆମର ପରବର୍ତ୍ତୀ ପ୍ରସାରଣରେ ରିଲେ କରି ପ୍ରଚାର କରୁଛୁ ସମାଚାର ପ୍ରଭାତ ଏବଂ ମର୍ଣ୍ଣିଂ ନ୍ୟୁଜ୍ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଅଳ୍ପକ୍ଷଣ ମଧ୍ୟରେ।

ମହିମା ଧର୍ମ ଓ ଦର୍ଶନରେ ଏକ ଅଦୃଶ୍ୟ ଶୂନ୍ୟବାଦ ହିଁ ପରିକଳ୍ପିତ ସମର୍ପଣର କେନ୍ଦ୍ରବିନ୍ଦୁ। ସେ ସନ୍ଥ କବି କବୀର ଦାସଙ୍କର ଝିନି ଝିନି ଚଦରିଆ ହେଉ ଅଥବା ସନ୍ଥ ରାମଦାସଙ୍କର ଭଜନାବଳୀ, ସିଏ ଝଳମଳ ଉଜ୍ଜଳ ଆଲୋକର ଏକ ସ୍ୱୟଂପ୍ରଭ ଆତ୍ମା। ସିଏ ହିଁ ଘଟ, ସିଏ ହିଁ କଳ୍ପବଟ, ସିଏ ଜୀବନର ରେଣୁରେ ରେଣୁରେ, ଚିତ୍ତ ଏବଂ ଚେତନାର ବେଣୁରେ ବେଣୁରେ ମୋହନ ମାଦକତା ଭରିଦିଏ। ସେହି ମାଦକତା ଭିତରେ ଏକ ଶୂନ୍ୟ ଦେହି ଈଶ୍ୱରଙ୍କୁ କାୟ ମନ ବାକ୍ୟରେ ସର୍ବସ୍ୱ ସମର୍ପଣ କରିଦେବାର ସଂକଳ୍ପ, କେତେ ଆର୍ତି ସେ ସତ୍ସଙ୍ଗ କର୍ମରେ, କେତେ ତୃପ୍ତି ସେ ପ୍ରାପ୍ତିରେ। ମୁକ୍ତି, ପାପରୁ ମୁକ୍ତି, ତାପରୁ ମୁକ୍ତି, ତମସାର ମୁକ୍ତି, ପିପାସାର ମୁକ୍ତି, ସେହି

ଅତୀତ ମହିମା ଧର୍ମର ମହିମା ଭକ୍ତର ଏକମାତ୍ର କାମ୍ୟ ସେହି ଦୁର୍ଲଭ ପଦ୍ମପାଦ ପାଦ ପଦ୍ମ ଯାହାର ଅଲଭ୍ୟ ସ୍ୱସ୍ଥ ଅଲଭ୍ୟ ଦୃଶ୍ୟ ଅନ୍ତର୍ମୁଖୀ ଅନୁଭବ ଗୁରୁ ହିତ ପରମ ବ୍ରହ୍ମ ତସ୍ମୈ ଶ୍ରୀ ଗୁରୁବେ ନମଃ।

ସତ୍ଚିନ୍ତା ସତ୍ବୁଦ୍ଧି ସଦାଚାର ସତ୍କର୍ମ ହିଁ ମଣିଷକୁ ଚିନ୍ତାର ଏକ ମହତ୍ତର ଓ ଉଚ୍ଚତର ସୋପାନକୁ ଉନ୍ନୀତ କରେ। ସେହିପରି ପରୋପକାରୀ ବ୍ୟକ୍ତି ହିଁ ସ୍ୱର୍ଗ ଲାଭ କରେ। ଏହା ହିଁ ଆତ୍ମସନ୍ଧାନୀ ସନ୍ଥ କବି ଭୀମଭୋଇଙ୍କର ଅମୃତବାଣୀ। ଯିଏ ସତ୍ପଥରେ ଗତି କରି ଆଶା ନିରାଶା ଖ୍ୟାତି ଅପଖ୍ୟାତି ନିନ୍ଦା ପ୍ରଶଂସା ଯଶ ଓ ଅପଯଶରେ ପଥଭ୍ରଷ୍ଟ ନ ହୋଇ ଏକାଗ୍ରଚିତ୍ତରେ ସେହି ମହିମାମୟ ପୁରୁଷ ନିର୍ଗୁଣ ନିରାକାର ପରମ ବ୍ରହ୍ମରେ ଲୟ ରଖେ, ସିଏ ହିଁ ତ ଭକ୍ତିରେ ଚରମ ସୋପାନରେ ଉପନୀତ ହୋଇ ନିର୍ବାଣ ଲାଭ କରେ। ନିର୍ବାଣ ହିଁ ମହିମା ଧର୍ମର ଶେଷ କଥା। ମହିମା ଧର୍ମର ଉପାସକ ନିର୍ମୋହ, ସାଧନା ତ୍ୟାଗ ହିଁ ତ ତା ଜୀବନର ଅମୃତ ଓ ଅନନ୍ତ ସୋପାନ। କେବଳ ଆନନ୍ଦ ନୁହେଁ, ପରମାନନ୍ଦ ପ୍ରାପ୍ତି ହିଁ ମହିମା ଧର୍ମର ତତ୍ତ୍ୱ ଓ ମହତ୍ତ୍ୱ। ସେ ପରମ ବ୍ରହ୍ମର ବିହାର ପୁଣି ଏକ ଶୂନ୍ୟ ମନ୍ଦିରରେ, ଯେଉଁଠି ଜନ୍ମ ଜନ୍ମାନ୍ତରର ପାପ ତାପ ଓ ଶୋକରୁ, ସାଂସାରିକ ଭ୍ରାନ୍ତି ଓ ମୋହପାସରୁ, ପୁନର୍ଜନ୍ମର ଦୁଃଖ ଓ ଆର୍ତ୍ତିରୁ ମୁକ୍ତି ଲାଭ କରି ସେହି ବ୍ରହ୍ମବିନ୍ଦୁରେ ଲୀନ ହୋଇଯାଏ, ଆତ୍ମା ମୋକ୍ଷ ଲାଭ କରେ।

ଭୀମଭୋଇଙ୍କ ସମଗ୍ର ସାହିତ୍ୟ କୃତି ପିଣ୍ଡ ବ୍ରହ୍ମାଣ୍ଡ ନିର୍ଗୁଣ ନିରାକାର ବ୍ରହ୍ମର ମହିମାର ଜୟଗାନରେ ଉଚ୍ଚକିତ ପ୍ରଜ୍ଜଳ। ବ୍ରହ୍ମ ଅଦୃଶ୍ୟ ହେଲେ ବି ସର୍ବତ୍ର ବିଦ୍ୟମାନ, ସକଳ କାରଣର ହେତୁ, ଦୃଶ୍ୟର ବାହାରେ ସେ ଏକ ଅସୀମ ଶକ୍ତି, ସକଳ ସୃଷ୍ଟିର ରୂପକାର। ସେ ଚିନ୍ମୟ ଚିଦାନନ୍ଦମୟ, ସେ ଦିବ୍ୟଦ୍ରଷ୍ଟା, ଦିବ୍ୟସ୍ରଷ୍ଟା, ଦିବ୍ୟଜ୍ଞାନ ଓ ଦିବ୍ୟ ଧ୍ୟାନର ପ୍ରତୀକ। ସେହି ଅଦୃଶ୍ୟ ଶକ୍ତିକୁ ଅନୁଭବ କରିହୁଏ ସିନା, ପ୍ରକାଶ କରିହୁଏ ନା। ମହିମା ଧର୍ମ, ଜାତି, ସମ୍ପ୍ରଦାୟ, ବର୍ଣ୍ଣ ଓ ସମାଜର ବିଭେଦତା ଓ ବୈଷମ୍ୟରେ ବିଶ୍ୱାସ କରେ ନା। ମାନବତାବାଦୀ, ସାମ୍ୟବାଦୀ, ସଂସ୍କାରବାଦୀ ଏକ ସୁସ୍ଥ ସମାଜ ଗଠନରେ ଏହା ବିଶ୍ୱାସ କରେ। ଭୀମଭୋଇଙ୍କ ରଚନାର ଅନ୍ତର୍ନିହିତ ତାତ୍ତ୍ୱିକ ମୂଲ୍ୟବୋଧ ଓ ଆଦର୍ଶ ଦର୍ଶନ ହିଁ ସମଗ୍ର ମାନବ ଜାତି ଓ ଦେଶର ହିଁ ଜୀବନ ଦର୍ଶନ।

ଭୀମଭୋଇଙ୍କ ସକଳ ସୃଜନକୁ ଗୀତି କବିତାର ଆଖ୍ୟା ଦିଆଯାଇପାରେ। ସହଜ ସରଳ ସାବଳୀଳ ଭାଷା ହିଁ ଏହାର ଅତୁଳ ଐଶ୍ୱର୍ଯ୍ୟ, ଏଥିପାଇଁ ସର୍ବଜନାଦୃତ। ଗଭୀର ଭାବ ଉଦ୍ରେକକାରୀ କବିତା ଚୟରେ ଭକ୍ତିରସ ଏତେ ମାତ୍ରାରେ ପ୍ରକ୍ଷିପ୍ତ ଯେ ଏହା କେବଳ ମାନବ ଚେତନାକୁ ମାର୍ଜିତ କରେ ନାହିଁ, ମୁଗ୍ଧ କରେ, ଆପ୍ଲୁତ କରେ, ବିସ୍ମିତ କରେ। ଯେତେବେଳେ ଉଚ୍ଚାରିତ ହୁଏ ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ, ଦେଖୁ ଦେଖୁ କେବା ସହୁ ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ।

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଶୁଣୁଥିଲେ ସନ୍ଥକବି ଭୀମ ଭୋଇଙ୍କ କୃତି ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ସ୍ତୁତି ଚିନ୍ତାମଣି। ଶ୍ରୋତାବନ୍ଧୁ ଆପଣ ଶୁଣୁଛନ୍ତି କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର ହେଉଛି ମିଡିୟମ ୱେଭ୍‌ରେ 248 meter ତଥା 1206 kHz ଯୋଗେ। ଏଫ୍ଏମ୍ ମାଧ୍ୟମରେ ଶୁଣିପାରିବେ 103.3 MHz ଓ ନ୍ୟୁସ୍ ଅନ୍ AIR ଆପ୍ ମାଧ୍ୟମରେ ଆମ କାର୍ଯ୍ୟକ୍ରମ ଶୁଣିପାରିବେ।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛୁ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ହାଲୋ ଆକାଶବାଣୀ ଭବାନୀପାଟଣା। ପ୍ରଯୋଜନାରେ ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନରେ ଅଛନ୍ତି ନମିତା ମିଶ୍ର।

0: ନମସ୍କାର ଶ୍ରୋତା ବନ୍ଧୁ, ମୁଁ ନମିତା ଆପଣ ସମସ୍ତଙ୍କୁ ସ୍ୱାଗତ ଜଣାଉଛି ଆପଣଙ୍କର ପ୍ରିୟ କାର୍ଯ୍ୟକ୍ରମ ହେଲୋ ଆକାଶବାଣୀ ଭବାନୀପାଟଣା ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମର ଆଉ ଏକ ନୂତନ ଅଧ୍ୟାୟକୁ। ଆକାଶବାଣୀ ଅର୍ଥାତ୍ ଅଲ୍ ଇଣ୍ଡିଆ ରେଡିଓ ଭାରତର ସବୁଠାରୁ ପୁରୁଣା ଏବଂ ବିଶ୍ୱସନୀୟ ପ୍ରସାରଣ ସଂସ୍ଥାମାନଙ୍କ ମଧ୍ୟରୁ ଗୋଟିଏ। 1936 ମସିହାରେ ଏହାର ଆରମ୍ଭ ହୋଇଥିଲା ଏବଂ 1957 ମସିହାରେ ଆକାଶବାଣୀ ନାମରେ ପରିଚିତ ହୋଇଥିଲା। ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ଆକାଶବାଣୀ ଦେଶର କୋଟି କୋଟି ଲୋକଙ୍କ ମନକୁ ଛୁଇଁ ଆସୁଛି। ବର୍ତ୍ତମାନ 90 ଦଶକରେ ଆମ ଆକାଶବାଣୀ କେବଳ ଗୋଟିଏ ପ୍ରସାରଣ କେନ୍ଦ୍ର ନୁହେଁ, ଲୋକମାନଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ। ସକାଳର ଭକ୍ତି ସଙ୍ଗୀତରୁ ଆରମ୍ଭ କରି ରାତିର ସମାଚାର ପର୍ଯ୍ୟନ୍ତ ଆକାଶବାଣୀର ଧ୍ୱନି ଘରେ ଘରେ ଗୁଞ୍ଜରିତ ହୋଇଉଠେ। ଏହା ଯେ କେବଳ ଖବର ପ୍ରସାରଣ କରେ ନାହିଁ, ସଂସ୍କୃତି, ସଙ୍ଗୀତ, ସାହିତ୍ୟ ଓ ଶିକ୍ଷାର ଏକ ସଶକ୍ତ ମାଧ୍ୟମ। ଗ୍ରାମାଞ୍ଚଳର କୃଷକମାନଙ୍କ ପାଇଁ କୃଷି କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀମାନଙ୍କ ପାଇଁ ଶିକ୍ଷାମୂଳକ ଆଲୋଚନା ଏବଂ ସାଧାରଣ ଲୋକଙ୍କ ପାଇଁ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଆକାଶବାଣୀ ମାଧ୍ୟମରେ ପ୍ରସାରଣ ହୋଇଥାଏ। ଶିଶୁମାନଙ୍କ ପାଇଁ କୁହନ୍ତୁ ବା ମହିଳାମାନଙ୍କ ପାଇଁ, ପ୍ରତ୍ୟେକ ବର୍ଗର ଲୋକଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଭେଟି ଦେଉଛି ଆମ ଆକାଶବାଣୀ। ଏହି 90 ବର୍ଷର ଯାତ୍ରା କେବଳ ଏକ ସମୟର ଗଣନା ନୁହେଁ, ଏହା ହେଉଛି ଭାରତର ଇତିହାସର ଜୀବନ୍ତ ସାକ୍ଷୀ। ଆଜି ଡିଜିଟାଲ ଯୁଗରେ ମଧ୍ୟ ଆକାଶବାଣୀ ତାର ସ୍ୱରକୁ ନୂତନ ଆକାରରେ ନୂତନ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇ ପାରୁଛି। ଆସନ୍ତୁ ଏହି ଅବସରରେ ଆମେ ନମନ କରିବା ସେହି ସ୍ୱରକୁ ଯେଉଁଥିରେ ରହିଛି ଆମର ସଂସ୍କୃତି, ଆମର ପରିଚୟ ଏବଂ ଆମର ଗର୍ବ। ଆକାଶବାଣୀର 90 ବର୍ଷର ଏହି ଗର୍ବିତ ଯାତ୍ରାରେ ଆପଣମାନଙ୍କର ଭଲ ପାଇବା, ବିଶ୍ୱାସ ଓ ସହଭାଗିତା ଆମ ପାଇଁ ସଦା ପ୍ରେରଣାର ଉତ୍ସ। ତାହେଲେ ଶ୍ରୋତା ବନ୍ଧୁ, ଆପଣମାନେ ଫୋନ୍ ମାଧ୍ୟମରେ ଆମ ସହିତ ଯୋଡ଼ି ହୋଇ ନିଜର ମତାମତ, ସ୍ମୃତି ଓ ଶୁଭେଚ୍ଛା ଜଣାନ୍ତୁ। ଆପଣଙ୍କର ଫୋନ୍ର ଅପେକ୍ଷାରେ ରହିଲୁ। ଅପେକ୍ଷା ସରିଯାଇଛି, ଆସନ୍ତୁ ଦେଖିବା କିଏ ପ୍ରଥମେ ଫୋନ୍ କରିଛନ୍ତି। ହ୍ୟାଲୋ,
1: ହଁ ହ୍ୟାଲୋ ମ୍ୟାଡମ୍, ନମସ୍କାର।
0: ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ମୁଁ ନାଗୁପାତର କହୁଛେ, ଗ୍ରାମ ସାଣ୍ଡୁଙ୍ଗରୀ ଗୁଡା କରଲାମୁଣ୍ଡା କଲାହାଣ୍ଡିରୁ।
0: ଆଉ ଆଜି କେଉଁ ଗୀତଟି ଶୁଣିବାକୁ ଚାହିଁବେ?
1: ଗୀତ ହେଲା ହାମକୁ ତୁମସେ ତିଆର ଫିଲ୍ମର ଟାଇଟଲ ଟ୍ରାକ୍ ଦେଇଦେବେ।
0: ଠିକ୍ ଅଛି, ଆମେ ଶୁଣିଦେବୁ। ଆଉ ବର୍ତ୍ତମାନ କଣ କରୁଥିଲେ?
1: ବର୍ତ୍ତମାନ ଖୋଲା ଝରକା ଶୁଣୁଥିଲି, ଆଉ 11 ବାଜିଲା ଯେନ୍ତା ଫୋନ ଲଗଉଛେ। ଆଉ
0: ତାହେଲେ ମୁଁ ଆପଣଙ୍କ ସହିତ ଗୋଟେ ସୁନ୍ଦର ବିଷୟରେ କଥା ହେବାକୁ ଚାହୁଁଛି ଯେ ଆମର ଆକାଶବାଣୀ 90 ଦଶକରେ ପହଞ୍ଚି ସାରିଛି।
1: ହଁ ମ୍ୟାଡମ୍, ସେଟା ତ ହଁ ଆମେ ଶୁଣୁଛୁ। ଆକାଶବାଣୀ ବର୍ତ୍ତମାନ 90 ବର୍ଷରେ ପାଦ ଥାପିଛେ।
0: ତ ଆପଣଙ୍କ ଠୁ ମୁଁ ଜାଣିବାକୁ ଚାହିଁବି ଯେ ଆପଣ କେବେ, କେତେ ବର୍ଷ ଠୁ ଆମ ସହିତ ଯୋଡି ହେଇକି ଅଛନ୍ତି?
1: ମୁଇଁ ଆକାଶବାଣୀ ସହିତ ଯୋଡିକିରି ଅଛେ ମ୍ୟାଡମ୍, 2004 ଇଟା 2026 ହେଇଗଲା ବୋଲେ ଆମର 22 ବର୍ଷ ହେଲା ମୁଇଁ ରେଡିଓ ସହିତ ଯୋଡି ହେଇକି ଅଛେ।
0: ଆପଣ ତାହେଲେ 22 ବର୍ଷ ହେଲା ଆମ ସହିତ ଯୋଡିକି ଅଛନ୍ତି। ଆପଣ ଯୋଉ କାର୍ଯ୍ୟକ୍ରମ ଗୁଡିକ ଶୁଣନ୍ତି, ଆପଣଙ୍କୁ ସବୁଠୁ କେଉଁ ଭଳିଆ କାର୍ଯ୍ୟକ୍ରମ ଭଲ ଲାଗେ?
1: ମୋତେ ଯେମିତିକି ସୂଚନା, ମନୋରଞ୍ଜନ ଟିକେ ଥିବା, ସୂଚନା ଥିବା, ଯେନ୍ତାକି ଗୋଟେ ତଥ୍ୟ ଜାଣି ହଉଥିବା, ସେ କାର୍ଯ୍ୟକ୍ରମ ମୋତେ ବହୁତ ବଢିଆ ଲାଗ୍ସି।
0: ଆଉ ଆପଣ ଏତେ ବର୍ଷ ଯୋଉ ଯୋଡି ହେଇକି ଅଛନ୍ତି, କିଛି ତ ଆପଣ ଭଲ ପାଇବା ପାଇଛନ୍ତି ଆକାଶବାଣୀ ଠୁ, ସେଥିପାଇଁ ଯୋଡି ହେଇକି ଅଛନ୍ତି। ତ ସେହି ଭଲ ପାଇବା ସମ୍ପର୍କରେ, ସେହି ଅନୁଭୂତି ସମ୍ପର୍କରେ ଆପଣଙ୍କ ଠୁ ଆମେ ଜାଣିବାକୁ ଚାହିଁବୁ।
1: ମୁଁ ଆକାଶବାଣୀରେ ବୋଲେ ଦେଖନ୍ତୁ ମ୍ୟାଡମ୍, ବୋଲେ କାଣ ହଉଛି, ଆମର ଯେତେବେଳେ ଲାଇନ୍ ନେଇଥିଲା ବି ଆମେ ଆକାଶବାଣୀ ସହିତ ଯୋଡି ହେଇକି ରହୁଛୁ। ଆଉ ଗୋଟେ ଜିନିଷ, ଯେତେବେଳେ ଫାଇଲିଂ ବାତ୍ୟା ଆସିଥିଲା 2013 ସେତେବେଳେ ତ ଲାଇନ୍ ନଥିଲା କି ଲାଇନ୍ କାଟି ଦେଇଥିଲେ, ତାପରେ ଆମର ମୋବାଇଲ ମାନେ ବି 2013 ସେତିକି ଆମର ଫାସିଲିଟି ନେଇଥାଏ ଯେ ନେଟ୍ ମୋବାଇଲ ମାନେ ନେଇଥାଏ ବୋଲେ ସେ ଟାଇମ୍କେ ଆମର BBC ହିନ୍ଦୀ ୱାର୍ଲ୍ଡ ସର୍ଭିସ ଟା ବାତ୍ୟାକେ ଲାଇଭ କଭରେଜ କରିଥିଲା। ସେଟା ଗୋଟେ ମୋର ମନେ ପଡୁଛେ, ସେଟା ଶୁଣିଥିଲୁ ଆମେ ଗାଁରେ 4-5 ପିଲା ବସିକରି ଗୋଟେ ଜାଗାରେ ବସିକି ଶୁଣିଥିଲୁ, ଲାଇନ୍ ନେଇଥାଏ ପୁରା ଅନ୍ଧାର ହେଇଥାଏ,
0: ଆଉ
1: ଲାଇଭ କଭରେଜ ଚାଲିଥାଏ ଆମେ ଶୁଣିଥିଲୁ, ସେଟା ସେଟା ଗୋଟେ ମୋର ପୁରା ବହୁତ ଇଟା ଥିଲା।
0: ଆପଣ ଗୋଟେ ସୁନ୍ଦର ଅନୁଭୂତି କହିଲେ ଏବଂ ଗୁରୁତ୍ୱପୂର୍ଣ୍ଣ ଅନୁଭୂତି।
1: ହଁ ମ୍ୟାଡମ୍,
0: ବହୁତ ଖୁସି ଲାଗିଲା ଯେ ଆକାଶବାଣୀ ଆପଣଙ୍କୁ ଏତେ ସୁନ୍ଦର ସୂଚନାରେ ଭରି ଦଉଛି, ଆପଣ ଆକାଶବାଣୀରୁ କିଛି ଶିଖିବାକୁ ପାଉଛନ୍ତି।
1: ହଁ ମ୍ୟାଡମ୍, ନିହାତି। ତାପରେ ଆମର ଦେଖ ଭବାନୀପାଟଣାରେ ବି ବାଜୁଥିଲା ପ୍ରୋଗ୍ରାମ ମାନେ ବଢିଆ ବଢିଆ ଶିକ୍ଷା କାର୍ଯ୍ୟକ୍ରମ ମାନେ, ଶୁଣେ ମୋର କଥା ନି ମକେ ପହଞ୍ଚବାକେ ଦିଅ, ଏଟା ମାନେ ଚାଲୁଥିଲା ଆଗ, ନମସ୍କାର କଲାହାଣ୍ଡି।
0: ତାହେଲେ ଆପଣ ତ ବହୁତ କାର୍ଯ୍ୟକ୍ରମ ମନେ ରଖିଛନ୍ତି।

0: ଅଛନ୍ତି?
1: ହଁ ମ୍ୟାଡମ ନିହାତି ବହୁତ କାର୍ଯ୍ୟକ୍ରମ ଆମର ମନେ ଅଛି, ଯେନ୍ତା କି ଆମର ନମସ୍କାର କଳାହାଣ୍ଡି, ଆମର କଳାହାଣ୍ଡିର ତୁତାଲ ବିଷୟରେ ଜାଣି ହଉଥିଲା ସେ କାର୍ଯ୍ୟକ୍ରମ ଗୋଟେ ଚାଲିଥିଲା।
0: ହଁ ଏଇଟା ହିଁ ହେଉଛି ଆମର ଅଭୁଲା ସ୍ମୃତି ଯୋଉଟା କି ଭୁଲି ହୁଏନି।
1: ହଁ ମ୍ୟାଡମ ହଁ,
0: କିଛି ଏମିତି ଜିନିଷ ଥାଏ, କିଛି ଏମିତି ଅନୁଭୂତି ଥାଏ ଯାହାକି ସାରା ଜୀବନ ପାଇଁ ଆମେ ପାଖରେ ରଖିଥାଉ ତାକୁ।
1: ହଁ ତାପରେ ସେଟା ଗୋଟେ ଆଉ ଗୋଟେ ଜିନିଷ ବି, ସେଟା ଗୋଟେ ଏବେ ବି ବର୍ତ୍ତମାନ ସେ ଟ୍ୟୁନିଂଟା ବାଜିଗଲା ଆମର ମନେ ପଡିଯାଉଛି, ଟାଇମଟା ହେଇଗଲା 7:30।
0: ହଁ
1: ଆମର ଚାଷବାସ କାର୍ଯ୍ୟକ୍ରମରେ ଯେଉଁ ଟ୍ୟୁନିଂ ବାଜୁଛେ,
0: ବହୁତ ଭଲ ଲାଗିଲା। ତାହେଲେ ଆପଣଙ୍କର ପସନ୍ଦର ଗୀତଟି ଶୁଣିବା?
1: ହଁ ଠିକ ଅଛି ମ୍ୟାଡମ, ଶୁଣିବା ଆର ଗୀତ ଟିକେ ଡେଡିକେଟ କରିବା ଆମର ଯେତେ ଶ୍ରୋତା ବନ୍ଧୁ ମାନେ ଅଛନ୍।
0: ହଁ ହଁ,
1: ପ୍ରଥମେ ତ ଆପଣଙ୍କୁ ନିହାତି ଆମକୁ ବସିକି ନିହାତି ଶୁଣାଉଛନ୍, ସେଥିଲାଗି ପ୍ରଥମେ ଆପଣଙ୍କୁ ଶୁଣାବା।
0: ବହୁତ ବହୁତ ଧନ୍ୟବାଦ।
1: ତାପରେ ଆମର ଚିତ୍ରସନ ସବର, ମନୋଜ ପଟେଲ, କ୍ଷମା ସାଗର ସାହୁ, ସୀମାଞ୍ଚଳ ସବର, ନୀଳାକାର ରଣା, ଚୈତନ ପଟେଲ, ସୁବଲ ସାହୁ, କରମସାନୀ ସାହୁ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ଯଶବନ୍ତ ପାଇକ, ମୁରଲୀ ମେହେର, ରବୀନ୍ଦ୍ର ମେହେର, ଗୋବିନ୍ଦ ମେହେର, ନାରାୟଣ ମେହେର, ଆଉ ଯେତେ ବି ଆକାଶବାଣୀ ବାଣୀପାଟନା ଶୁଣୁଛନ୍, ସବୁ ଶ୍ରୋତା ବନ୍ଧୁକୁ ଗୀତ ଡେଡିକେଟ କରମା।
0: ସମସ୍ତ ଶ୍ରୋତା ବନ୍ଧୁକୁ ଆମେ ଆପଣଙ୍କ ତରଫରୁ ଏଇ ଗୀତଟି ଡେଡିକେଟ କରିଦେଉଛୁ।
1: ଠିକ ଅଛି ମ୍ୟାଡମ, ରହୁଛି, ନମସ୍କାର।
0: ଫୋନ କରିଥିବାରୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।

0: ହ୍ୟାଲୋ
1: ଶୁଭସାଗର ନମସ୍କାର ମ୍ୟାଡାମ
0: ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ
1: ମୁଁ ମୁନା ପଣ୍ଡା କୋଟିଲ କନାପୁର ଜଗତସିଂହପୁର ଆପଣ ଅଳକା ମ୍ୟାଡାମ କହୁଛନ୍ତି
0: ନା ନା ମୁଁ ନମିତା ମ୍ୟାଡାମ କହୁଛି
1: ନମସ୍କାର ମୁଁ ଆପଣଙ୍କ ସାଙ୍ଗେ ଆଉ ଥରେ କଥାବାର୍ତ୍ତା ହେଇଥିଲି ଦେଇଥିଲି
0: ହଁ ହଁ ଆଉ ଆଜି କେଉଁ ଗୀତଟି ଶୁଣିବେ
1: ଆଜି ଗୀତ ଦିଅନ୍ତୁ ଫିଲ୍ମ ନାଁ ହଉଛି ଦଣ୍ଡା ବାଳୁଙ୍ଗା ଆଉ ଗୀତ ହଉଛି ଅକ୍ଷୟ ମହାନ୍ତି ଏବଂ ଅନୁରାଧା ପୋଡ଼ଲ ଗାଇଛନ୍ତି ସହରରେ ଲାଗିଥିବ ନିଆଁ
0: ଠିକ ଅଛି ଆମେ ଶୁଣିଦେବୁ
1: ଏ ଗୀତଟା ଡେଡେଟ୍ କରିଦେବେ ଚିତ୍ରସନ ସବର ମନୋଜ ପଟେଲ କ୍ଷମା ସାଗର ସାହୁ ସୀମାଞ୍ଚଳ ସବେ ନାଗୁ ପାତ୍ର ଭୂଷଭ ବୋଇ ମଞ୍ଜୁ ପାତ୍ର ରୂପେଶ ପ୍ରିନ୍ସ ନୀଳାଞ୍ଚଳ ବୋଇ ରିକ୍ସିନା ବୋଇ ସସ୍ମିତା ବୋଇ ରଶ୍ମିତା ବୋଇ ସସ୍ମିତା ସ୍ୱାଇଁ ଆଉ ଯେତେ ଶ୍ରୋତା ଭାଇ ଭଉଣୀ ରହିଲେ ସମସ୍ତଙ୍କୁ ବିଶେଷ କରି ଆପଣଙ୍କୁ ଏବଂ ମୋର ଜଣେ ବନ୍ଧୁ ବରଗଡ଼ବାସୀ ଚୈତନ୍ୟ ପଟେଲ ତାଙ୍କ ଦେହ ଅସୁସ୍ଥ ଅଛି ବହୁତ ସିରିୟସ୍ ଅବସ୍ଥା ଅଛି ମାଙ୍କ ଆଗେ ପ୍ରାର୍ଥନା କରୁଛି ସେ ଶୀଘ୍ର ସୁସ୍ଥ ହେଇଯାଇ ପୁଣି ଆକାଶବାଣୀ ବନେ ପଟେଲ ଯୋଡ଼ି ହୁଅନ୍ତେ ଆମ ସାଙ୍ଗେ ଯୋଡ଼ି ହୁଅନ୍ତେ ଏଠି ମାଙ୍କ ଆଗେ ପ୍ରାର୍ଥନା
0: ଆମେ ମଧ୍ୟ ଭଗବାନଙ୍କ ଠାରେ ପ୍ରାର୍ଥନା କରୁଛୁ ଯେ ସେ ଶୀଘ୍ର ସୁସ୍ଥ ହେଇଯାଆନ୍ତୁ ଏବଂ ଆମ ସହିତ ଯୋଡ଼ି ହେଇକି ରୁହନ୍ତୁ ଆଉ ଆପଣ ଯେଉଁମାନଙ୍କୁ ଗୀତ ଡେଡିକେଟ୍ କଲେ ସମସ୍ତଙ୍କୁ ଆମେ ଏଇ ସୁନ୍ଦର ଗୀତଟି ଡେଡିକେଟ୍ କରିଦେବୁ ଆଉ ବର୍ତ୍ତମାନ କଣ କରୁଥିଲେ
1: ବର୍ତ୍ତମାନ ଆପଣଙ୍କ ସେଣ୍ଟର ମୁଁ କଲ୍ କରିଥିଲି ତାପରେ ଗୋଟେ ଛୋଟ କୁନି ଦିଆର ଅଛି ତା ସାଙ୍ଗେ ଖେଳୁଥିଲି ହେଲେ ତାକୁ ଶୁଆଇକି ଆପଣଙ୍କ ସେଣ୍ଟର କଲ୍ କଲି ଆଉ
0: ସେ ଛୁଆଙ୍କ ସହିତ ଖେଳିବା ତ ସବୁଠୁ ମଜା
1: ଦେଖନ୍ତୁ ମ୍ୟାଡାମ ମୋର ଗୋଟେ ପିଲାଦିନ ଅଭ୍ୟାସ ଅଛି ମତେ ଛୋଟ ଛୁଆ ବହୁତ ଭଲ ଲାଗନ୍ତି ଭଣଜା ଭାଣିଟି ଝିଆରି ପୁତୁରା ତାଙ୍କ ସାଙ୍ଗରେ ସମୟ ବିତେଇବେ ଆଉ ଗାଁରେ ଯେତେ ଛୁଆ ତେଣୁ ଛୁଆଙ୍କ ସାଙ୍ଗରେ ବିଶେଷ କରି 70-80 ବୁଢା ବୁଢ଼ୀ ଏମାନଙ୍କ ସାଙ୍ଗରେ ସମୟ କାଟିବା ମୋର ଗୋଟେ ନୀତିଦିନିଆ ଗୋଟେ ହବି ଗୋଟେ କାରଣ ସେମାନଙ୍କୁ ବହୁତ କଥା ଶିଖିବାକୁ ମିଳେ ପିଲାଙ୍କ ସାଙ୍ଗରେ ମିଶିଲେ ମାଇଣ୍ଡ ଟା ସବୁ ଫ୍ରେସ୍ ରହିବ ମୋର ପ୍ରଧାନ କାମ ହେଲା ଛୋଟ ଛୁଆ ବୟୋଜ୍ୟେଷ୍ଠ ବ୍ୟକ୍ତି ଏମାନଙ୍କ ସାଙ୍ଗେ ବେଶୀ ମୁଁ ସମ୍ପର୍କ ରଖିଥାଏ
0: ଆପଣ ବହୁତ ତାହେଲେ ବଢିଆ କାମଟେ କରୁଛନ୍ତି ଯେ ଆପଣ ବୃଦ୍ଧା ବସ୍ତାରେ ସମସ୍ତଙ୍କୁ ଭେଟୁଛନ୍ତି ତାଙ୍କଠୁ କିଛି ଜ୍ଞାନ ଆହରଣ କରୁଛନ୍ତି ଏବଂ ଛୁଆଙ୍କ ସହିତ ମଧ୍ୟ ମିଶୁଛନ୍ତି ସେମାନଙ୍କୁ ଜ୍ଞାନ ବାଣ୍ଟୁଛନ୍ତି ତାହେଲେ ତ ଆପଣ ଗୋଟେ ବହୁତ ସୁନ୍ଦର କାମ କରୁଛନ୍ତି ଯେ ଆପଣ ଆମର ଆକାଶବାଣୀ ଯେମିତି ବିଭିନ୍ନ ସୂଚନା ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପରଶି ଦେବାର ଗୋଟେ ମାଧ୍ୟମ ଆପଣ ମଧ୍ୟ ଗୋଟେ ସୁନ୍ଦର ମାଧ୍ୟମ ହେଉଛନ୍ତି ଛୁଆଙ୍କୁ ଭଲ ଭଲ କଥା ଶିଖେଇବାରେ
1: ରେଡିଓରୁ ପାଇଛି କାରଣ ରେଡିଓ ମୋର ଗୋଟେ ଜୀବନ ସାଥୀ ଦୀର୍ଘ 40 ଆମ ରେଡିଓ ଶୁଣି ଆସୁଛି ଆଉ ଆପଣଙ୍କ ସେଣ୍ଟର ଖୋଲା ଦରକାର ମୋର ତ ସେଇଟା ଫେଭରେଟ୍ ପ୍ରୋଗ୍ରାମ 11:10 ମୁଁ ଯେକୌଣସି ପ୍ରୋଗ୍ରାମ ବନ୍ଦ କରିଦେବି 10:10 ତାକୁ ଯେମିତି ହେଲେ ଶୁଣି ଆପଣଙ୍କ ସାଙ୍ଗେ ମୁଁ କଥାବାର୍ତ୍ତା ଅଛି ରେଡିଓକୁ ଦୂରରେ ରଖି ମୋ ଗୋଟେ କାନ ଆପଣଙ୍କ ସାଙ୍ଗେ ଗୋଟେ କାନ ଅଛି ରେଡିଓ ପାଖରେ
0: ବହୁତ ଖୁସି ଲାଗିଲା ଆପଣ ଛୁଆଙ୍କୁ ତାହେଲେ କୁହନ୍ତୁ ଆମର ଯୋଉ ସରଗ ଫୁଲ କାର୍ଯ୍ୟକ୍ରମଟି ହେଉଛି ତାକୁ ଆପଣ ସମସ୍ତଙ୍କ ଛୁଆଙ୍କ ସହିତ ମିଶିକି ଶୁଣାନ୍ତୁ ସେମାନଙ୍କୁ
1: ମୋ ବି ଛୋଟ ଛୁଆଙ୍କ ବେଳେ ମୁଁ ସବୁ ସମାନ ମୋ ଛୋଟ ଛୁଆଙ୍କ ଛୋଟ ଛୁଆ ହେଇଯାଏ ଯୁବକ ସାଙ୍ଗେ ଯୁବକ ବୃଦ୍ଧାବସ୍ଥା ସମସ୍ତେ ମିଶିଯାଏ ଆଉ ମତେ ଭଲ ଲାଗେ
0: ଆପଣ ବହୁତ ଭଲ କଥା କହିଛନ୍ତି ଆପଣଙ୍କ ସହିତ କଥା ହେଇକି ବି ଆମେ ବହୁତ ଜିନିଷ ଜାଣିପାରିଲୁ ଟିକେ ଆଗରୁ ଜଷ୍ଟ ମୁଁ ଆପଣଙ୍କୁ ପଚାରିବି ଭାବୁଥିଲି ଯେ ଆମର ଯୋଉ 90 ପାଦ ଥାପିଛି ଆକାଶବାଣୀ ଆପଣଙ୍କର ଅନୁଭୂତି କଣ କିନ୍ତୁ ମୁଁ ଆପଣଙ୍କଠୁ ଆପଣଙ୍କ ଅନୁଭୂତି ପାଇସାରିଛି ତାହେଲେ ଫୋନ କରିଥିବାରୁ ବହୁତ ବହୁତ ଧନ୍ୟବାଦ

0: ହ୍ୟାଲୋ
1: ହ୍ୟାଲୋ ମ୍ୟାଡାମ ନମସ୍କାର
0: ନମସ୍କାର
1: ଜିଲ୍ଲା କଳାହାଣ୍ଡି ପୋଷ୍ଟ ମୋଡିଂ ଗାଁ ପାକେଲପଡ଼ାରୁ କ୍ଷମା ସାଗର ସାହୁ କହୁଥିଲି
0: ଆଉ ଆଜି କେଉଁ ଗୀତଟି ଶୁଣିବାକୁ ଚାହିଁବେ
1: ଆଜି ଦେଇଯେବେ ଆଜ୍ଞା ପୂଜା କଥା ଚିତ୍ର ଜାଳୁଛି ଦୀପାଳି ଆଖିର ଲୁହରେ ବାଜୁଛି ଶଙ୍ଖ ମନର କୋହରେ ଏ ଗୀତଟା ଦେଇଦେବେ ଚିତ୍ତ ଜେନାଙ୍କ କଣ୍ଠରେ
0: ଠିକ ଅଛି ଆମେ ଶୁଣିଦେବୁ ଏଇ ଗୀତଟି କିନ୍ତୁ ଆଜି ଏଇ ଗୀତଟି କେମିତି ପସନ୍ଦ କଲେ
1: ଆଜ୍ଞା ଏଇଟା ଟିକେ ବହୁତ ଦିନ ପୁରୁଣାରୁ ନେଇ ବାଜିଥାଇ ମୋତେ ଟିକେ ଶୁଣିବାର ଲାଗି ଖୁସି ଲାଗ୍ସି ବୋଲି ଟିକେ ଆପଣଙ୍କୁ ଅନୁରୋଧ କରିଛେ ଆଉ
0: ନିଶ୍ଚୟ ଆମେ ଶୁଣିଦେବୁ
1: ଆଉ ଏଇ ଗୀତ ଟିକେ ଟିକେ ଡେଡିକେଟ୍ କରମି ଆଜ୍ଞା ବାଲିକି ପଡ଼ାର ମୋର ଉର୍ମିଳା ସାହୁ ନାନୀ ଆଉ ପ୍ରକାଶ ସାହୁ ଏ ଦୁଇ ଜଣ ଝିଅ ଜ୍ୱାଇଁକି ଟିକେ ମୁଇଁ ତାର ମାନେ ଡେଡିକେଟ୍ କରୁଛେ ଆଜ୍ଞା
0: ନିହାତି ଭାବରେ ଆପଣ ଯୋଉ ସୁନ୍ଦର ଗୀତଟି ବାଛିଛନ୍ତି ଆମେ ତାଙ୍କୁ ଶୁଣି ଦଉଛୁ ଡେଡିକେଟ୍ କରିଦଉଛୁ ଆଉ ବର୍ତ୍ତମାନ କଣ ସବୁ କାମ ଚାଲିଛି
1: ଆଜ୍ଞା ଏବେ ତ କପଡା ବିକି କରି ମୁଇଁ 10 ଭିତରେ ଘରୁ ଘରକେ ପଳେଇ ଆସିନି ନା ଖରା ଟିକେ ହଉଛି ଅଂଶୁଘାତ ଲାଗି ବେଶୀ ଟାଇମରେ ମୁଇଁ ଖରାରେ ନେଇ ରହିବାର ସେ ହିସାବରେ ପଳେଇ ଆସିନି ଦେଖିଲି ସମୟ ହେଇଛି ବୋଲି ଟିକେ ଆକାଶବାଣୀକେ ଲଗାବାର ଦ୍ୱାରା ଆପଣଙ୍କ ସହିତ କଥା ହଉଛେ ଆଉ
0: ହଁ ଏବେ ଦିନ ଯାକ କଣ ରେଡିଓ ଚାଲିଥିବ
1: ହଁ ଆଜ୍ଞା ରେଡିଓ ତ ପ୍ରାୟ ମୋର ସବୁବେଳେ ବାଜୁଛେ ଏକା
0: କାହିଁକି ନା ଆପଣ ତ ଆମର ଦୀର୍ଘ ଦିନର ସାଥୀ ଆକାଶବାଣୀ ସହିତ ବହୁତ ଦିନ ହେଲା ଯୋଡି ହେଇକି ଅଛନ୍ତି
1: ହଁ ଆଜ୍ଞା ଯେତେ ସାରୁ ମାନେ ଆକାଶବାଣୀ ରେଡିଓଟା ବାଜି ଆସୁଛେ ମୁଁ ସେତେ ସାରୁ ବି ବିହା ହେଇକରି ସେ ସାରୁ ଏକା ମୁଇଁ 93 ଏକା ଆଜି ଯାଏ ମୁଇଁ ରେଡିଓକେ ସାଥୀ କରି ରଖିଛେ ଆଉ
0: ଏଠି ଆମର ଆକାଶବାଣୀ ଭବାନୀପାଟଣା ତ ସେତେ ଦିନଠୁ ଚାଲିଛି କିନ୍ତୁ ବର୍ତ୍ତମାନ ଆକାଶବାଣୀ ହିଁ 90 ବର୍ଷରେ ପାଦ ଥାପିଛି
1: ହଁ ଆଜ୍ଞା
0: ତ ଆପଣଙ୍କର ଅନୁଭୂତି କଣ ଆକାଶବାଣୀକୁ ନେଇକି
1: ଆକାଶବାଣୀକୁ ଅନୁଭୂତି ଆଜ୍ଞା ଦେଖୁନ୍ ଅନେକ କାର୍ଯ୍ୟକ୍ରମ କରି ଆସୁଛେ ଆମେ ଶୁଣିକରି ବହୁତ ଉପକୃତ ହେଇ ସାରିଛୁ ଯେନ୍ ଯେନ୍ କାର୍ଯ୍ୟକ୍ରମ ମାନେ ବି ଆମେ ଅନୁରୋଧ କରି ଆସିଛୁ ସେ କାର୍ଯ୍ୟକ୍ରମ ମାନେ ବି ସବୁ ବାଜି ଆସୁଛେ ଏହାଦ୍ୱାରା ଆମକୁ ଶୁଣିକରି ବହୁତ ଖୁସି ଲାଗୁଛେ ରେଡିଓରୁ ସବୁ କଥା ଜାଣିପାରୁଛୁ ଏ ରେଡିଓ ଦ୍ୱାରା ଆଜ୍ଞା ମୁଇଁ ଶୁଣିକରି ବି ଅନେକ ଗୀତ ଫିତ ବି ଗାଇପାରୁଛେ ଦୂରଦର୍ଶନ ମାଧ୍ୟମରେ ଆମର ଆକାଶବାଣୀ ମାଧ୍ୟମରେ ବି ମୁଇଁ ଗୋଟେ ଗାଈ ଗୁଆ କରି ସବୁ ରେଡିଓକେ ସାଥୀ କରି ମୁଇଁ ଅନେକ କିଛି ଶୁଣିକରି ଏକା ଆଜ୍ଞା ଏ ରେଡିଓ ଦ୍ୱାରା ମୁଇଁ ଉପକୃତ ହେଇ ସାରିଛି
0: ଆପଣ ପୁରା ଠିକ କଥା କହିଲେ ଆକାଶବାଣୀ ବହୁତ କଳାକାର ମଧ୍ୟ ସୃଷ୍ଟି କରିପାରିଛି ଯେଉଁମାନେ କି ସଙ୍ଗୀତ ଦିଗରେ ହଉ କି ଯେଉଁ କ୍ଷେତ୍ରରେ ହଉ ରୁଚି ରଖୁଛନ୍ତି ସେମାନଙ୍କୁ ଆଗକୁ ଆଣିବା ପାଇଁ ସଦା ଚେଷ୍ଟାରତ ଆକାଶବାଣୀ
1: ସେଇ ଆକାଶବାଣୀକେ ବି ଆମେ ମଝିରେ ମଝିରେ 2-4 ମାସରେ ଟିକେ ଟିକେ ଯାଇକରି ସାକ୍ଷାତ ହେଇକରି ବି ଆମେ ଶୁଛୁ ଏଇଟା ବି ଆମକୁ ବହୁତ ଖୁସି ଲାଗୁଛି
0: ନିହାତି ଭାବରେ ଆପଣମାନେ ଆସିବା ହେବେ ଏବଂ ଆକାଶବାଣୀ ସହିତ ଆପଣଙ୍କର ସମ୍ପର୍କ ଏମିତି ଦୃଢ ହେଇକି ଥାଉ
1: ଆଉ ଫେର ବି ଚିଠି ପତ୍ର ଦିଆ ହଉଛି ଆଜ୍ଞା ଚିଠି ତ ହ୍ୱାଟ୍ସଆପ୍ ମାଧ୍ୟମରେ ଦିଆ ଯାଉଛି ମତ

0: ହ୍ୱାଟ୍ସଅପ୍ ନମ୍ବରଟା କାମ ନେଇ ଦଉଛି କି କାହିଁ ଯେ ଗୋଟେ ସପ୍ତାହ ହେଲା ସେଟା ତ ବନ୍ଦ ରହିଯାଉଛେ, ଯେତେ ଚିଠି ପଠାଇଲେ ବି ନେଇ ଯାଉଛେ, ସେଟା ଟିକେ ଆପଣ ହ୍ୱାଟ୍ସଆପ୍ ନମ୍ବର ଟିକେ ଆପଣ ଚେକ୍ କରିବେ କାହିଁଟା ଭୁଲ ରହିଯାଇଛି।
1: ଠିକ ଅଛି, ଆପଣ ଯାହା କହିଛନ୍ତି ଆମେ ଦେଖିବୁ, କିନ୍ତୁ ଚିଠି ପତ୍ର କାର୍ଯ୍ୟକ୍ରମ ନ ହେବା କଥା ଯଦି କହୁଛନ୍ତି ତାହେଲେ ହୁଏତ ବହୁତ କମ ଯଦି ଚିଠି ଆସିଥାଏ ନା, ତାହେଲେ ସେଇ ଅଧ୍ୟାୟଟି ଆମେ ବନ୍ଦ କରିଦେଉ।
0: ସତ ଆପଣ କହିଲେ ବନ୍ଦ ହେଇଯିବାଟା ତ ନାଇଁ କହିବାର, କିନ୍ତୁ ଆମେ ଚିଠି ଯେତେ ପଠାଉଛୁ ମାନେ ଚିଠି ଯାଇ ନେଇ ପାରୁଛେ, ହ୍ୱାଟ୍ସଆପ୍ ନମ୍ବର କାହିଁଟା ଭୁଲ ରହିଛି କି ଖରାପ ହେଇଛି, ଦୁଇଟା ତିନିଟା ଚିଠି ପଠା ହଉଛି ନାଇଁ ଯାଇପାରୁ।
1: ଠିକ ଅଛି, ଏଥର ଆପଣ ପଠାନ୍ତୁ, ଆମେ ମଧ୍ୟ ଚେକ୍ କରୁଛୁ କଣ ତ୍ରୁଟି ରହିଛି, ଯଦି ଆମେ ସଂଶୋଧନ କରିବୁ ତାକୁ।
0: ଠିକ ଅଛି ଆଜ୍ଞା, ରହୁଛି। ମଲ୍ଲିକ ସାର୍ କେ ମୋର ନମସ୍କାର, ଶେଷ ଜଣେଇ ଦଉଛେ, ରହୁଛେ ଆଜ୍ଞା।
1: ହଁ, ଜଣେଇ ଦଉଛୁ, ନମସ୍କାର।

0: ହ୍ୟାଲୋ
1: ହ୍ୟାଲୋ ନାନୀ ଜୁହାର।
0: ଜୁହାର।
1: ମୁଇଁ କରମସନି ସାହୁ କହୁଛେଁ, ଗ୍ରାମ ତେରଙ୍ଗା ମୁଣ୍ଡା, ପୋଷ୍ଟ ଲାଉ ମୁଣ୍ଡା, ଥାନା ବିଜେପୁର, ଜିଲ୍ଲା ବରଗଡ଼।
0: ହଁ, ଆଉ କେମିତି ଅଛନ୍ତି?
1: ମୁଇଁ ତ ବଢିଆ ଅଛେ ନାନୀ, ଆଉ ଆପଣ ମାନେ କେନ୍ତା ଅଛନ୍?
0: ସମସ୍ତେ ଭଲରେ ଅଛୁ,
1: ଯାହା ବି ଲୋ ଧନ୍ୟବାଦ ନାନୀ।
0: ହଁ, ଆପଣଙ୍କ ସହିତ ଆରଥର କଥା ହେଇପାରୁନଥିଲୁ ନା?
1: ହଁ ନାନୀ,
0: ଫୋନ ଖରାପ ଥିବାରୁ ଟିକେ କଥା ହେଇପାରୁନଥିଲୁ।
1: ହଁ ନାନୀ, ହଁ ନାନୀ।
0: ଆଜି କେଉଁ ଗୀତଟି ଶୁଣିବାକୁ ଚାହିଁବେ?
1: ଆଜି ଗୀତ ଗୋଟେ ଶୁଣିବା, ଆମର ଆଲବମ୍ ର ଗୋଟେ ଶୁଣିବା ନାନୀ, ଦେଉଛି ମୋ ବାକି।
0: ଠିକ ଅଛି, ଶୁଣେଇଦେବୁ।
1: ହଁ ନାନୀ, ଡେଡିକେଟ୍ କର୍ମା।
0: ହଁ,
1: ଆଉ ପହିଲା ତ ଆପଣଙ୍କୁ ଡେଡିକେଟ୍ କର୍ମା,
0: ଧନ୍ୟବାଦ।
1: ତାପରେ ଆମର ଦୁଃଖର ଖବରଟି ନାନୀ, ସେ ଆମର ନିୟମିତ ଶ୍ରୋତା ଚେତନ ପଟେଲ ପହଣ୍ଡିର, ସେମାନେ ବୁର୍ଲାରେ ଆଡମିସନ ଅଛନ୍ତି ନାନୀ, ଅସୁସ୍ଥ ହେଇଯାଇଛନ୍ତି।
0: ହଁ ହଁ, ଟିକେ ଆଗରୁ ମୁଁ କଥା ହେଇଥିଲି ଜଷ୍ଟ ଜଣେ ଭାଇଙ୍କ ସହିତ, ସେ ମଧ୍ୟ କହିଲେ ଆମେ ଭଗବାନଙ୍କ ପାଖରେ ପ୍ରାର୍ଥନା କରିବା ଯେ ସେ ଶୀଘ୍ର ସୁସ୍ଥ ହେଇଯାଆନ୍ତୁ।
1: ହଁ ନାନୀ, ଆମେ ଭଗବାନଙ୍କ ପାଖରେ ପ୍ରାର୍ଥନା କର୍ମା ଯେ ଆମେ ସେ ବ୍ୟକ୍ତିଟା ସୁସ୍ଥ ହେଇକରି ଘରକେ ଆସୁନ ବୋଲିକରି।
0: କାହିଁକି ନା ଆମ ସମସ୍ତଙ୍କର ଭଲ ପାଇବା ଅଛି ତାଙ୍କ ସହିତ, ସମସ୍ତେ ପ୍ରାର୍ଥନା କଲେ ଭଗବାନ ନିଶ୍ଚିତ ଭାବରେ ଶୁଣିବେ।
1: ହଁ ନାନୀ,
0: ଆଉ ଆପଣ ଦେଖା କରିବାକୁ ଯାଇଥିଲେ?
1: ନା, ଦେଖା କରିବାକୁ ନାଇଁ ଯିବା, ଚାଲି ଆମେ ଶ୍ରୋତା ମାନେ ଆମେ ବିଚାରଟେ କରିଛୁ ଯେ ଘରକେ ଆସିଲେ ଆମେ ଏକଥାରି ଯେନ୍ 15-20 ଶ୍ରୋତା ଆସୁ ତାଙ୍କ ଘରକେ ଯିମା ବୋଲିକରି ବିଚାର କରିଛୁ।
0: ହଁ ହଁ, କିନ୍ତୁ ଭଲ ମନ୍ଦ ଫୋନ କରିକି ବି ବୁଝୁଥିବେ?
1: ହଁ ହଁ ନାନୀ, ଭଲ ମନ୍ଦ ଆମେ ତ ସବୁବେଳେ 24 ଘଣ୍ଟା ଆମେ ଫୋନରେ ସବୁ ଫୋନ କରିକରି ଏନ୍ତା ବୁଝାବୁଝି କରସୁ, ଭଲ କରି ଦେଖ ନା, ଭଲ କରି ଡାକ୍ତର କି ବୁଝାବୁଝି କର ବୋଲିକରି ଆମେ ବୁଝାସୁ ତାଙ୍କର ମ୍ୟାଡାମ କେ।
0: ଦେଖନ୍ତୁ, ସୁଖରେ ନହେଲେ ବି ଦୁଃଖରେ ଠିଆ ହେବା ନିହାତି ଜରୁରୀ।
1: ହଁ ନାନୀ, ହଁ ନାନୀ,
0: କାହିଁକି ନା ଦୁଃଖରେ ଠିଆ ହେଇଥିଲେ ହିଁ ସମସ୍ତଙ୍କୁ ଦମ୍ଭ ମିଳିଥାଏ। ତାହେଲେ ଶୁଣିବା ଆପଣଙ୍କ ମନ ପସନ୍ଦର ଗୀତଟି।
1: ପଣ୍ଡିର ସୁବଲ କୁମାର ସାହୁ, ଚେତନ ପଟେଲ, ତାପରେ ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ନାରାୟଣ ମେହର, ସେବାରାମ ମେହର, ଗୋବିନ୍ଦ ମେହର, ମୁରଲୀଧର ମେହର, ରବୀନ୍ଦ୍ରନାଥ ମେହର, ପଞ୍ଚାନନ୍ଦ ମୁଣ୍ଡିଆର, ହରେଶ ପରିବା, ତାପରେ ଦେବରାଜ ମେହର, ଲିଙ୍ଗରାଜ ମେହର, ଶଙ୍କର ମେହର, ନାଗପାତ୍ର, ଦୀକ୍ଷା ଗୋପାଳ, ବୈଷ୍ଣବ ଗୋଇ, ଚିତ୍ରସନ୍ଦ ସବଲ, ମନୋଜ ପଟେଲ, ହିମାଞ୍ଚଳ ସବଲ, କ୍ଷମା ସାଗର ସାହୁ, ଆକାଶ ସାହୁ, ବିକାଶ ସାହୁ, ଭକ୍ତଚରଣ ଭୋଇ, ରାଜେନ୍ଦ୍ର ଭୋଇ, ରାଧାକାନ୍ତ ଭୋଇ, ତାପରେ ଲକ୍ଷ୍ମୀନାରାୟଣ ବାଗ, ସୁନ୍ଦର ପ୍ରଭାକର, ନିରାକାର ରୁଣା।
0: ଠିକ ଅଛି, ଏଇ ସୁନ୍ଦର ଗୀତଟି ଆମେ ସମସ୍ତଙ୍କୁ ଡେଡିକେଟ୍ କରିଦେଉଛୁ।
1: ନମସ୍କାର ନାନୀ।
0: ନମସ୍କାର।

0: ଶ୍ରୋତା ବନ୍ଧୁ, କଥା ହେବା, ସୁନ୍ଦର ସୁନ୍ଦର ଗୀତ ମଧ୍ୟ ଶୁଣିବା, ହେଲେ ଏଇଠି ଆସନ୍ତୁ ନେଇଯିବା ଗୋଟେ ଛୋଟ ବିଜ୍ଞାପନ ବିରତି।
1: ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ଆକାଶବାଣୀ ପର
2: ମେରି ମନ୍ କି ବାତ୍ କେ ସମ୍ବନ୍ଧ ମେ ଅଗର ଆପ କୁଛ କହିନା ଚାହତେ ହେଁ ତୋ ଆପ ମନ୍ କି ବାତ୍ ଆକାଶବାଣୀ ସଂସଦ ମାର୍ଗ ନଈ ଦିଲ୍ଲୀ ଅଗର ଚିଠି ବି ଭେଜ ଦେଙ୍ଗେ ଅର୍ କୁଛ ସୁଝାଅ ଦେଙ୍ଗେ ଜରୁର ମୁଝ ତକ ପହଞ୍ଚ ଜାଏଗା ଆଉ ମେ ଜରୁର ଉସକୋ ଗମ୍ଭୀରତା ସେ ଲୁଙ୍ଗା।
1: यदि आप माननीय प्रधानमंत्री को मन की बात के लिए कोई सुझाव देना चाहते हैं तो पता नोट करें। मन की बात आकाशवाणी संसद मार्ग नई दिल्ली 110001।
2: मैं आपको निमंत्रण देता हूं, मेरे मन की बात के लिए आपके मन की बात भी जुड़नी चाहिए।
3: हेलो
4: हेलो
5: ଆପଣଙ୍କ ସହ କିଛି ମିଠା ମିଠା କଥା, କିଛି ଅନୁଭବ, କିଛି ଅନୁଭୂତିର କଥା
0: ଆମ ସହ କଥା ହୁଅନ୍ତୁ ଫୋନ ମାଧ୍ୟମରେ ପ୍ରତ୍ୟେକ ଗୁରୁବାର ଦିନ 11:00-11:30 ପର୍ଯ୍ୟନ୍ତ।
5: ଆମ ଫୋନ ନମ୍ବର ହେଲା
6: 0666702952623295628।
0: ମନେ ରଖନ୍ତୁ 0667029562329562 ଏବଂ ଏହାର ପ୍ରସାରଣ ଶୁଣନ୍ତୁ ପ୍ରତ୍ୟେକ ରବିବାର ଦିନ 9:00-10:00 ପର୍ଯ୍ୟନ୍ତ।
3: ହ୍ୟାଲୋ
4: ହ୍ୟାଲୋ
3: କିଏ?
5: ହ୍ୟାଲୋ ଆକାଶବାଣୀ ଭବାନୀ ପାଟଣା।
7: ହ୍ୟାଲୋ ମ୍ୟାଡାମ, ଦୋଲ ଗୋବିନ୍ଦ ମିଶ୍ର କହୁଥିଲି ସୁଲେଗା ଘାସୁଆ ଜିଲ୍ଲାରୁ।
0: କେମିତି ଅଛନ୍ତି?
7: ଭଲ ଅଛୁ ମ୍ୟାଡାମ, ଆପଣଙ୍କୁ ତ ଏଇଟା 33 ରିଙ୍ଗରେ ଉଠାଲେ, ମୋର ତ ରିଙ୍ଗ 33 ହେଲା ପୁରା।
0: ଯା ହଉ, ଆପଣ ଗଣିଛନ୍ତି?
7: ଆପଣ
0: ଯୋଉ କହୁଛନ୍ତି ଉଠଉ ନାହାନ୍ତି, ସେଇଟା ଭୁଲ କହୁଛନ୍ତି, କାହିଁକି ଆମର 2 ନମ୍ବର ଅଛି ନା, ତ ଆଉ ଗୋଟେ ନମ୍ବର ରେ ଆମେ ହୁଏତ କଥା ହେଲା ସମୟରେ ଆପଣଙ୍କ ଫୋନ ଟି ରିଙ୍ଗ ହଉଛି, ସେଥିପାଇଁ ଉଠଉନୁ। ଆମ ପାଇଁ ସବୁ ଶ୍ରୋତା ସମାନ, ସବୁ ଶ୍ରୋତା, ଏମିତି ନୁହଁ କି ଯେ ଆମେ କାହା ଫୋନ ଉଠେଇବୁ କାହା ଫୋନ ଉଠେଇବୁନି, ସେମିତି ନୁହେଁ। ଆପଣଙ୍କ ପାଇଁ ତ କାର୍ଯ୍ୟକ୍ରମ, ଆପଣ ମାନେ

0: ଯଦି
1: ଶୁଣିଲେ
0: ଫୋନ
1: ସେମାନେ
0: କରିବେନି କାର୍ଯ୍ୟକ୍ରମ ହବ କେମିତି? ତାହେଲେ ଆମେ ଫୋନ ଉଠେଇବୁନି କେମିତି କୁହନ୍ତୁ।
1: ହଁ ଠିକ
0: ହଉ,
1: ଠିକ
0: ମାନ ଅଭିମାନ ଛାଡିକି କହିଦିଅନ୍ତୁ କୋଉ ଗୀତଟି ଶୁଣିବେ।
1: ଯେମିତିକି ଆର ପାର, ଅନୁରୋଧ, ବରାଦରୀ, ଆପଣ ମାନେ କେନ୍ତା ଅଛନ୍?
0: ସମସ୍ତେ ଭଲରେ ଅଛୁ। ତାହେଲେ ଶୁଣିବା ଗୀତଟି ଆପଣଙ୍କ ପସନ୍ଦର।

ଶ୍ରୋତାବନ୍ଧୁ ଶୁଣୁଥିଲେ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ହ୍ୟାଲୋ ଆକାଶବାଣୀ ଭବାନୀପାଟଣା। ଆକାଶବାଣୀ ଭବାନୀପାଟଣା ସମୟ ସକାଳ 10:00 ହେବାକୁ ଯାଉଛି। ଶ୍ରୋତାବନ୍ଧୁ, ପରବର୍ତ୍ତୀ ପ୍ରସାରଣରେ ରିଲେ କରି ପ୍ରଚାର କରୁଛୁ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ। ଶୁଣିପାରିବେ ଅଳ୍ପକ୍ଷଣ ମଧ୍ୟରେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଶୁଣୁଥିଲେ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ଭବାନୀ ପାଟଣା ଶ୍ରୋତାବନ୍ଧୁ ଏଥର ଶୁଣନ୍ତୁ ସ୍ଥାନୀୟ ଖବର ଏବଂ ସୁମଧୁର ଗୀତକୁ ନେଇ ବିଶେଷ କାର୍ଯ୍ୟକ୍ରମ ଖୋଲା ଛରକା।

ନମସ୍କାର ଶ୍ରୋତା ବନ୍ଧୁ, ଆକାଶବାଣୀର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଖୋଲା ଛରକାକୁ ଆପଣମାନଙ୍କୁ ସ୍ୱାଗତ। ଆଜିର ଉପସ୍ଥାପନରେ ଅଛି ମୁଁ ବନଶ୍ରୀ। ଆଜି ବୈଶାଖ ମାସ, କୃଷ୍ଣପକ୍ଷ ନବମୀ ତିଥି, ଶତ ବିଷ ନକ୍ଷତ୍ର, ଅମୃତ ବେଳା ଆରମ୍ଭ, ଦିବା 8:34 ରୁ 10:13 ମଧ୍ୟରେ ଏବଂ ସନ୍ଧ୍ୟା 7:55 ରୁ ରାତ୍ରି 9:42 ମଧ୍ୟରେ। ରାହୁକାଳ ଆରମ୍ଭ ହୋଇଯିବ 4:30 ରୁ 6:00 ପର୍ଯ୍ୟନ୍ତ। ଏହି ସମୟରେ ଶୁଭ କାର୍ଯ୍ୟ ନିଷେଧ। ତେବେ ଦିନଟି ଆପଣଙ୍କ ପାଇଁ ଶୁଭମୟ ଏବଂ ମଙ୍ଗଳମୟ ହେଉ, ଏତିକି ମା ମାଣିକେଶ୍ୱରୀଙ୍କ ନିକଟରେ ପ୍ରାର୍ଥନା। ଆପଣଙ୍କ ପରିବାରରେ ହସର ଝରଣା ସବୁବେଳେ ନିର୍ଗତ ହେଉ। ସମସ୍ତଙ୍କ ଓଠରେ ହସର ଗାରଟି ଟାଣି ହୋଇଯାଉ। ଖୁସିରେ ରୁହନ୍ତୁ। ଜୀବନରେ ଯେତେ ବାଧାବିଘ୍ନ ଆସୁ, ସବୁକୁ ହସି ହସି ସାମ୍ନା କରିବା ପାଇଁ ଈଶ୍ୱର ବଳ ଦିଅନ୍ତୁ। ତେବେ କାର୍ଯ୍ୟକ୍ରମକୁ ଆଗେଇ ନେବା ତା ପୂର୍ବରୁ ନେଇଯିବା ଏକ ସୁନ୍ଦର ମନଛୁଆଁ ଗୀତ।

ମା ସ୍ୱର୍ଗଠୁ ବଡ଼, ପୁଣି ମାଟିରୁ ଭାରି। ମାଆଟା କ ଏ ଦୁନିଆରେ ଅମୃତ ପରି। ମା ତୋ ମମତାରେ ନାହିଁ କଳନା, ତୋ ପ୍ରେମରେ ନଥାଏ କେବେ ଛଳନା। ପ୍ରିୟ ବନ୍ଧୁଗଣ, କୁହାଯାଏ ଈଶ୍ୱର ଯେଉଁଠି ପହଞ୍ଚି ପାରିଲେ ନାହିଁ, ଈଶ୍ୱର ସବୁଠି ପହଞ୍ଚି ପାରିଲେ ନାହିଁ, ତେଣୁ ସେ ମାଆକୁ ସୃଷ୍ଟି କଲେ। ମା କେବଳ ଜନ୍ମଦାତ୍ରୀ ନୁହନ୍ତି, ସେ ହେଉଛନ୍ତି ପିଲାର ପ୍ରଥମ ଶିକ୍ଷୟିତ୍ରୀ, ପ୍ରଥମ ବନ୍ଧୁ ଏବଂ ଶେଷ ପର୍ଯ୍ୟନ୍ତ ସାଥୀ ହୋଇ ରହୁଥିବା ଏକ ଅପୁରନ୍ତ ପ୍ରେରଣା। ଆକାଶରେ ସୂର୍ଯ୍ୟଙ୍କ କିରଣ ଯେତିକି କୋମଳ, ଚନ୍ଦ୍ରର କିରଣ ଯେତିକି ଶୀତଳ, ଆଜିର ଦିନଟି ମଧ୍ୟ ସେତିକି ଭାବପୂର୍ଣ୍ଣ। କାରଣ ଆଜି ହେଉଛି ଆନ୍ତର୍ଜାତୀୟ ମାତୃଦିବସ, ବିଶ୍ୱର ସବୁଠାରୁ ପବିତ୍ର ଶବ୍ଦ, ସବୁଠାରୁ ନିଃସ୍ୱାର୍ଥପର ସମ୍ପର୍କ ମା ପାଇଁ ଉତ୍ସର୍ଗୀକୃତ ଏକ ଦିନ, ଗୋଟିଏ ଦିନ। ତେବେ ଆମେ ଗୋଟିଏ ଦିନକୁ ଏହି ମାତୃଦିବସ ରୂପେ ନେଇପାରିବା କି? ସେ ତ ଏପରି ଏକ ଶବ୍ଦ, ଏପରି ଏକ ନିଃସ୍ୱାର୍ଥପର ସେବକ ସେବିକାଟିଏ। ସେ ସବୁବେଳେ ସବୁ ସମୟରେ ଆମର ପାଖେ ପାଖେ ରହିଆସିଛି। ଆଜିର ଏ ବ୍ୟସ୍ତବହୁଳ ଜୀବନରେ ହୁଏତ ଆମେ ପ୍ରତିଦିନ ମାଆକୁ କୃତଜ୍ଞତା ଜଣାଇବାକୁ ଭୁଲିଯାଉ, କିନ୍ତୁ ଆଜିର ଏ ମେ 10 ତାରିଖ ଆମକୁ ସୁଯୋଗ ଦେଇଛି ମାଆର ସେହି ଅକୁଣ୍ଠିତ ତ୍ୟାଗକୁ ମନେ ପକାଇବା ପାଇଁ। ଆଜିର ଏ ବିଶେଷ ଦୁନିଆରେ ଆସନ୍ତୁ ଏହି ଦିବସରେ ଆମେ ଶପଥ ନେବା, ଆଜି ପାଇଁ ନୁହେଁ ବରଂ ସବୁଦିନ ପାଇଁ ନିଜ ମାଆକୁ ସମ୍ମାନ ଦେବା, ତାଙ୍କ ସ୍ୱାସ୍ଥ୍ୟ ଖୁସିର ଯତ୍ନ ନେବା। ଯଦି ଆପଣ ନିଜ ମାଆଙ୍କ ପାଖରୁ ଦୂରରେ ଅଛନ୍ତି, ତେବେ ଗୋଟିଏ ଫୋନ୍ କଲ୍ କରି ଦେଖନ୍ତୁ ତାଙ୍କ ମୁହଁରେ ଯେଉଁ ହସ ଫୁଟିବ, ତାହା ଦୁନିଆର ସବୁଠାରୁ ବଡ଼ ଉପହାର ହେବ। ଆମ ସ୍ଟୁଡ଼ିଓରେ ସମସ୍ତ ଶ୍ରୋତାବନ୍ଧୁଙ୍କ ତରଫରୁ ଏବଂ ବ୍ୟକ୍ତିଗତ ଭାବେ ମୋ ତରଫରୁ ଦୁନିଆର ସମସ୍ତ ମାଆମାନଙ୍କୁ ହ୍ୟାପି ମଦର୍ସ ଡେ ବୋଲି କହୁଛୁ। ତେବେ ଶ୍ରୋତାବନ୍ଧୁ, ଏଇ ଗୋଟିଏ ଦିନ ନୁହଁ, ଆମେ ପ୍ରତିଦିନ ସେହି ମା ଡାକକୁ ସବୁଦିନ ନିଜ ମନରେ ନିଜ ହୃଦୟରେ ବାନ୍ଧି ରଖିବା, ସମ୍ମାନ ଦେବା ଏବଂ ଅବହେଳା କରିବା ପାଇଁ କେବେ ମଧ୍ୟ ଚିନ୍ତା କରିବା ନାହିଁ। ଆସନ୍ତୁ ଉପଭୋଗ କରିବା ମାଆଙ୍କ ଉଦ୍ଦେଶ୍ୟରେ ଏ ସୁନ୍ଦର ଗୀତଟିଏ।

ଲେଖନୀ କଳା ବିକଶିତ ହେବା ପାଇଁ ଓ ଗତ କିଛି ଶତାବ୍ଦୀ ଲାଗିଲା, କିନ୍ତୁ ବାଣୀର ଅଭିବ୍ୟକ୍ତିକୁ ମନୁଷ୍ୟର ପ୍ରଥମ ଅଭିବ୍ୟକ୍ତି କୁହାଯାଇପାରେ। ଏହା ସର୍ବାଧିକ ସୁଲଭ ମାଧ୍ୟମ, ଯାହା ମାଧ୍ୟମରେ ଆମେ ଅନ୍ତର୍ମନର ଉଦ୍ଗାରକୁ, ଭାବନାକୁ, ସୁଖକୁ, ପୀଡ଼ାକୁ ଅଭିବ୍ୟକ୍ତ କରିପାରୁ। ଅହଙ୍କାର, କାମୁକତା, କ୍ରୋଧ, ଦ୍ୱେଷରୁ ଆରମ୍ଭ କରି ତୃଷ୍ଣା ବାସନା ପର୍ଯ୍ୟନ୍ତ ଏସବୁ ମାଧ୍ୟମ ବାଣୀ ହିଁ ହୋଇଥାଏ। ଭିତରର କୁତ୍ସିତ ଉଦ୍ବେଗର ବାଣୀ ମାଧ୍ୟମରେ ଶବ୍ଦଗୁଡ଼ିକର ଆକାର ନେଇଥାଏ। ସେଥିପାଇଁ ବାଣୀର ଶକ୍ତିର ସଂରକ୍ଷଣ, ସଂଯମ ଓ ସତ୍ ଉପଯୋଗକୁ ମଧ୍ୟ ଶକ୍ତି ସଂରକ୍ଷଣର ଏକ ଗୁରୁତ୍ୱପୂର୍ଣ୍ଣ ଆଧାର କୁହାଯାଇପାରେ। ବେଳେବେଳେ ଆମେ ଏଣୁତେଣୁ କହିଦେଉ, ବିନା ଚିନ୍ତା ବିଚାରରେ କହିଦେବା ଅଭ୍ୟାସରେ ପଡ଼ିଯାଏ ଜଣେ। ସତ କଥା ହେଲା, କହିବାରେ ଯେତିକି ଶକ୍ତି ଖର୍ଚ୍ଚ ହୁଏ ଓ ଯେତିକି ଆତ୍ମିକ ଉର୍ଜା କ୍ଷୟ ହୁଏ, ସେତିକି ଶାରୀରିକ ଶ୍ରମରେ ହୁଏ ନାହିଁ। ତେଣୁ କିଛି ବି କହିବା ପୂର୍ବରୁ ଆମେ ଗମ୍ଭୀର ରୂପେ ବିଚାର କରିବା ଉଚିତ, କାରଣ ବାଣୀ ସହିତ ସିଧା ସମ୍ବନ୍ଧ ଆମର ମନ, ମସ୍ତିଷ୍କ ଓ ମାନସିକ ଉର୍ଜା ସହିତ ଅଛି। ସେଥିପାଇଁ 8 ଘଣ୍ଟାର ଶାରୀରିକ ଶ୍ରମ ଓ 1 ଘଣ୍ଟାର ମାନସିକ ଶ୍ରମକୁ ସମାନ କରାଯାଏ। ତେଣୁ ମନେ ରଖିବା ଉଚିତ, ଭଗବାନ କୃଷ୍ଣ ମଧ୍ୟ ଗୀତାରେ ମୌନକୁ ଏକ ମାନସିକ ତପ ରୂପେ ଗଣନା କରିଛନ୍ତି। ଯେତିକି ଆବଶ୍ୟକ ସେତିକି କଥା ହେବା, ଯଦି ବିନା କଥାରେ କାମ ହୋଇଯାଉଛି ତେବେ ଉଚିତ ମନେ କରିବା। ଶ୍ରୋତାବନ୍ଧୁ, ଏଥିପ୍ରତି ଘରର ଛୋଟ ଛୁଆମାନଙ୍କୁ, ଯେଉଁମାନେ କିଛି ଜାଣିନାହାନ୍ତି, ପରେ ପରେ ସେମାନେ ଅନେକ କିଛି ଜାଣନ୍ତି, ସେମାନଙ୍କୁ ଏହି ବିଷୟରେ ଜ୍ଞାନ ଦେବା। ସେମାନେ ଜାଣିପାରିବେ ଯେ କେଉଁ ଶବ୍ଦ କାହା ଦ୍ୱାରା କେତେବେଳେ, କେଉଁ ସମୟରେ, କେତେ ପରିମାଣରେ ବ୍ୟବହାର କଲେ ହିଁ ସେ ଶବ୍ଦର ଗୁରୁତ୍ୱ ରହିବ। ତେବେ ନେଇଯିବା ଏକ ସଙ୍ଗୀତମୟ ବିରତି।

ଶ୍ରୋତାବନ୍ଧୁ, ଈଶ୍ୱର ମନୁଷ୍ୟକୁ ବାଣୀର ପରଦାନ ପ୍ରଦାନ କରାଯିବାର ଉଦ୍ଦେଶ୍ୟ ହେଉଛି ସେ ଯାହା କିଛି ଚିନ୍ତା କରିବ, ବିଚାର କରିବ, ତାକୁ ବାଣୀ ମାଧ୍ୟମରେ ଅଭିବ୍ୟକ୍ତ କରିପାରିବ।

ଶ୍ରୋତା ବନ୍ଧୁ, ବ୍ୟକ୍ତିର ଆବଶ୍ୟକତା କ'ଣ, ତାର ରୁଚି କ'ଣ, ଜୀବନର ଲକ୍ଷ୍ୟ ଆଦର୍ଶ କ'ଣ, ବିଶେଷତା ଓ ତାର ଦୁର୍ବଳତା କ'ଣ ଆଦି ଆଧାରଭୂତ ସୂଚନା ପାଇବା ପରେ ଆମେ କୌଣସି ବ୍ୟକ୍ତି ସହିତ ସମ୍ୟକ ରୂପେ ବ୍ୟବହାର କରିବା ସ୍ଥିତିରେ ପହଞ୍ଚିଥାଉ। ପ୍ରେମପୂର୍ଣ୍ଣ ଦ୍ୱିପଦ ମିଠା କଥା କାହାରିକୁ ବି ନିଜର କରିଦେବା ପାଇଁ ଯଥେଷ୍ଟ ହୋଇଥାଏ। କୁଶଳ

ବ୍ୟବହାର ପାଇଁ ମାନବ ପ୍ରକୃତିର ସୂକ୍ଷ୍ମ ଅଧ୍ୟୟନ ଓ ଜ୍ଞାନ ଆବଶ୍ୟକ। ବ୍ୟବହାର ମାଧ୍ୟମରେ ବ୍ୟକ୍ତିର ସ୍ୱଭାବ ପ୍ରକଟ ହୋଇଥାଏ। ଏହିପରି ନିଜର ବ୍ୟବହାରକୁ ବୁଝି ଆମେ ନିଜର ସ୍ୱଭାବ ସହିତ ପରିଚିତ ହୋଇପାରିବା। ପାରସ୍ପରିକ ସମ୍ବନ୍ଧ ସୁସ୍ଥ ସନ୍ତୁଳିତ ରହିବାକୁ ହେଲେ କେବେ ହେଲେ କାହାର ବ୍ୟକ୍ତିଗତ ଜୀବନରେ ଅନାବଶ୍ୟକ ହସ୍ତକ୍ଷେପ ନ କରିବା ଆବଶ୍ୟକ। ଏହା ସହିତ କାହାର ଦୁଃଖଦାୟକ ପକ୍ଷକୁ ଜାଣିଶୁଣି ସ୍ପର୍ଶ ନ କରିବା ପ୍ରତି ଧ୍ୟାନ ରଖିବାକୁ ହେବ। ବ୍ୟବହାରରେ ସର୍ବଦା ସକାରାତ୍ମକ ଆଭିମୁଖ୍ୟ ଗ୍ରହଣ କରନ୍ତୁ। ପ୍ରତ୍ୟେକ ବ୍ୟକ୍ତି ଓ ପରିସ୍ଥିତିର ସକାରାତ୍ମକ ପକ୍ଷକୁ ଦେଖିବାରେ ଅଭ୍ୟାସ କରନ୍ତୁ। ପ୍ରତ୍ୟେକ ବ୍ୟକ୍ତି ଏହି ଦିଗରେ ନିହାତି ଭାବରେ ଧ୍ୟାନ ଦେବାକୁ ପଡ଼ିବ। ଅନ୍ୟ ଆଗରେ କେବେ ନିନ୍ଦା ଚୁଗୁଲି କିମ୍ବା ଦୁର୍ଗୁଣ କଥା କହିବେ ନାହିଁ, ବିଶେଷ କରି ପଛରେ କହିବେ ନାହିଁ। ଏସବୁ ଆମର ବିଶ୍ୱସନୀୟତାକୁ ଦୁର୍ବଳ କରିଦେବ। ଏହା ଆପଣଙ୍କ ନିଜର ବ୍ୟକ୍ତିଗତ ଭାବରେ ବ୍ୟକ୍ତିଗତ ପରିଚୟକୁ ସୃଷ୍ଟି କରିବାରେ ଏହା ମାଧ୍ୟମ କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ଶ୍ରୋତାବନ୍ଧୁ, ଏଥିପ୍ରତି ଆମେ ସମସ୍ତେ ଧ୍ୟାନ ଦେବା।

0: 1857 ମସିହା ଆଜିର ତାରିଖରେ ଉତ୍ତରପ୍ରଦେଶର ମିରଟ ସହର ସିପାହୀ ବିଦ୍ରୋହ ଆରମ୍ଭ ହୋଇଥିଲା। ସିପାହୀ ବିଦ୍ରୋହ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଏକ ଗୌରବମୟ ଅଧ୍ୟାୟ। ଭାରତୀୟ ସିପାହୀମାନେ ବ୍ରିଟିଶ ଶାସନ ବିରୋଧରେ ଅସ୍ତ୍ର ଉତ୍ତୋଳନ କରି ଦିଲ୍ଲୀ ଚଲୋ ନାରା ଦେଇଥିଲେ। ବିଦ୍ରୋହର କାରଣ ଥିଲା ବନ୍ଧୁକରେ ବ୍ୟବହୃତ ହେଉଥିଲା ଗାଈ ଓ ଘୁଷୁରୀଙ୍କ ଚମଡ଼ା, ଯାହା ହିନ୍ଦୁ ଓ ମୁସଲିମ ଉଭୟ ଧର୍ମର ସିପାହୀଙ୍କ ଧାର୍ମିକ ଭାବନାରେ ଆଘାତ ହେଉଥିଲା। ଯୁଦ୍ଧର କିଛିଦିନ ପୂର୍ବରୁ ବାରାକପୁରଠାରେ ମଙ୍ଗଲ ପାଣ୍ଡେ ବିଦ୍ରୋହର ପ୍ରଥମ ସ୍ଫୁଲିଙ୍ଗ ଜଳାଇଥିଲେ। ଏ ସଂଗ୍ରାମରେ ଝାନ୍ସିରାଣୀ ଲକ୍ଷ୍ମୀବାଇ, ତାନ୍ତିଆ ଟୋପି, ନାନା ସାହେବ, ବୀର କୁଅଁର ସିଂ, ମୋଗଲ ସମ୍ରାଟ ବାହାଦୁର ଶାହ ଜାଫର ଯୋଗ ଦେଇଥିଲେ। ଓଡ଼ିଶାରେ ଏହି ସମୟରେ ବିଦ୍ରୋହର ନିଆଁ ବ୍ୟାପିଥିଲା। ସମ୍ବଲପୁରରେ ବୀର ସୁରେନ୍ଦ୍ର ସାଏ ବ୍ରିଟିଶ ବିରୋଧରେ ଦୀର୍ଘଦିନ ଧରି ଗରିଲା ଯୁଦ୍ଧ ଚଳାଇଥିଲେ। ଚାକିଖୁଣ୍ଟିଆ ମଧ୍ୟ ଏ ସଂଗ୍ରାମ ସହ ପରୋକ୍ଷ ଭାବେ ଜଡ଼ିତ ଥିଲେ। ଯଦିଓ ଏ ବିଦ୍ରୋହ ସମ୍ପୂର୍ଣ୍ଣ ସଫଳ ହୋଇପାରିନଥିଲା, କିନ୍ତୁ ଏହା ଇଂରେଜ ସରକାରଙ୍କ ଭିତ୍ତିଭୂମିକୁ ଦୋହଲାଇ ଦେଇଥିଲା। ଆଜି ସେହି ଦିନକୁ ସ୍ମରଣ କରି ବୀର ସଂଗ୍ରାମୀଙ୍କୁ ନମନ କରୁଛୁ। ଭାରତ ମାତା ଗର୍ବିତ, ଏପରି ଅନେକ ସୁଯୋଗ୍ୟ ସନ୍ତାନ ଏ ମାଟିରେ ଜନ୍ମିଥିବାରୁ। ଶ୍ରୋତାବନ୍ଧୁ, ଏଥର ନେଇଯିବା ଏକ ବିଜ୍ଞାପନ ବିରତି।
1: ନମସ୍କାର, ମୁଁ ହୁଁ କୈଳାଶ ଖେର ଓ ଆକାଶବାଣୀ କେ ସଭି ଶ୍ରୋତାଓଙ୍କୁ ମେରା ବାରମ୍ବାର ପ୍ରଣାମ। ଔର ଭାରତ କି ସେନା କୁ ସମର୍ପିତ ୟେ ମେରା ଗୀତ ଭାରତୀୟ ସେନା, ଯୋ ତିନୋ ସେନାଓଙ୍କୁ ସମର୍ପିତ ହେ, हर देशवासी को समर्पित है तथा भारत के हर सैनिक को समर्पित है, पैरामिलिट्री के अर्धसैनिक बलों के हर सैनिक को समर्पित है, रक्षा मंत्रालय से लेकर देश के एक एक नागरिक को ये गीत समर्पित है। हमारे देश की भावनाओं के अनुरूप हमारी भारत की सेनाओं के गौरव का गान और स्तुति।

ଶ୍ରୋତାବନ୍ଧୁ, ଆଜିର ଦିନକୁ ବିଶ୍ୱ ଲୁପ୍ସ ଦିବସ ଭାବେ ପାଳନ କରାଯାଏ। ଲୁପ୍ସ ନାମକ ଏକ ଜଟିଳ ରୋଗ ବିଷୟରେ ସଚେତନତା ପାଇଁ ଉଦ୍ଦିଷ୍ଟ। ଏହି ରୋଗ କାହିଁକି ହୁଏ ନିର୍ଦ୍ଦିଷ୍ଟ କାରଣ ବିଜ୍ଞାନ ପାଖରେ ସ୍ପଷ୍ଟ ନାହିଁ, କିନ୍ତୁ ବିଶେଷଜ୍ଞଙ୍କ ମତରେ ଏହା ଏକ ଅଟୋ ଇମ୍ୟୁନ୍ ରୋଗ। ସରଳ ଭାବରେ ବୁଝାଇବାକୁ ଗଲେ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବାହାରୁ ଆସୁଥିବା ଜୀବାଣୁ ବା ଭୂତାଣୁ ସହ ଲଢ଼ିବା ପାଇଁ ଉଦ୍ଦିଷ୍ଟ, କିନ୍ତୁ ଲୁପ୍ସ ରୋଗରେ ଏହି ଶକ୍ତି ଭ୍ରମିତ ହୋଇଥାଏ ଏବଂ ନିଜ ଶରୀରର ସୁସ୍ଥ କୋଷ ଓ ଅଙ୍ଗକୁ ଶତ୍ରୁ ଭାବି ଆକ୍ରମଣ କରିବା ଆରମ୍ଭ କରେ। ଏହାକୁ ଡାକ୍ତରୀ ଭାଷାରେ ଫ୍ରେଣ୍ଡଲି ଫାୟାର ମଧ୍ୟ କୁହାଯାଏ। ଏହି ରୋଗ ବିଷୟରେ ଅନେକ ତଥ୍ୟ ଅଛି। ଶ୍ରୋତାବନ୍ଧୁ, ଯଦି ପରିବାରରେ କାହାର ଏହି ରୋଗ ଥାଏ ତେବେ ଅନ୍ୟମାନଙ୍କ ପାଖରେ ଏହା ହେବାର ସମ୍ଭାବନା ରହିଥାଏ। ଅନେକ ଲୋକ ଜନ୍ମରୁ ଏଭଳି ଜିନ୍ନି ଆସିଥାନ୍ତି ଯାହା ସେମାନଙ୍କୁ ଲୁପ୍ସ ପ୍ରତି ସ୍ପର୍ଶକାତର କରିଥାଏ। ଏହି ରୋଗ ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କଠାରେ ଅଧିକ ଦେଖାଯାଏ। ଏଥିରୁ ଅନୁମାନ କରାଯାଏ ଯେ ମହିଳାଙ୍କ ଶରୀରରେ ଥିବା ଏଷ୍ଟ୍ରୋଜେନ୍ ହରମୋନ୍ ଏହି ରୋଗର ବିକାଶରେ ଏକ ବଡ଼ ଭୂମିକା ଗ୍ରହଣ କରିଥାଏ। ଜଣେ ବ୍ୟକ୍ତି ଭିତରେ ଲୁପ୍ସର ଦିନ ଥାଇପାରେ, ଏହି ଜିନ୍ ଥାଇପାରେ, କିନ୍ତୁ କିଛି ବାହ୍ୟ କାରଣ ଯୋଗୁଁ ଏହା ହଠାତ୍ ଜାଗ୍ରତ ହୋଇଥାଏ। ଅତି ବାଇଗଣୀ ରଶ୍ମି ଚର୍ମରେ କ୍ଷତି ପହଞ୍ଚାଇ ଲୁପ୍ସର ଲକ୍ଷଣ ବଢ଼ାଇପାରେ। କୌଣସି ପୁରୁଣା ରୋଗ ବା ଭୂତାଣୁ ସଂକ୍ରମଣ

ସ୍ୱାସ୍ଥ୍ୟର ଅବଦାନ ଅତୁଳନୀୟ। ଏହାକୁ ବଞ୍ଚାଇବାକୁ ସମସ୍ତଙ୍କ ଉତ୍ତରଦାୟିତ୍ୱ ରହିଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରସ୍ଥିତ ମହାବୀର ସାଂସ୍କୃତିକ ଅନୁଷ୍ଠାନ ମଞ୍ଚରେ ଆଦିବାସୀ ନୃତ୍ୟ ସଙ୍ଗୀତ ମହୋତ୍ସବ ଡଙ୍ଗରର ଉଦ୍ଘାଟନ ଅବସରରେ ଅତିଥିମାନେ ଏହି ମତବ୍ୟକ୍ତ କରିଛନ୍ତି। ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷାରେ କଳାହାଣ୍ଡି ଜିଲ୍ଲାରେ A1 ଏ ଗ୍ରେଡ୍ ପାଇଥିବା 118 ଜଣ ଛାତ୍ରଛାତ୍ରୀଙ୍କୁ ଭବାନୀପାଟଣା ସହରସ୍ଥିତ ଟାଉନ୍ ହଲ୍ରେ ଜିଲ୍ଲାସ୍ତରୀୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛାତ୍ରୀଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଳାହାଣ୍ଡିର ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ସଭାପତିତ୍ୱ କରିଥିବା ବେଳେ ଜିଲ୍ଲା ପରିଷଦ ସଭାପତି ପୁଷ୍ପେନ୍ଦୁ ସିଂ ଦେଓ ମୁଖ୍ୟ ଅତିଥି ଓ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସୌମ୍ୟରଞ୍ଜନ ପ୍ରଧାନ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକ ଏପରି ଅନେକ ପ୍ରମୁଖ ଯୋଗଦାନ କରିଥିଲେ। ତାଲୁକ ଆଇନସେବା ସମିତି ଧର୍ମଗଡ଼ ଆନୁକୂଲ୍ୟରେ ସ୍ଥାନୀୟ ଧର୍ମଗଡ଼ ସିଭିଲ୍ କୋର୍ଟ ପରିସରରେ ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅତିରିକ୍ତ ଜିଲ୍ଲା ଦୌରାଜଳ ତଥା ତାଲୁକ ଆଇନସେବା ସମିତିର ଅଧ୍ୟକ୍ଷ ଗୁଣ୍ଡିଚା ସାମନ୍ତସିଂହଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ମଦର ଟେରେସା ସେବା ସଂଗଠନ ପକ୍ଷରୁ କୋମନା ବ୍ଲକ ପଣ୍ଡ୍ରାପଥର ଗ୍ରାମରେ ଜିଲ୍ଲାସ୍ତରୀୟ ମାଷ୍ଟର ଭଲେଣ୍ଟିୟର ମହିଳା ସମାବେଶ ସଂଗଠନ ସମ୍ପାଦକ ଶେଷଦେବ ପ୍ରଧାନୀ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି। ସିଲେଇ, ଯୋଗ, ଶିକ୍ଷା, ଗୋ ସଡ଼କ ସୁରକ୍ଷା, ନିଶାମୁକ୍ତ ଅଭିଯାନ ଉପରେ ଆଲୋଚନା ହୋଇଥିଲା। ଦିନବେଳେ କାମ କରି ଯାହା ରୋଜଗାର ହେଉଥିଲା ପରିବାର ଚଳାଉଥିଲେ, ରାତିରେ ପାଠପଢ଼ା ଜୀବନକୁ ଗଢ଼ିବାକୁ ଲକ୍ଷ୍ୟ ରଖିଥିଲେ ଏବଂ ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷାରେ ଦ୍ୱିତୀୟ ଶ୍ରେଣୀରେ ପାସ୍ କରିଛନ୍ତି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଗମ୍ଭୀରଗୁଡ଼ା ଗାଁର ଦିନ ମଜୁରିଆ ଉମାକାନ୍ତ ପୁଞ୍ଜି। ତେଣୁ ଏହି ସେସନେ ସାଧାରଣ ଶ୍ରମିକ ନୁହନ୍ତି, ଦିନ ମଜୁରିଆ ହେବାକୁ ତାଙ୍କୁ ପରିସ୍ଥିତି ବାଧ୍ୟ କରିଛି ବୋଲି କୁହାଯାଇଛି। ଶ୍ରୋତାବନ୍ଧୁ, ଏ ଥିଲା ସ୍ଥାନୀୟ ଖବରରୁ କିଛି। ଆଜିର ତାପମାତ୍ରା ଶୁଣନ୍ତୁ। ଦିନର ସର୍ବୋଚ୍ଚ ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ରୁ 42 ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିପାରେ। ମଧ୍ୟାହ୍ନ ସମୟରେ ପ୍ରବଳ ଖରା ଅନୁଭୂତ ହେବ। ଆକାଶ ମୁଖ୍ୟତଃ ନିର୍ମଳ ରହିବ, କିନ୍ତୁ ଅପରାହ୍ନ ବା ସନ୍ଧ୍ୟା ସମୟରେ କେତେକ ସ୍ଥାନରେ ସାମାନ୍ୟ ମେଘୁଆ ପାଗ ସହ ସ୍ୱଳ୍ପ ବର୍ଷା କିମ୍ବା ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି, ଯାହାକୁ ଆମେ ସ୍ଥାନୀୟ ଭାଷାରେ କାଳବୈଶାଖୀ କହିଥାଉ। ଶ୍ରୋତାବନ୍ଧୁ, ସମୟ ଇସାରା ଦେଲାଣି, କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ ହେବ। ତେବେ ଅପେକ୍ଷାରେ ରହିଲୁ ଆପଣଙ୍କ ସ୍ନେହଭରା ଚିଠି ଖଣ୍ଡିକରେ। ଆମ ଠିକଣାଟି ହେଲା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା। ଆମ ହ୍ୱାଟ୍ସଆପ୍ ନମ୍ବରଟି ମଧ୍ୟ ଟିପି ରଖନ୍ତୁ 8855994143। ଶ୍ରୋତାବନ୍ଧୁ, ସମୟ ହେଉଛି ବିଦାୟ ନେବାର। ଆପଣଙ୍କ ଦିନଟି ଶୁଭମୟ ହେଉ, ସୁସ୍ଥ ରହନ୍ତୁ ଏବଂ ହସୁଥାନ୍ତୁ। ପୁଣି ଦେଖାହେବ ଖୋଲା ଝରକାର ଆଗାମୀ ଅଧ୍ୟାୟରେ। ତେବେ ବିଦାୟ ଦିଅନ୍ତୁ। ଆପଣଙ୍କ ସହ ମୁଁ ଥିଲି ବନଶ୍ରୀ। ନମସ୍କାର।

ଶ୍ରୋତାବନ୍ଧୁ ଶୁଣୁଥିଲେ ବିଶେଷ କାର୍ଯ୍ୟକ୍ରମ ଖୋଲା ଛରକା ଆକାଶବାଣୀ ଭବାନୀପାଟଣା। ସମୟ ପୂର୍ବାହ୍ନ 11:10:08। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣି ରଖନ୍ତୁ ଦ୍ୱିତୀୟ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ। ଦିନ 12:30 ଶୁଣିବେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ସୁବାସ ଦାସ, ରଘୁନାଥ ପାଣିଗ୍ରାହୀ, ଭୁବନେଶ୍ୱରୀ ମିଶ୍ର ଏବଂ ଅକ୍ଷୟ କୁମାର ମହାନ୍ତି। ଚାଷର କଥା ରହିଛି ଦିନ 1:10। ଓଡ଼ିଆ ଆଲବମ୍ର ଗୀତ ଶୁଣିବେ ଦିନ 1:20। ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବ ଦିନ 2:45। ଶ୍ରୋତାବନ୍ଧୁ, ଏ ଥିଲା ଆଜିର ପରବର୍ତ୍ତୀ ଅଧିବେଶନ।

ଦୂରଦର୍ଶନର କାର୍ଯ୍ୟକ୍ରମ ସମ୍ପର୍କରେ ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନକୁ। ପୁଣି ଉପସ୍ଥିତ ହେବୁ 12:30 ଦ୍ୱିତୀୟ ଅଧିବେଶନର କାର୍ଯ୍ୟକ୍ରମ ସହ। ସେତେବେଳେ ଯେ ବିଦାୟ ଦିଅନ୍ତୁ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

କ୍ରିଭଟା ହେଇପାରୁଛେ। ସବକନୁ ବଡ଼ କଥା ହେଲା ବେଲେ ଖରା ବର୍ଷା ଶୀତ ଥି ଆମର ଗାଏମାନଙ୍କେ ଭିନ୍ ଭିନ୍ ସମିଆତି ଭିନ୍ ଭିନ୍ ରୋଗ ଦେଖା ଦେସି। ମାତର୍କ ଇ ଗାଏ କାଁ ହେସି, ଯେନ୍ ପାଗ ହେସି ସେହି ପାସେ ବଢ଼ସି ଆର୍ ନିଜକେ ହେଇ ପାସେ ସେ ଚଲି ପାର୍ସି, ବୋଇଲେ ତାକେ ହେତ୍କି ରୋଗ ବାତ ନେଇ ହିଏ ନା। ବୋଇଲେ ଇତାକେ ଯଦି ଆମେ ପାଳନ କର୍ମା, ଇତାକେ ଯଦି ଆମେ ଚାଷ କର୍ମା, ବୋଇଲେ ହେତ୍କି ଓଷ କଷାସ୍ତି ଆମର ଖର୍ଚ୍ଚା ବାର୍ଚ୍ଚା ନେଇ ହିଏ ଆର୍ ଗୁରସ୍ ବି ଠିକ୍ ହି ପାସେ ଆମକେ ମିଲିପାର୍ବା। ଆର୍ ସବକନୁ ବଡ଼ କଥା ହେଲା ଇ ଗାଏକେ ଯଦି ଆମେ ଚାଷ

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ମେଡିମମ୍ ବ୍ୟାୟାମ କେନ୍ଦ୍ରରୁ 248 meters ତଥା 1206 kHz ଯୋଗେ ଏବଂ FM ମାଧ୍ୟମରେ 100.3 MHz ଯୋଗେ ତଥା ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଶ୍ରୋତବନ୍ଧୁ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ସୂଚନା। ଚଳିତ ବର୍ଷ ଗ୍ରୀଷ୍ମ କାର୍ଯ୍ୟକ୍ରମ ସାରଣୀରେ କିଛି ନୂତନ କାର୍ଯ୍ୟକ୍ରମ ସ୍ଥାନିତ କରାଯାଇଛି। ସକାଳ 7:45 ଶୁଣିବେ ଗୀତ ଗୀତାଞ୍ଜଳି ଏବଂ 8:30 ରହିଛି ସଙ୍ଗୀତ ଲହରୀ। ମହିଳାମାନଙ୍କ ପାଇଁ ଶକ୍ତିରୂପା କାର୍ଯ୍ୟକ୍ରମ ମାସର ଶେଷ ରବିବାର ଅପରାହ୍ନ 5:15 ଶୁଣିବେ ବିକଶିତ କଳାହାଣ୍ଡି। ମାସର ପ୍ରଥମ ମଙ୍ଗଳବାର ଦିନ 1:20 ଶକ୍ତିରୂପାରେ ପ୍ରଚାର କରିବୁ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଡକ୍ଟର। ମାସର ଦ୍ୱିତୀୟ ବୁଧବାର ଏବଂ ଚତୁର୍ଥ ଶୁକ୍ରବାର ଚାଷବାସ କାର୍ଯ୍ୟକ୍ରମରେ ଶୁଣିବେ ଫୋନ୍ ଇନ୍ କାର୍ଯ୍ୟକ୍ରମ। ରବିବାର 8:30 ପୁରୁଣା ଗୀତକୁ ନେଇ ସ୍ମୃତିସାଗର କାର୍ଯ୍ୟକ୍ରମ ପ୍ରସାରିତ ହେବ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା।
3: मन की बात प्रधानमंत्री आकाशवाणी पर।
4: मेरी मन की बात के संबंध में अगर आप कुछ कहना चाहते हैं तो आप मन की बात आकाशवाणी संसद मार्ग नई दिल्ली अगर चिट्ठी भी भेज देंगे और कुछ सुझाव देंगे वो जरूर मुझ तक पहुंच जाएगा और मैं जरूर उसको गंभीरता से लूंगा।
3: यदि आप

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

0: AIR at 90.
1: ଶ୍ରୋତାବନ୍ଧୁ ଶୁଣୁଛନ୍ତି ଆଲବମ୍ର କେତୋଟି ଗୀତ।

0: ଶୁଣୁଥିଲେ ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ ଖବରପାଟଣା। ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ପ୍ରଥମେ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ, ପରେ ପରେ ମିଡ୍ଡେ ନ୍ୟୁଜ୍ ଓ ଦୋପହର ସମାଚାର ଆକାଶବାଣୀ ଦିଲ୍ଲୀରୁ, ଏବଂ ଆଞ୍ଚଳିକ ସମ୍ବାଦ ଶୁଣିବେ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପରିବେଶଗତ ଦାୟିତ୍ୱ, ଯୁବ ସଶକ୍ତିକରଣ ଏବଂ ଆନ୍ତରିକ କଲ୍ୟାଣ ମାଧ୍ୟମରେ ବିକଶିତ ଭାରତ ନିର୍ମାଣ ପାଇଁ ସାମୁହିକ ପ୍ରୟାସ ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ। ହାଇଦ୍ରାବାଦଠାରେ ଆଜି ଅପରାହ୍ନରେ 9,400 କୋଟି ଟଙ୍କାର ବହୁବିଧ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଟିଭିକେ ମୁଖ୍ୟ ସି ଜୋସେଫ ବିଜୟ। ଆସାମ ବିଜେପି ନବନିର୍ବାଚିତ ବିଧାୟକ ଦଳ ନେତା ଭାବେ ମନୋନୀତ ହେଲେ ଡକ୍ଟର ହିମନ୍ତ ବିଶ୍ୱ ଶର୍ମା। ପଶ୍ଚିମ ଏସିଆ ପ୍ରସଙ୍ଗ ନେଇ ଆମେରିକା ଓ କାତାର ମଧ୍ୟରେ ମିଆମିଠାରେ ହୋଇଛି ଆଲୋଚନା, ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ 2 ମ୍ୟାଚ୍। ପରିବେଶଗତ ଦାୟିତ୍ୱ, ଯୁବ ସଶକ୍ତିକରଣ ଏବଂ ଆନ୍ତରିକ କଲ୍ୟାଣ ମାଧ୍ୟମରେ ଏକ ବିକଶିତ ଭାରତ ନିର୍ମାଣ ପାଇଁ ସାମୁହିକ ପ୍ରୟାସ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଆରୋପ କରିଛନ୍ତି। ବେଙ୍ଗାଲୁରୁରେ ଆର୍ଟ ଅଫ୍ ଲିଭିଂ ସଂସ୍ଥାର 45ତମ ବାର୍ଷିକ ସମାରୋହରେ ଅଂଶଗ୍ରହଣ କରିବା ସହିତ ନବନିର୍ମିତ ଧ୍ୟାନ ମନ୍ଦିରକୁ ଉଦ୍ଘାଟନ କରିବା ଅବସରରେ ଶ୍ରୀ ମୋଦି ଏହା କହିଛନ୍ତି। ସେ କହିଛନ୍ତି, ସେବା, ଆଧ୍ୟାତ୍ମିକତା ଏବଂ ସାମାଜିକ ପରିବର୍ତ୍ତନକୁ ପ୍ରୋତ୍ସାହନ ପ୍ରଦାନ କରିବାରେ ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ସାମାଜିକ ସ୍ତରରେ ଅଂଶଗ୍ରହଣ ରାଜନୈତିକ ବ୍ୟବସ୍ଥା ଅପେକ୍ଷା ଅଧିକ ଶକ୍ତିଶାଳୀ ଏବଂ ରାଷ୍ଟ୍ର ନିର୍ମାଣ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ମୋଦି କହିଛନ୍ତି।
2: ବିକଶିତ ଭାରତ କା ନିର୍ମାଣ ଐସେ ୟୁବାଓ ସେ ହି ହୋଗା ଜୋ ୟୁବା ମାନସିକ ରୂପ ସେ ଶାନ୍ତ ହୋ, ଜୋ ସାମାଜିକ ରୂପ ସେ ଜିମ୍ମେଦାର ହୋ, ଔର ଜୋ ସମାଜ କେ ପ୍ରତି ସମ୍ବେଦନଶୀଲ ହୋ। ଇସଲିଏ ସ୍ପିରିଚୁଆଲ ୱେଲବିଙ୍ଗ, ମେଣ୍ଟାଲ ହେଲ୍ଥ, ଯୋଗ, ମେଡିଟେସନ, ଇସ୍ ପର କାମ କରନେ ବାଲି ଆପକେ ମହତ୍ୱପୂର୍ଣ୍ଣ ଗତିବିଧି, ଇନ ସବ କି ଭୂମିକା ବହୁତ ବହୁତ ଅହମ ହୈ।
1: ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଜି କର୍ଣ୍ଣାଟକ ଏବଂ ତେଲେଙ୍ଗାନା ଗସ୍ତରେ ଅଛନ୍ତି। ହାଇଦ୍ରାବାଦଠାରେ ଅପରାହ୍ନରେ ଶ୍ରୀ ମୋଦି ପ୍ରାୟ 9,400 କୋଟି ଟଙ୍କାର ବହୁବିଧ ପ୍ରକଳ୍ପର

ଉଦ୍ଘାଟନ ଶିଳାନ୍ୟାସ କରିବେ। ତାମିଲଗା ଭେଟ୍ରେ କାଜାଗମ୍ ଟିଭିକିର ମୁଖ୍ୟ ଶ୍ରୀ ଜୋସେଫ୍ ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରେ ପୂର୍ବାହ୍ନ 10:00 ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ବିଜୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାଙ୍କ ସହିତ 9 ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେଥିରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ କେଜି ଅରୁଣରାଜ, ଆଧବ ଅର୍ଜୁନ, ଏସ୍ ଆନନ୍ଦ, ସେଲ୍ଭି ଏସ୍ କୀର୍ଥାନା ଏବଂ ଡକ୍ଟର ଟିକେ ପ୍ରଭୁ ପ୍ରମୁଖ ଅଛନ୍ତି। ଶପଥ ଗ୍ରହଣ ସମାରୋହରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ଏବଂ ତାମିଲ ଚଳଚ୍ଚିତ୍ର ଶିଳ୍ପର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। କଂଗ୍ରେସ, ସିପିଆଇ, ସିପିଆଇଏମ୍, ଭିସିକେ ଏବଂ ଆଇୟୁଏମ୍ଏଲ୍ ସହଯୋଗରେ ଶ୍ରୀ ବିଜୟ 234 ସଦସ୍ୟ ବିଶିଷ୍ଟ ଗୃହରେ 120 ଜଣ ବିଧାୟକଙ୍କ ସମର୍ଥନ ଲାଭ କରିଛନ୍ତି। ଆସନ୍ତା ବୁଧବାର ଦିନ ବିଧାନସଭାରେ ବିଶ୍ୱାସ ଭୋଟ୍ର ସମ୍ମୁଖୀନ ହେବାକୁ ରାଜ୍ୟପାଳ ଶ୍ରୀ ଆର୍ଲେକର ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟଙ୍କୁ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ବିଜୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ତାମିଲନାଡୁ ସରକାରଙ୍କ ସହ କେନ୍ଦ୍ର ସରକାର ମିଳିମିଶି କାର୍ଯ୍ୟ କରିବେ। ତାମିଲନାଡୁର ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିଶାନାୟକେ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଦିଶାନାୟକେ କହିଛନ୍ତି, ତାମିଲନାଡୁ ସହିତ ଶ୍ରୀଲଙ୍କାର ଇତିହାସ, ସଂସ୍କୃତି, ଉଦ୍ୟୋଗ ଏବଂ ପାରସ୍ପରିକ ସମ୍ପର୍କ ବହୁ ପୁରାତନ। ବ୍ୟାପକ ଅର୍ଥନୈତିକ ସଂକଳ୍ପ ଏବଂ ସୁଯୋଗ ମାଧ୍ୟମରେ ଉଭୟ ଦେଶ ମଧ୍ୟରେ ସ୍ଥାୟୀ ସମ୍ପର୍କ ବଜାୟ ରଖିବାରେ ଶ୍ରୀଲଙ୍କା ଭାରତକୁ ସବୁ ପ୍ରକାର ସହଯୋଗ ପ୍ରଦାନ କରିଆସୁଥିବା ଶ୍ରୀ ଦିଶାନାୟକ କହିଛନ୍ତି। ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମପ୍ରବାହ ସ୍ଥିତିର ମୁକାବିଲା ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ। ବୈଠକ ସମୟରେ ଶ୍ରୀ ଶାହା କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥାର ପ୍ରସ୍ତୁତି, ପ୍ରାକ୍ ସତର୍କତା ବ୍ୟବସ୍ଥା, ସମ୍ବଳ ଉପଯୋଗ ଏବଂ ଆନ୍ତଃ ସଂଗଠନ ସହଯୋଗ ଆଦି ବିଷୟରେ ସମୀକ୍ଷା କରିବାର କାର୍ଯ୍ୟସୂଚୀ ରହିଛି। ବିଶେଷକରି ବୈଠକରେ ଯେଭଳି ଧନଜୀବନ ହାନି ନ ହେବ ତାହା ଉପରେ ଗୁରୁତ୍ୱ ଦିଆଯିବ। ଶ୍ରୀ ଶାହା ଦେଶର ଦୀର୍ଘକାଳୀନ ବନ୍ୟା ଦୂରୀକରଣ ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ନଦୀ ପରିଚାଳନା ପଦକ୍ଷେପ, ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ସୁରକ୍ଷା ଏବଂ ପାଣିପାଗ ପୂର୍ବାନୁମାନର ବୈଜ୍ଞାନିକ ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିବେ। ବୈଠକରେ ଶ୍ରୀ ଶାହା ବିପର୍ଯ୍ୟୟ ସମୟରେ ସଚେତନତା ତଥା ଆବଶ୍ୟକ ରିଲିଫ୍ ସାମଗ୍ରୀ ବଣ୍ଟନ ଓ ମେଡିକାଲ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆସାମ ବିଜେପି ନବନିର୍ବାଚିତ ବିଧାୟକ ଦଳ ବୈଠକରେ ଡକ୍ଟର ହିମନ୍ତ ବିଶ୍ୱଶର୍ମାଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି। ଏନ୍ଡିଏ ବିଧାୟକ ଦଳ ବୈଠକରେ ମଧ୍ୟ ଡକ୍ଟର ଶର୍ମା ନେତା ଭାବେ ମନୋନୀତ ହୋଇଛନ୍ତି। ଉଭୟ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ବିଜେପି ନେତା ଜଗତ ପ୍ରକାଶ ନଡ୍ଡା ଏବଂ ସହ ପର୍ଯ୍ୟବେକ୍ଷକ ଭାବେ ନାୟବ ସିଂହ ସାଇନି ଉପସ୍ଥିତ ଥିଲେ। ନେତା ନିର୍ବାଚିତ ହେବା ପରେ ଡକ୍ଟର ବିଶ୍ୱଶର୍ମା ଲୋକଭବନକୁ ଯାଇ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ଭେଟିବା ସହ ସରକାର ଗଠନ ନେଇ ଦାବି ଉପସ୍ଥାପନ କରିଛନ୍ତି। ଆସନ୍ତା ମଙ୍ଗଳବାର ଦିନ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ମିଳିଥିବା ସୂଚନା ଅନୁଯାୟୀ ଖାନପଡ଼ାର ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟ ପଡ଼ିଆରେ ସମାରୋହ ଅନୁଷ୍ଠିତ ହେବା ନେଇ ପ୍ରସ୍ତୁତି ଚାଲିଛି। ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ ଓ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଡୁଚେରୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଏନ୍ ରଙ୍ଗାସ୍ୱାମୀଙ୍କୁ ନିଯୁକ୍ତି ଦେଇଛନ୍ତି। ନିଯୁକ୍ତି ପରେ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ଉପରାଜ୍ୟପାଳ କେ କୈଳାସନାଥନ ନୂଆ ସରକାର ଗଠନ ଲାଗି ରଙ୍ଗାସ୍ୱାମୀଙ୍କୁ ଆମନ୍ତ୍ରଣ କରିଛନ୍ତି। ଆସନ୍ତା ବୁଧବାର ଦିନ ଶ୍ରୀ ରଙ୍ଗାସ୍ୱାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଗତ 9 ତାରିଖ ଦିନ ଅନୁଷ୍ଠିତ ନିର୍ବାଚନରେ ଏଆଇଏନ୍ଆର୍ସି ସମର୍ଥିତ ଏନ୍ଡିଏକୁ ସ୍ୱଷ୍ଟ ବହୁମତ ମିଳିଥିଲା। ଶ୍ରୀ ରଙ୍ଗାସ୍ୱାମୀ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ନାଗାଲାଣ୍ଡରେ ଯାନବାହନଗୁଡ଼ିକର ଷ୍ଟିକର ଏବଂ ସାଇନେଜ୍ ବ୍ୟବହାର ଉପରେ କଟକଣା ଲାଗୁ କରାଯାଇଛି। ଧର୍ମଭିତ୍ତିକ, ଏନ୍ଜିଓ ସମ୍ପର୍କିତ ଏବଂ ଅନ୍ୟାନ୍ୟ ଅନଧିକୃତ ସ୍ଲୋଗାନ ତଥା ପ୍ରଦର୍ଶନ ଉପରେ ରାଜ୍ୟ ସରକାର ପ୍ରତିବନ୍ଧକ ଲାଗୁ କରିଛନ୍ତି। ମୋଟରଯାନ ଆଇନ ଏବଂ ତତ୍ସଲଗ୍ନ ନିୟମାବଳୀର ବ୍ୟବସ୍ଥା ଅନୁଯାୟୀ ପୂର୍ବ ଅନୁମତି ବିନା ବ୍ୟକ୍ତିଗତ ତଥା ସାର୍ବଜନୀନ ଯାନବାହନଗୁଡ଼ିକରେ ଏଭଳି ପ୍ରଦର୍ଶନ ନ କରିବାକୁ କୁହାଯାଇଛି। ଚଳିତ ବର୍ଷ ଆରମ୍ଭରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ପରାମର୍ଶ ଆଧାରରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବା ରାଜ୍ୟ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି। ଏହି ମାସ ଗତ 30 ତାରିଖରେ ଏହି ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ପ୍ରକାଶର 45 ଦିନ ମଧ୍ୟରେ ଘୋଷିତ ସମସ୍ତ ପ୍ରଦର୍ଶନକୁ ଯାନବାହନରୁ ହଟାଇବା ପାଇଁ ଗାଡ଼ି ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଉଲ୍ଲଂଘନକାରୀଙ୍କ କ୍ଷେତ୍ରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ ସୂଚନା ଦିଆଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଚଳିତ ଗ୍ରୀଷ୍ମ ଋତୁ ନିମନ୍ତେ ସମସ୍ତ ବିଦ୍ୟାଳୟରେ ଭାରତୀୟ ଭାଷା ଗ୍ରୀଷ୍ମକାଳୀନ ଶିବିର 2026ର ଆୟୋଜନ କରାଯାଉଛି। ସାମାଜିକ

0: ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ କହିଛି ଏହି ଶିବିର ସପ୍ତାହେ ବ୍ୟାପୀ ଚାଲିବ। ଭାରତର ବିଭିନ୍ନ ଭାଷାଭାଷୀଙ୍କ ମଧ୍ୟରେ ଆତ୍ମପରିଚୟ, ଶବ୍ଦ ଗଠନ ଜ୍ଞାନ, ଦୈନନ୍ଦିନ ଜୀବନରେ ବ୍ୟବହୃତ କଥୋପକଥନ ଏବଂ ସାଂସ୍କୃତିକ ଭାବ ବିନିମୟ ହେଉଛି ଏହି ଶିବିର ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ। ଜାତୀୟ ଶିକ୍ଷାନୀତି 2020 ଆଧାରରେ ଭାରତୀୟ ସାଙ୍କେତିକ ଭାଷାକୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱ ଦିଆଯାଉଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତବର୍ଷ ଏହି ପ୍ରୟାସ ଆରମ୍ଭ କରିଥିଲେ। ପଶ୍ଚିମ ଏସିଆ ପ୍ରସଙ୍ଗ ନେଇ ଆମେରିକା ଏବଂ କାତାର ମଧ୍ୟରେ ମିଆମିଠାରେ ଆଲୋଚନା ହୋଇଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏବଂ ସ୍ୱତନ୍ତ୍ର ପ୍ରତିନିଧି ଷ୍ଟିଭ୍ ୱିଟକଫ୍ ଓ କାତାର ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ମହମ୍ମଦ ବିନ୍ ଅବଦୁଲ ରହମାନ ଅଲ୍ ଥାନିଙ୍କ ମଧ୍ୟରେ ଆମେରିକା ଇରାନ୍ ଯୁଦ୍ଧ ନେଇ ମତ ବିନିମୟ ହୋଇଛି। ବୈଠକରେ ଯୁଦ୍ଧବିରତି ନେଇ ପ୍ରସ୍ତୁତ ଚୁକ୍ତିନାମା ଉପରେ ଚାଲିଥିବା ପ୍ରୟାସ ନେଇ ଆଲୋଚନା ହୋଇଛି। ୱାଶିଂଟନ୍ଠାରେ ଏହା ପୂର୍ବରୁ ଆମେରିକା ଉପରାଷ୍ଟ୍ରପତି ଜେଡି ଭ୍ୟାନ୍ସଙ୍କ ସହ ଅଲ୍ ଥାନି ଆଲୋଚନା କରିଥିଲେ। ଶରୀରକୁ ସୁସ୍ଥ ଓ ନିରୋଗ ରଖିବା ନିମନ୍ତେ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆଜି ସାରା ବିଶ୍ୱରେ ଲୁପସ୍ ଦିବସ ପାଳନ କରାଯାଉଛି। ଜଟିଳ ସ୍ୱୟଂକ୍ରିୟ ରୋଗ ପ୍ରତିରୋଧକ ବିହୀନ ଏହି ଅଜଣା ଭୂତାଣୁ ଏବେ ବିଶ୍ୱବ୍ୟାପୀ ବହୁ ଲୋକଙ୍କ ମଧ୍ୟରେ ଦେଖାଦେଇଛି। ରୋଗର ସ୍ଥାୟୀ ଚିକିତ୍ସା ବ୍ୟବସ୍ଥା ଏପର୍ଯ୍ୟନ୍ତ ବାହାରିପାରିନାହିଁ ଏବଂ ଦୈନନ୍ଦିନ ଜୀବନଶୈଳୀକୁ ଏହା ବିପର୍ଯ୍ୟସ୍ତ କରିଦେଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଲୁପସ୍କୁ ଲୋକଲୋଚନକୁ ଆଣିବା। ଅଣଦେଖା କଲେ ଏହାର ଭୟଙ୍କର ପରିଣାମ ପରିଦୃଶ୍ୟ ହେବ। ଏହି ରୋଗର ପ୍ରଭାବରେ ଶରୀରର କୋଷ ଏବଂ ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଆକ୍ରାନ୍ତ ହେବା ସହ ଖଞ୍ଜା, ଚର୍ମ, ବୃକକ୍, ହୃତ୍ପିଣ୍ଡ ଏବଂ ଫୁସ୍ଫୁସ୍ କ୍ଷତିଗ୍ରସ୍ତ ହୋଇଥାଏ। ଆଇପିଏଲ୍ କ୍ରିକେଟ୍ରେ ଆଜି 2 ମ୍ୟାଚ୍ ଖେଳାଯିବ। ଅପରାହ୍ନ 3:30 ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ଠାରେ ଲକ୍ଷ୍ନୌ ସୁପରଜାଣ୍ଟସ୍ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଦ୍ୱିତୀୟ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପରସ୍କରକୁ ଭେଟିବେ। ରାୟପୁରର ଶହୀଦ ବୀରନାରାୟଣ ସିଂ ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପରିବେଶଗତ ଦାୟିତ୍ୱ, ଯୁବ ସଶକ୍ତିକରଣ ଏବଂ ଆନ୍ତରିକ କଲ୍ୟାଣ ମାଧ୍ୟମରେ ବିକଶିତ ଭାରତ ନିର୍ମାଣ ପାଇଁ ସାମୂହିକ ପ୍ରୟାସ ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ। ହାଇଦ୍ରାବାଦଠାରେ ଆଜି ଅପରାହ୍ନରେ 9,400 କୋଟି ଟଙ୍କାର ବହୁବିଧ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଟିଭିକେ ମୁଖ୍ୟ ଶ୍ରୀ ଜୋସେଫ୍ ବିଜୟ। ଆସାମ ବିଜେପି ନବନିର୍ବାଚିତ ବିଧାୟକ ଦଳ ନେତା ଭାବେ ମନୋନୀତ ହେଲେ ଡକ୍ଟର ହିମନ୍ତ ବିଶ୍ୱଶର୍ମା। ପଶ୍ଚିମ ଏସିଆ ପ୍ରସଙ୍ଗ ନେଇ ଆମେରିକା ଓ କାତାର ମଧ୍ୟରେ ମିଆମିଠାରେ ହୋଇଛି ଆଲୋଚନା ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ 2 ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Saira Mujtaba with the midday news. The headlines. Prime Minister Narendra Modi calls for collective efforts to build a developed India through environmental responsibility, youth empowerment and inner well-being. C. Joseph Vijay takes oath as Chief Minister of Tamil Nadu along with 9 ministers. Himanta Biswa Sarma unanimously elected as leader of BJP Legislature Party in Assam. Punjab's Industry Minister remanded to 7-day ED custody in over 100 crore rupee GST fraud case. Russian President Vladimir Putin says Ukraine conflict may be nearing an end. And in Archery World Cup, Indian women's recurve team clinches gold, defeating host China in a shoot-off in Shanghai. And now the news in detail. Prime Minister Narendra Modi participated in the 45th anniversary celebrations of the Art of Living in Bengaluru today. He inaugurated the newly constructed Dhyan Mandir at the Art of Living International Centre. Addressing the gathering, the Prime Minister lauded the role of the Art of Living Foundation in promoting service, spirituality and social transformation.
2: ये शहर सॉफ्टवेयर और सर्विसेज के लिए दुनिया भर में जाना जाता है, लेकिन भारत की सांस्कृतिक पहचान स्पिरिचुअलिटी आध्यात्मिक चेतना को भी इस शहर ने नई ऊंचाई दी है। ध्यान प्राणायाम भारत के संस्कारों का अभिन्न हिस्सा रहे हैं। आज दुनिया भर के लोग भारत के इन आध्यात्मिक संस्कारों से प्रभावित हैं और इन्हीं पुरातन संस्कारों से भारत की भी अनेक संस्थाओं को प्रेरणा मिलती रही है।
1: The Prime Minister also called for collective efforts to build a developed India through environmental responsibility.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ଆଜି ନୂଆଦିଲ୍ଲୀରେ ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମ୍ବଲପୁରଠାରେ 194 କୋଟି ଟଙ୍କା ବ୍ୟୟରେ 48 ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ମାତୃଶକ୍ତିର ତ୍ୟାଗ ଓ ବଳିଦାନକୁ ସ୍ମରଣ କରି ଆଜି ପାଳନ କରାଯାଉଛି ବିଶ୍ୱ ମାତୃତ୍ୱ ଦିବସ ଏବଂ ଘୂର୍ଣ୍ଣି ବଳୟ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବା ନେଇ 17 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ।

0: କଟକ କେନ୍ଦ୍ରରୁ। ଦୁନିଆରେ ସବୁଠୁ ସୁନ୍ଦର ଓ ମଧୁର ଶବ୍ଦ ହେଉଛି ମା। ମା ଶବ୍ଦଟି ଛୋଟ ହୋଇପାରେ, କିନ୍ତୁ ଏହାର ଅର୍ଥ ସୀମାହୀନ ଭାବେ ପରିବ୍ୟାପ୍ତ। ତ୍ୟାଗ, ବଳିଦାନ ଓ ତପସ୍ୟାର ପ୍ରତୀକ ମା'ମାନଙ୍କ ସମ୍ମାନାର୍ଥେ ଆଜି ମାତୃଦିବସ ପାଳନ କରାଯାଉଛି। ଆଜି ମା'ମାନଙ୍କୁ ଉତ୍ସର୍ଗ କରି ମାତୃତ୍ୱ ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
1: ପୃଥିବୀଠାରୁ ଅଧିକ ସହନଶୀଳ ଏବଂ ଆକାଶଠାରୁ ଅଧିକ ବ୍ୟାପ୍ତ ମା'ଙ୍କୁ ସନ୍ତାନର ପ୍ରଥମ ଗୁରୁ ଓ ମାର୍ଗଦର୍ଶିକା ଭାବେ ବିବେଚନା କରାଯାଏ। ମା'ର ମମତା, ସ୍ନେହ ଓ ତ୍ୟାଗର କୌଣସି ତୁଳନା ନାହିଁ। ଜୀବନର ପ୍ରତ୍ୟେକ କଠିନ ପରିସ୍ଥିତିରେ ମା' ସନ୍ତାନ ପାଇଁ ସବୁଠାରୁ ବଡ଼ ଶକ୍ତି ହୋଇ ଛିଡ଼ା ହୋଇଥାଏ। ମା'ଙ୍କ ସମ୍ମାନ କେବଳ ଗୋଟିଏ ଦିନରେ ସୀମିତ ନ ରହି ପ୍ରତିଦିନ ତାଙ୍କ ପ୍ରତି କୃତଜ୍ଞତା, ସ୍ନେହ ଓ ସମ୍ମାନ ଜଣାଇବା ସମସ୍ତଙ୍କ କର୍ତ୍ତବ୍ୟ ହେବା ଉଚିତ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାତୃଦିବସର ଶୁଭେଚ୍ଛା ଜଣାଇ କହିଛନ୍ତି, ମାତୃଶକ୍ତିର ସମ୍ମାନ, ସୁରକ୍ଷା ଓ ସଶକ୍ତିକରଣ ସରକାରଙ୍କ ସର୍ବୋଚ୍ଚ ଲକ୍ଷ୍ୟ। ମା' କେବଳ ଏକ ସମ୍ବୋଧନ ନୁହେଁ, ଏହା ଶକ୍ତି, ସଂସ୍କାର ଏବଂ ସମାଜ ଗଠନର ଅକ୍ଷୟ ଆଧାର। ଜନ୍ମଦାତ୍ରୀ ମା' ଏବଂ ଜନ୍ମଭୂମି ଉତ୍କଳ ଜନନୀଙ୍କ ଗୌରବ ରକ୍ଷା ପାଇଁ ସମସ୍ତଙ୍କୁ ସଂକଳ୍ପବଦ୍ଧ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି, ସ୍ନେହ, ଶକ୍ତି, ତ୍ୟାଗ ଏବଂ ଧୈର୍ଯ୍ୟର ମୂର୍ତ୍ତିମନ୍ତ୍ର ପ୍ରତୀକ ମା'। ସମଗ୍ର ମାନବ ଜଗତ ପ୍ରତି ମା'ମାନଙ୍କ ଅବଦାନ ଅତୁଳନୀୟ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ମା ହେଉଛି ଶକ୍ତି, ପ୍ରେରଣା ଓ ସଂସ୍କାରର ପ୍ରତୀକ। ସମାଜ ଗଠନରେ ମା'ର ଭୂମିକା ଅନନ୍ୟ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରଣିଆ।
0: ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ଆଜି ଶେଷ ହେଉଛି। ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥିବା ବାହାର ଚନ୍ଦନଯାତ୍ରାର ଆଜିର ଶେଷ ଦିବସରେ ନରେନ୍ଦ୍ର ପୁଷ୍କରଣୀରେ ଠାକୁରଙ୍କର ହଳଦୀପାଣି ନୀତି ଅନୁଷ୍ଠିତ ହେବ। ଗତ ସନ୍ଧ୍ୟାରେ ଭଉଁରୀ ତିଥି ଅବସରରେ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରଣୀରେ 21 ଘେରା ଜଳକ୍ରୀଡ଼ା କରିଥିଲେ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆସନ୍ତାକାଲିଠାରୁ ଆରମ୍ଭ ହେବ। 2 ଦିନ ଧରି ଏହି ଗଣତି ମଣତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରମିତ ପାଢ଼ୀ କହିଛନ୍ତି। ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ପାଇଁ ଏହି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ରାୟଗଡ଼ା ଜିଲ୍ଲା ନୂତନ ସଭାଗୃହଠାରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀଙ୍କ ଅଧ୍ୟକ୍ଷତାରେ ଆବାସିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାର ମାନ ବୃଦ୍ଧି ଓ ଛାତ୍ରାବାସ ପରିଚାଳନା ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଆୟୋଜିତ ହୋଇଯାଇଛି। ବୈଠକରେ ଜିଲ୍ଲାର 189 ଆବାସିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସୁପରିନଟେଣ୍ଡେଣ୍ଟ, ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରମୁଖ ଯୋଗଦେଇ ଶିକ୍ଷାର ଉତ୍କର୍ଷତା ଏବଂ ଛାତ୍ର କଲ୍ୟାଣ ସମ୍ପର୍କିତ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଥିଲେ। ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ପରିସରରେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଏବଂ ୟୁନିସେଫ୍ର ମିଳିତ ସହଯୋଗରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଅନ୍ତର୍ଗତ କିଶୋର କିଶୋରୀଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପୁଲିସ୍ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ, ସାମାଜିକ ଗଣମାଧ୍ୟମରୁ ଶିକ୍ଷଣୀୟ ଜିନିଷ ଗ୍ରହଣ, ସାଇବର ଅପରାଧ ସମେତ ସମାଜରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାଗୁଡ଼ିକର ଆପୋଷ ସମାଧାନ ଦିଗରେ ପୁଲିସ୍ର ସହଯୋଗ ନେଇ ଆଲୋଚନା ହୋଇଥିଲା। ପାଣିପାଗ। ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 17 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସ୍ଥଳ ବିଶେଷରେ ପବନର ବେଗ ଘଣ୍ଟା ପ୍ରତି 50 କିଲୋମିଟର ରହିବା ନେଇ ଅନୁମାନ କରାଯାଇଛି। ରାଜ୍ୟରେ ଜାରି ରହିଥିବା କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ଉତ୍ତର ଉପକୂଳ ତଥା ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶାରେ ତାପମାତ୍ରା 2-4 ଡିଗ୍ରୀ ହ୍ରାସ ପାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ଆଜି ନୂଆଦିଲ୍ଲୀରେ ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମ୍ବଲପୁରଠାରେ 194 କୋଟି ଟଙ୍କା ବ୍ୟୟରେ 48 ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ମାତୃଶକ୍ତିର ତ୍ୟାଗ ଓ ବଳିଦାନକୁ ସ୍ମରଣ କରି ଆଜି ପାଳନ କରାଯାଉଛି ବିଶ୍ୱ ମାତୃତ୍ୱ ଦିବସ ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବା ନେଇ 17 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ସନ୍ଧ୍ୟା 6:45ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ଶୁଣିଲୁ ଆକାଶବାଣୀ ଦିଲ୍ଲୀ ଏବଂ ପରେ ଶୁଣିଲେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ସଲାଖାଇ ଚଳଚ୍ଚିତ୍ରରୁ ବିନୋଦ ରାଥୋଡ୍, ଚିତ୍ରା ଓ ସାଥୀଙ୍କ କଣ୍ଠରେ। ଗୀତିକାର ସମୀର, ସଙ୍ଗୀତ ଦିଲୀପ ସେନ୍, ସମୀର ସେନ୍।

ଶ୍ରୋତବନ୍ଧୁ ଶୁଣୁଛନ୍ତି କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଏଥର ଜୁବିନ ଭର୍ଗ କଣ୍ଠରେ ଶୁଣନ୍ତୁ ଗ୍ୟାଙ୍ଗଷ୍ଟର ଚଳଚ୍ଚିତ୍ରର ଗୀତଟି। ଗୀତିକାର ସ୍ୱାଇତ କଦ୍ରୀ, ସଙ୍ଗୀତ ପ୍ରୀତମ।

ଶୁଣୁଛନ୍ତି ଏହି ଗୀତଟି ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଚଳଚ୍ଚିତ୍ରରୁ। କଣ୍ଠ ଦେଇଛନ୍ତି ସାଧନା ସରକବିମ୍ବ ସୁଖବିନ୍ଦର ସିଂ, ଗୀତିକାର ଇବ୍ରାହିମ ଇସ୍କ, ସଙ୍ଗୀତ ସୁଖବିନ୍ଦର ସିଂ।

ଆକାଶବାଣୀ ଭରିପାଟଣା ସମୟ ଅପରାହ୍ନ 5ଟା ଶ୍ରୋତାବନ୍ଧୁ ଆପଣଙ୍କୁ ଆନ୍ତରିକ ଶୁଭେଚ୍ଛା ତଥା ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଜ ଏଫ୍ଏମ୍ ମାଧ୍ୟମରେ 100.3 MHz ଏବଂ ନ୍ୟୁଜ୍ ଅନ୍ ଏୟାର ଏଫ୍ ମାଧ୍ୟମରେ ଶ୍ରୋତାବନ୍ଧୁ ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ ଭାରତ ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ ଯୋଜନାକୁ ନେଇ କାର୍ଯ୍ୟକ୍ରମ ଉଦୟ ଭାରତ।

0: ପତର ଦେଲୁ, ଆରୁ ସେନୁ ପାସ୍ ହେଲା ପରେ ସେଠାନୁ ଆମେ CRC ରୂପେ କାର୍ଯ୍ୟ କରୁଛୁ। ଆଜକେ ପାଖାପାଖି 2 ବର୍ଷ ହେଇଯିବା।
1: ବହୁତ ସୁନ୍ଦର କଥା ଯେ ଆପଣ ମଧ୍ୟ ସମାଜର ବିକାଶରେ ନିଜର ଯୋଗଦାନ ଦେଇଛନ୍ତି ଏବଂ ଜଣେ ଅଧିକାରୀ ଭାବରେ କାର୍ଯ୍ୟ କରୁଛନ୍ତି। ତେବେ ଆମେ ଦେଖୁଛୁ ଯେ ଭାରତ ସରକାରଙ୍କ ତରଫରୁ ବର୍ତ୍ତମାନ ସମୟରେ ଲୋକମାନଙ୍କର ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାଟି କାର୍ଯ୍ୟକାରୀ ହେଉଛି। ଏଇ ଯୋଜନାଟି କ'ଣ?
0: ଦେଖନ୍ ଆଜ୍ଞା, ଏଇଟା ମୁଇଁ ବି କରିଛେ ଆଜ୍ଞା। ତ ଏଇଟା ଗୋଟେ ବହୁତ ବଢ଼ିଆ ଯୋଜନା ଏ, ଯେନ୍ଟାକି ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଟାକୁ 2015 ଆରମ୍ଭ କରିଛନ୍। ଯାହାକି ଆମେ ଜିଲ୍ଲା ବେଲେ ତ ବର୍ତ୍ତମାନ ଆମେ କେତେ ଗୁଡ଼ା ମାନେ ଆମର ଦରମାରେ ଏବେ ଚଲୁଛୁ, ଆରାମରେ ଚଲୁଛୁ, ଘର ପରିବାରକେ ଭଲସେ ତୁଳେଇ ନେଉଛୁ। କିନ୍ତୁ ଯେତେବେଳେ ଆମେ ମରିଗଲା ପରେ ଆମର ପରିବାରକେ ଦେଖରେଖ ଲାଗି ଯେନ୍ ସୁବିଧା କିଛି ମିଲବାର ଅଛେ, ତ ସେ ଉପରେ ଆମେ ଇ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଆମକେ କିଛି ଶିଖାବାକେ ଦେଇଛି। ଯେନ୍ଟାକି ଆମେ ବରଷକେ କିଛି ଟଙ୍କା ବାନ୍ଧି ଦେଉଛୁ, ଆରୁ ତାପରେ ସେନୁ ଆମକେ ଆମର ଯଦି କୌଣସି କାରଣ ଅବଶତଃ ଆମର ଯଦି ମୃତ୍ୟୁ ହେଉଛି କି ଏକ୍ସିଡେଣ୍ଟ ହେଉଛି ବୋଇଲେ ଆମକେ ନିହାତି ଭାବରେ 2 ଲକ୍ଷ ଟଙ୍କା ମିଳିବା। ଯେନ୍ଟାକି ଆମେ ତ କିଛି ଉପଭୋଗ ନେଇ କରିପାରୁ, କିନ୍ତୁ ଯେନ୍ ପରିବାରରେ ଥିବେ ଯେନ୍ମାନେ ଆମର ଉପରେ ନିର୍ଭର କରୁଛନ୍, ସେମାନେ ପାଇକରି କିଛିଟା ତାଙ୍କର ଲାଭବାନ ହେବେ କିମ୍ବା କିଛିଟା ତାଙ୍କର ଦୁଃଖକୁ ସେମାନେ ମୋଚନ କରିପାରିବେ ବୋଲିକରି ଆମେ ଭାବୁଛୁ।
1: ନିଶ୍ଚିତ ଭାବରେ ଆପଣଙ୍କ କହିବା ଅନୁଯାୟୀ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାଟି ଗୋଟେ ପରିବାର ପାଇଁ ଯେ କେତେ ଦରକାର ଆପଣଙ୍କ କଥାରୁ ଜାଣି ହେଉଛି। ଜଣେ ଲୋକ ବଞ୍ଚିଥିବା ଭିତରେ ତ ତା ପରିବାର ପାଇଁ ସାହାରା ପାଲଟିଥାଏ, କିନ୍ତୁ ମୃତ୍ୟୁ ପରବର୍ତ୍ତୀ ସମୟରେ ପରିବାର ପାଇଁ ଆର୍ଥିକ ବୋଝ ଯେତେବେଳେ ବଢି ଆସେ ସେତେବେଳେ ଏହି ଯୋଜନାଟି ନିଶ୍ଚିତ ଭାବରେ ଯେଉଁମାନେ ବଞ୍ଚିଥିବେ ବା ଯେଉଁମାନେ ତାଙ୍କ ପରିବାରର ଲୋକ ରହିଥିବେ ସେମାନଙ୍କ ପାଇଁ କାମରେ ଆସିବ। ତେବେ ଏହି ଯୋଜନା ବାବଦରେ ପ୍ରଥମେ ଆପଣ କେମିତି ଜାଣିବାକୁ ପାଇଲେ?
0: ଦେଖନ୍ ଆଜ୍ଞା, ଏଇଟା ଆକ୍ଚୁଆଲି କାଣା ହେଇଛି କି ମୁଇଁ ମୋର ଅଫିସ କାମରେ ଯାଇଥିଲି ବ୍ୟାଙ୍କକେ, ତ ସେ ସମୟରେ ସେନେ ଆମର କହିଲେ ବ୍ୟାଙ୍କର ଯେନ୍ ଥିଲେ BM, ସେମାନେ କହିଲେ କି ଦେଖନ୍ ଆପଣ ଇ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଗୋଟେ କରିଛନ୍ କି ନାଇଁ କହିଲେ। ତ ମୁଇଁ କହିଲି ନାଇଁ ଆଜ୍ଞା, ମୁଇଁ ଏ ବିଷୟରେ ତ କିଛି ନାଇଁ ଜାଣି ନାଇଁ କରି ବୋଇଲି। ତ ସେ କହିଲେ ଯେ ଏଇଟା ଗୋଟେ କରିଦିଅନ୍, ଦେଖନ୍ ବେଶୀ ଟଙ୍କା ନେଇ ଲାଗବାର ଆପଣଙ୍କେ, କିନ୍ତୁ ଯେନ୍ ଆଜିକାଲି ଘଟଣାମାନେ ଘଟୁଛି ଜୀବନର କିଛି ଭରସା ନେଇ ନା, ତ ସେ ହିସାବରେ ଲୋକମାନେ କାଣା କରୁଛନ୍ ନା ଏଇ ଯୋଜନାଟା କରୁଛନ୍। ତ ଆପଣ ବି ଗୋଟେ ଏଇଟା କରିଦେଇଥନ୍ ଯେ କୌଣସି କାରଣରୁ କେତେବେଳେ ଯଦି ଆପଣଙ୍କର ଯଦି ମୃତ୍ୟୁ ଘଟୁଛି ତାହେଲେ ଆପଣଙ୍କର ପରିବାର ଲୋକ କିଛି ସହାୟତା ରାଶି ପାଇବେ। ତ ମୁଇଁ ତାପରେ ତାଙ୍କ ଠାନୁ ସବୁ ବୁଝାବୁଝି କଲି, ସେ ମୋତେ ଭଲସେ ବୁଝେଇ ଦେଲେ କେନ୍ ହିସାବରେ ଇଟା ରହିଛେ, କେତେ ପରିମାଣରେ ପଇସା ବାନ୍ଧବାକେ ପଡ଼ବା, ଆଉ କେତେ ଟଙ୍କା ଇନର ସହାୟତା ରାଶି ମିଳିପାରବା ବୋଲିକରି।
1: ନିଶ୍ଚିତ ଭାବରେ ଯେତେବେଳେ ଆପଣ ବ୍ୟାଙ୍କରୁ ଜାଣିପାରିଲେ ଯେ କ'ଣ ସବୁ ସୁବିଧା ରହିଛି, କ'ଣ ସବୁ ତାର ପ୍ରକ୍ରିୟା ରହିଛି, ସେତେବେଳେ ଆପଣ ଏହା କରିବା ପାଇଁ ଆକର୍ଷିତ ହେଲେ। ତେବେ ଏଇ ଯେଉଁ ଆପଣ ବ୍ୟାଙ୍କ ଅଧିକାରୀଙ୍କଠୁ ବୁଝିକି ଆସିଲେ ଏବଂ ପରବର୍ତ୍ତୀ ସମୟରେ ଆପଣ ଯେତେବେଳେ ଏଇ ଯୋଜନାରେ ସାମିଲ ହେବାକୁ ଗଲେ କ'ଣ ଜାଣିବାକୁ ପାଇଲେ ଯେ ଏଥିରେ କ'ଣ ସବୁ ସୁବିଧା ରହିଛି?
0: ଦେଖନ୍ ଆଜ୍ଞା, ଫାର୍ଷ୍ଟ ଗୋଟେ କଥା ତ ସେ କହିଲେ ଯେ ଇନେ ଗୋଟେ ତୁମର ନୋମିନି ରଖବ, ତୁମର ବାପା ହଉ ମା ହଉ କି ଯାହାଙ୍କୁ ବି ଗୋଟେ ନୋମିନି ରଖବ, ଆଉ ଇଟା ଏ ବୀମା ଯୋଜନାଟା କରବ, ଯାହାଫଳରେ କାଣା ହେବା କି ତୁମର ଯଦି କୌଣସି ଅସୁବିଧା ବୋଲେ ମୃତ୍ୟୁ ହେଇଯାଏ, ଭଗବାନ କରନ୍ତୁ ନାଇଁ ହଉ ବୋଲି, କିନ୍ତୁ ତଥାପି ବି ହେଇଗଲା ବୋଇଲେ ତୁମର ପରିବାର ପାଇବେ, ଯାହା ନାଁରେ ନୋମିନି କରିଥିବ ସେ ପାଇବେ 436 ଟଙ୍କା ବଛରକେ ଯଦି ଆମେ ବାନ୍ଧମା ବୋଇଲେ ଇଟା ଆମରଟା 2 ଲକ୍ଷ ଟଙ୍କା ସେତେବେଳେ ମିଳିବା ଯେତେବେଳେ ଆମର କୌଣସି ମୃତ୍ୟୁ ହେଇଯାଏ, ତ ସେ ସମୟରେ ଆମକୁ ଏଇଟା ମିଳିବା 2 ଲକ୍ଷ ଟଙ୍କା।
1: ଆପଣ ତ କହିଲେ ଯେ ଏଥିରେ କ'ଣ ସବୁ ସୁବିଧା ରହିଛି, ଯେମିତି କହିଲେ କି 436 ଟଙ୍କା ଯଦି ଆମେ ବାର୍ଷିକ ପୈଠ କରିବା ତାହେଲେ ତାହା 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆପଣଙ୍କୁ ମୃତ୍ୟୁ ପରବର୍ତ୍ତୀକାଳୀନ ସୁବିଧା ହିସାବରେ ମିଳିପାରିବ। ତେବେ ଏଇ ଯେଉଁ ଆପଣ କହିଲେ 436 ଟଙ୍କା, ନିଶ୍ଚିତ ଭାବରେ ଏଇଟା ବହୁତ କମ୍ ପ୍ରିମିୟମ୍ ଏବଂ ବହୁତ ସୁନ୍ଦର ସୁବିଧା ମଧ୍ୟ ଭାରତ ସରକାରଙ୍କ ତରଫରୁ ପ୍ରଣୋଦିତ ଏହି ଯୋଜନାର। ତେବେ ଏଇ ଯେଉଁ ଆପଣ ବ୍ୟାଙ୍କରୁ ଜାଣିଲେ, ବ୍ୟାଙ୍କରେ କଲେ, ଏଥିପାଇଁ ନିଶ୍ଚିତ ଭାବରେ ଗୋଟେ ଯୋଗ୍ୟତାର ମାପକାଠି ରହିଥିବ, ତ ବ୍ୟାଙ୍କ ତରଫରୁ କ'ଣ ସବୁ ଯୋଗ୍ୟତା ରହିଛି ବୋଲି ଆପଣଙ୍କୁ କହିଲେ?
0: ଦେଖନ୍ ଆଜ୍ଞା, ଏଟାର୍ ଲାଗି ତ ହେନ୍ତା କିଛି ଆମର ନାଇଁ ନା, ପରୀକ୍ଷା ପତର ଦେବାର ନେଇ ନାଇଁ କି କାଣା କିଛି କରବାର ନେଇଁ ନା, ଯେନ୍ତା ଆମେ ଟିଚର୍ ହେବା ଲାଗି ପରୀକ୍ଷା ପତର ଦିକର ହେଲୁ, ଇଟା କିଛି ନେଇ ନା, ସବୁ ଲୋକ କରିପାରିବେ। ଯେନ୍ମାନଙ୍କର ବୟସ 18ରୁ 50 ବର୍ଷ ଭିତରେ ହେଇଥିବା ସେମାନେ ନିହାତି ଭାବରେ ଇଟାକେ ରେଜିଷ୍ଟ୍ରେସନ୍ କରବେ ଆର୍ କରିପାରିବେ। ଆର କାଣା ହେଇପାରବା ନା, 50ରୁ 55 ବୟସ ପର୍ଯ୍ୟନ୍ତ ବି ଏଇଟା କଭର୍ କରବା, ଯେନ୍ତାକି ଆମେ 18ରୁ ଯଦି 50 ବର୍ଷ ଭିତରେ ଆମେ ଯଦି ବାନ୍ଧି

0: ଆସୁଥିମା ବୋଇଲେ ଆମେ ତା କାଣା କରିପାରମା ନା 55 ବର୍ଷ ପର୍ଯ୍ୟନ୍ତ ଏଟା ଭାଇ ଆମେ ବାନ୍ଧି ପାରମା। ତ ଇଟା ଖାଲି ଆମର ବ୍ୟାଙ୍କରେ ନେଇ ହେବାର, ଆମର ପୋଷ୍ଟ ଅଫିସରେ ବି ହଉଛେ। ଯେନ୍ ମନକର ଖାତା ବ୍ୟାଙ୍କରେ ନେଇନେ ପୋଷ୍ଟ ଅଫିସରେ ଖାତା ଖୋଲିଛନ୍ ବୋଇଲେ ସେମାନେ ପୋଷ୍ଟ ଅଫିସରେ ବି ନେଇକେ ତାଙ୍କର ଏଇ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା କରିପାରିବେ। ଆହୁରି ଆମର ଯେନ୍ ଜନ ସୁରକ୍ଷା ପୋର୍ଟାଲ ବି ଅଛେ, ଅନଲାଇନ୍ କରି ବି ସେମାନେ ଇ ବୀମା ଯୋଜନାର ଲାଭ ଉଠାଇ ପାରିବେ।
1: ବହୁତ ସୁନ୍ଦର କଥା ଯେ ଆମେ କେବଳ ବ୍ୟାଙ୍କ ନୁହଁ ବରଂ ପୋଷ୍ଟ ଅଫିସ ଏବଂ ଅନଲାଇନ୍ ମାଧ୍ୟମରେ ଯେଉଁମାନେ ବ୍ୟାଙ୍କକୁ ଯାଇପାରୁନାହାନ୍ତି, ଯେଉଁମାନଙ୍କର କୌଣସି କାରଣରୁ ପୋଷ୍ଟ ଅଫିସକୁ ମଧ୍ୟ ଯାଇପାରୁନାହାନ୍ତି କିମ୍ବା ସେମାନଙ୍କର ଅନ୍ୟ ସବୁ ଅସୁବିଧା ହେଉଛି ଯିବା ପାଇଁ, ସେମାନେ ଘରେ ଥାଇକି ମଧ୍ୟ ଯେଉଁ ଜନସୁରକ୍ଷା ପୋର୍ଟାଲ ମାଧ୍ୟମରେ ତାଙ୍କର ଆବେଦନ କରିପାରିବେ। ତେବେ ଯେତେବେଳେ ଆପଣ ପଞ୍ଜୀକରଣ ଥରେ କଲେ, ତାପରେ ପରବର୍ତ୍ତୀ ବର୍ଷରେ ଆପଣଙ୍କୁ ଯାଇକି ପଞ୍ଜୀକରଣ କରିବାକୁ ପଡ଼ିବ ନା କ'ଣ ସବୁ ବ୍ୟବସ୍ଥା ରହିଛି?
0: ନାଇଁ ଆଜ୍ଞା, ହେନ୍ତା କିଛି ନାଇଁ ନା। ଆମେ ଯଦି ଗୋଟେ ଥର ଯଦି ପଞ୍ଜୀକରଣ କରିଦେଇଥିମା ବୋଇଲେ ଏଇଟା ପ୍ରତିବର୍ଷ ମେ ମାସେ ନେ ତାର ଆପେ ଆପେ ଏଇଟା ସେ ପଇସାଟା କଟିଯାଉଥିବା ନେ। ଆମର ଆକାଉଣ୍ଟରେ ପଇସା ଯଦି ଅଛେ ବୋଇଲେ କଟିଯିବା, ଆର୍ ଯଦି ନେଇନେ ବୋଇଲେ ଆମକେ ନେଇକେ ସେମାନେ ନୋଟିସ୍ କିଛି ଦେବେ, କିମ୍ବା ଆମର ନେକ୍ସଟ ମନ୍ଥରେ ଯଦି ପଇସା ହେଉଛେ ବୋଇଲେ ସେଟା କାଟିଦେବେ। ତ ଯେହେତୁ ଆମର ଏଇଟା ଗୋଟେ କମ୍ ଆମାଉଣ୍ଟର ପଇସା, ତେଣୁକର ପ୍ରତ୍ୟେକ ଲୋକର ପାଖେ ଏଇ ଖାତାନେ ପଇସା ଥିସି ନେ, ଆର୍ ଯେନ୍ଟାକି ସେମାନେ ଆରାମରେ ଏପ୍ରିଲ ମେ ମାସେ ଏଇ ପଇସାଟା କାଟିକରି ରିନୁଆଲ କରିଦେସନ୍।
1: ଆମେ ଦେଖିଛୁ ଯେ ଅନେକ ସମୟରେ ଯେତେବେଳେ ଜୀବନ ବୀମାଟିଏ କରାଯାଏ ବା ପଲିସିଟିଏ କରାଯାଏ, ସେତେବେଳେ ସ୍ୱାସ୍ଥ୍ୟ ପରୀକ୍ଷା ଗୋଟେ ନିହାତି ଦରକାର ବୋଲି ଅନେକତ୍ର କହିବାକୁ ମିଳେ ଏବଂ ଆମେ ଦେଖିବାକୁ ମଧ୍ୟ ପାଇଛୁ। ତେବେ ଏ କ୍ଷେତ୍ରରେ ଆପଣ ଯେଉଁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା କଥା କହିଲେ, ଏଥିରେ ଆପଣଙ୍କୁ କ'ଣ ସବୁ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ପଡ଼ିଥିଲା କି?
0: ନାଇଁ ସେନ୍ତା କିଛି ତ ନାଇଁ ଆଜ୍ଞା, ଆମକେ ତ ଖାଲି ଡାକିଲେ ଫର୍ମ ଗୋଟେ ଭରିଦେଲେ ହେଇଯିବା ବୋଲିକରି କହିଲେ ଯେତେବେଳେ, ତ ମୁଇଁ ବହୁତ ଖୁସି ହେଇଗଲି ଯେ ଯାହା ହଉ ଗୋଟେ ଏତେ ବଢ଼ିଆ ଯୋଜନା ଅଛେ, ଯେନ୍ଟାକି ଖାଲି ଫର୍ମ ଗୋଟେ ଫିଲଅପ୍ କରିଦେଲେ ତାର ଆପେ ଆପେ ହେଇଯାଉଛେ ନା, କିଛି ଆମକେ କିଛି ପରୀକ୍ଷା କରବାର ନାଇଁ ନା, କି କେନ୍ ଡକ୍ଟର ନୁ କେନ୍ ସାର୍ଟିଫିକେଟ୍ ବି ଆନବାର ନାଇଁ ନା, କିଛି କରବାର ନାଇଁ ନା। ତ ଇ ପ୍ରକାର ଯେନ୍ ସୁବିଧା ଗୋଟେ କରାହେଇଛେ ଯେନ୍ଟାକି ଆମକେ ଖୁବ୍ ବଢ଼ିଆ ଲାଗ୍ଲା। ତ ଏଇଟା ମୁଇଁ କରବାର ସହିତ ଯେନ୍ ଆମ ଟିଚର ଭାଇ ଭଉଣୀ ମାନେ ବି ଅଛନ୍, ସେମାନଙ୍କେ ବି କହିଲି, ଆଉ କିଛିଟା ମାନେ ସେମାନେ ବି କରିଛନ୍।
1: ଯେତେବେଳେ ଆପଣ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଅଧୀନରେ ସାମିଲ ହେଲେ, ନିଶ୍ଚିତ ଭାବରେ ଆପଣଙ୍କ ଘର ଆଖପାଖର ଲୋକମାନେ ମଧ୍ୟ ଜାଣିବାକୁ ପାଇଥିବେ। ଆପଣ ଯେତେବେଳେ ବୀମାଟି କରିକି ଆସିଲେ, ସେତେବେଳେ ଆପଣଙ୍କର ପରିବାରର ପ୍ରତିକ୍ରିୟା କ'ଣ ଥିଲା? ଆପଣଙ୍କ ଆଖପାଖ ଅଞ୍ଚଳର ଲୋକମାନଙ୍କର ପ୍ରତିକ୍ରିୟା କ'ଣ ଥିଲା?
0: ଦେଖନ୍, ଫାର୍ଷ୍ଟରେ ତ ମୁଇଁ ଯେତେବେଳେ ରୂପରାରୁ ବ୍ୟାଙ୍କରେ ଏଇ ବୀମା ଯୋଜନାଟା କରିକରି ପଳେଇ ଆସିଲି, ଆମ ଘରର ଲୋକ ଫାର୍ଷ୍ଟ ମୋତେ ଦୁଇ ପଦ ଫୁରିଲେ ଯେ କାଁ କାଁ ଯେ କଲୁ, ଇଟା ଇଟା ଗୋଟେ ଗୋଟେ ମଲା ପରେ ଖାଇବାରଟା ଗୋଟେ ଇଟା ଗୋଟେ କାଁଟା କଲୁ ବୋଲିକରି କହିଲେ। କିନ୍ତୁ ପଛେ ମୁଇଁ ସେମାନଙ୍କେ ବୁଝାଲି ଯେ ଇ ପ୍ରକାରଟା ମାନେ ଆଜିକାଲି ବେଶୀ କରୁଛନ୍, ଆର୍ କେତେବେଳେ ଦୈବୀ ଦୁର୍ବିପାକର ଘଟଣା, କେତେବେଳେ କାଣା ହେବା କାର ଜୀବନରେ କିଏ ନେଇ ଜାଣିଥାଏ, କିଏ ମରବି ବୋଲିକରି ତ କେନ୍ କିଛି ନେଇ କରେ। ମାତ୍ର ଆମେ ଯଦି କରିଥିମା ଇ ପ୍ରକାର ଜିନିଷଟା, କେତେବେଳେ କେନ୍ଟା ଭଗବାନର କଥା, ତେଣୁକରି ଆମେ କରିଦେଇଥାଉଁ, ଆରୁ ନେଇକେ ନିଜର ପରିବାର ଲୋକ ଗୋଟେ ବି ପଛେ ନେଇକେ ସୁବିଧା ପାଇବା କିଛି ନେଇ ହେଲେ ବି। ତ ସେ ହିସାବରେ ମୁଇଁ କରିଦେଲି। ତାପରେ ଆମର ପଡ଼ାନେ ବି କିଛି ଲୋକ, ତାପରେ ମୁଇଁ ବୁଝାଲି କିଛି ଲୋକକେ କରବାର୍ ଲାଗି, ଯେନ୍ ମନେ କି ଘରର ମୁରବୀ ମନେ ଥିଲେ ସେମାନଙ୍କେ ମୁଇଁ ବୁଝାଲି। ସେମାନଙ୍କେ କହିଲା କି ସେମାନେ ନାଇଁ ବୋଲୁଥିଲେ, ପଛେ କହିଲା କି ସେମାନେ ବି ବୁଝିଲେ, ଯାହା ହଉ ଏତେ କମ୍ ଟଙ୍କା ତ ଗୋଟେ 500 ଟଙ୍କା ହେନ୍ତା ବି କେନ୍ ଆଡ଼ୁ ପଳେଇ ଯାଉଛେ, ତ ଏଇ 436 ଟଙ୍କା ଗୋଟେ ବେଶୀ ଟଙ୍କା ନାଇଁ ସେ ବରଷକେ, କିନ୍ତୁ 2 ଲକ୍ଷ ଟଙ୍କା ଗୋଟେ ଯେତେବେଳେ ମିଲ୍ବା ସେତେବେଳେ କିଛି କାମରେ ଲାଗିପାରବା ବୋଲିକରି ସମସ୍ତେ ଭାବିଲେ, ଆର୍ କିଛି କିଛି ଲୋକମାନେ ସେଟା ଯାଇକରି କଲେ।
1: ବହୁତ ସୁନ୍ଦର କଥା ଯେ ଆମେ ଯଦି ଆମ ଭବିଷ୍ୟତକୁ ସୁନ୍ଦର କରିବା ତାହେଲେ ଆମ ବର୍ତ୍ତମାନକୁ ଆମେ ସଜାଡ଼ିବା, ଏବଂ ଆପଣ ଅତି ସୁନ୍ଦର ଭାବରେ ନିଜ ପରିବାରର ତଥା ଆଖପାଖ ଅଞ୍ଚଳର ଲୋକଙ୍କୁ ମଧ୍ୟ ସଚେତନ କରାଇଛନ୍ତି। ତେବେ କଥାବାର୍ତ୍ତା ଶେଷରେ ଆପଣଙ୍କୁ ପଚାରିବାକୁ ଚାହିଁବି ଯେ ଯେଉଁମାନେ ଆଜି ପର୍ଯ୍ୟନ୍ତ ଜୀବନ ଜ୍ୟୋତି ବୀମା ଯୋଜନା କରିନାହାନ୍ତି, ସେମାନଙ୍କ ଉଦ୍ଦେଶ୍ୟରେ କ'ଣ କହିବେ?
0: ମୁଁ ତ କହିବି ନିହାତି ଭାବରେ ସେମାନେ କାଲକେ ଏକା ଯାଇକରି ସେମାନେ ତାଙ୍କର ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଯେକୌଣସି ଉପାୟରେ ବ୍ୟାଙ୍କ ନେ ହଉ କି ପୋଷ୍ଟ ଅଫିସରେ ହଉ କି ଜନସୁରକ୍ଷା ପୋର୍ଟାଲ ନେ ହଉ, ଯାଇକରି ଫଟାଫଟ କରିଦିଅନ୍, କାଁ କାଁ ଯେ ଜିଇଁଥିଲେ ଜୀବକା ମରିଗଲେ ଛେତକା।
1: ବହୁତ ସୁନ୍ଦର କଥାଟିଏ ଶେଷରେ କହିଲେ, ଏବଂ ଆପଣ ଆଜି ଆମକୁ ସମୟ ଦେଲେ ଏବଂ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ବିଷୟରେ ଆମ ସହ ଏତେ ସୁନ୍ଦର ଭାବେ କଥାବାର୍ତ୍ତା କଲେ, ସେଥିପାଇଁ ଆପଣଙ୍କୁ ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ ଏବଂ ନମସ୍କାର।
0: ନମସ୍କାର, ଧନ୍ୟବାଦ।
1: ଆଜ୍ଞା ନମସ୍କାର।
2: ନମସ୍କାର,
1: ଆପଣଙ୍କର ପରିଚୟ ଟିକେ ଦିଅନ୍ତୁ।
2: ଉନା ବୈଷ୍ଣବ

0: ଜଣେ କୃଷିଜୀବୀ କୃଷକ, ଗାଁ ଚାନ୍ଦପଲା, ପଞ୍ଚାୟତ କଲମ, ବ୍ଲକ ଭବାନୀପାଟଣା, କଳାହାଣ୍ଡି।
1: ତ ଆଜ୍ଞା, ଆପଣ କହିଲେ ଜଣେ କୃଷକ ଭାବରେ କାମ କରୁଛନ୍ତି, ତେବେ ଆମର ଭାରତ ସରକାରଙ୍କ ତରଫରୁ ଯେଉଁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାଟି ବର୍ତ୍ତମାନ କାର୍ଯ୍ୟକାରୀ ହେଉଛି, ଏ ସମ୍ପର୍କରେ ଆପଣ କ'ଣ ଜାଣିଛନ୍ତି?
0: ଲୋକପ୍ରିୟ ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କର ଏକ ପ୍ରମୁଖ ଯୋଜନା ହେଉଛି ଲୋକଙ୍କର ସାଧାରଣ ଜୀବନ ସୁରକ୍ଷା ପାଇଁ, ସାଧାରଣ ଜୀବନ ସାମାଜିକ ଦାୟିତ୍ୱ, ଯାହା ସାମାଜିକ ସୁରକ୍ଷା କହିଲେ ଚଲେ।

0: ଅକାଳ ମୃତ୍ୟୁ ହୁଏ, ସେହି କ୍ଷେତ୍ରରେ ତାର ପରବର୍ତ୍ତୀ ପରିବାରର ସୁରକ୍ଷା, ଆର୍ଥିକ ସୁରକ୍ଷା କବଚ ରୂପେ, ଆର୍ଥିକ ସୁରକ୍ଷା ଦୃଷ୍ଟିକୁ ରଖିକରି ଏହି ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ପ୍ରଣୟନ କରାଯାଇଛି ଏବଂ ଭାରତର ପ୍ରତ୍ୟେକ ସାଧାରଣ ପରିବାରର ଆର୍ଥିକ ସୁରକ୍ଷା କେମିତି ହେବ ସେଥିପାଇଁ ଏହାକୁ ଏହି ଯୋଜନାକୁ ଲାଗୁ କରାଯାଇଛି ପ୍ରମୁଖ ଯୋଜନା ଭାବରେ, ଲୋକପ୍ରିୟ ଯୋଜନା ଭାବରେ।
1: ଆପଣ ଏହି ଯୋଜନାରେ ସାମିଲ ହୋଇଛନ୍ତି କି?
0: ହଁ, ମୁଁ ଏହି ଯୋଜନାର ଆରମ୍ଭରୁ 2015ରେ ଯେତେବେଳେ ଆରମ୍ଭ ହେଲା, କର୍ପୋରେସନ ବ୍ୟାଙ୍କ ଗୋଟେ ଖାତା, ସେଇଠୁ ସେଇ ଖାତା ଜରିଆରେ ମୋର ଅଟୋ ଡେବିଟ୍ ମାଧ୍ୟମରେ ହିଁ ମାନେ ବାର୍ଷିକ ଯାହା ପ୍ରିମିୟମ ତାହା କଟିଥିଲା ଏବଂ ମୁଁ ସେଠିକାର ମାନେ ସଦସ୍ୟତା ଲାଭ କରିଥିଲି।
1: ଯେତେବେଳେ ଏହି ଯୋଜନାଟି କାର୍ଯ୍ୟକାରୀ ହେଲା ବା ଆରମ୍ଭ ହେଲା, ସେତେବେଳେ ଆପଣ କେମିତି ଏହା ବିଷୟରେ ଜାଣିବାକୁ ପାଇଥିଲେ?
0: ମୁଁ ଭାରତ ସରକାର ବିଭିନ୍ନ ସମୟରେ ଯେଉଁ ତାଙ୍କର ଯୋଜନାର ପ୍ରଚାର ପ୍ରସାର କରନ୍ତି, ଏ ପ୍ରଚାର ପ୍ରସାର ମଧ୍ୟରେ ସମ୍ବାଦପତ୍ର ଥିଲା, ସେ ସମ୍ବାଦପତ୍ରରେ ବାହାରିଥିଲା ଏବଂ ତା ପରବର୍ତ୍ତୀ କ୍ଷେତ୍ରରେ ସୋସିଆଲ ମିଡ଼ିଆରେ ଏବଂ ବ୍ୟାଙ୍କ କର୍ତ୍ତୃପକ୍ଷ ମଧ୍ୟ ମୋତେ ଅନୁରୋଧ କରିଥିଲେ ଯେ ଏଇ ପ୍ରକାର ଗୋଟେ ଯୋଜନା ଅଛି ଏବଂ ଆପଣ ଏଇଟା ନିହାତି କରିବା କଥା, ଏହାଦ୍ୱାରା ଆପଣ ଯେଉଁମାନେ ସମାଜର କିଛି ଆଗଧାଡ଼ିର ନାଗରିକ, ତେଣୁ ଆପଣମାନେ କଲେ ଅନ୍ୟମାନେ ବି ପ୍ରେରିତ ହେବେ ବୋଲିକିରି ମୋତେ ପରାମର୍ଶ ଦିଆଯାଇଥିଲା ଏବଂ ମୁଁ ଖୁସିରେ ଖୁସିରେ ଏଇଟାକୁ ସଦସ୍ୟତା ଗ୍ରହଣ କରିଥିଲି ବା ଏଇ ପଲିସିଟା କରିଥିଲି।
1: ଯେତେବେଳେ ଆପଣ ଏହି ଯୋଜନାରେ ସାମିଲ ହେବା ପାଇଁ ବ୍ୟାଙ୍କ ପାଖକୁ ଗଲେ, ସେତେବେଳେ ଆପଣଙ୍କୁ ବ୍ୟାଙ୍କ ତରଫରୁ କ'ଣ ସବୁ କାଗଜପତ୍ର ମଗାଯାଇଥିଲା?
0: ସାଧାରଣତଃ ଏହାର ମାନେ ଯୋଗ୍ୟତା ହେଲା ଯେ ଜଣେ ଭାରତୀୟ ନାଗରିକ ହୋଇଥିବ ଏବଂ ତାର ଯେକୌଣସି ଶାଖାରେ, ଯେକୌଣସି ବ୍ୟାଙ୍କ ମାନେ ଶାଖାରେ କିମ୍ବା ଯେକୌଣସି ମାନେ ଆମର ଡାକ ଘର ଅଛି, ଭାରତ ସରକାରଙ୍କର ଡାକ ବିଭାଗ ଅଛି, ସେଇ ମଧ୍ୟରେ ନିଜର ସଞ୍ଚୟ ଖାତା ଥିବା ଦରକାର। ସେ ବ୍ୟକ୍ତି ହିଁ ଏହାର ସଦସ୍ୟ, ଯେକୌଣସି ବ୍ୟକ୍ତି ମଧ୍ୟ ସଦସ୍ୟତା ମାନେ ନେଇପାରିବ ବା ଏହାକୁ ଏଇ ବୀମା ଯୋଜନା କରିପାରିବ।
1: ଆପଣଙ୍କଠୁ ଆମେ ଶୁଣିଲା ପରେ ଭାବୁଛୁ ଯେ ନିଶ୍ଚିତ ଭାବରେ ସମସ୍ତେ ଏହା ଜାଣିବାର ଆବଶ୍ୟକତା ରହିଛି, ତେବେ ଏଥିପାଇଁ କ'ଣ ସବୁ ଦେୟ ବାର୍ଷିକ ଭାବରେ ଦେବାକୁ ପଡ଼ୁଛି ସେ ବିଷୟରେ ଟିକେ କୁହନ୍ତୁ।
0: ଏହାର ବିଭିନ୍ନ ଯୋଜନା ଅଛି, ପ୍ରଧାନମନ୍ତ୍ରୀଙ୍କର ବିଭିନ୍ନ ଯୋଜନା ଅଛି, ସେ ଯୋଜନାର ଅନ୍ୟାନ୍ୟ ଯୋଜନା ବି ଏଇଟା ଏହା ସହିତ ଯୋଡ଼ିଛି, କିନ୍ତୁ ଏହି ପ୍ରମୁଖ ଯୋଜନା ଯେଉଁ ମାନେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା କୁହାଯାଉଛି, ଏହା ବାର୍ଷିକ ଭାବରେ ଥରେ ମାତ୍ର ତା'ର ପ୍ରିମିୟମ୍ ଦେବାକୁ ପଡ଼େ। ବର୍ତ୍ତମାନ ଆଗରୁ ଯାହା କିଛି ଅଳ୍ପ କିଛି କମ୍ ଥିଲା, କିନ୍ତୁ ବର୍ତ୍ତମାନ ଏହାର ଦେୟ ପଡ଼ୁଛି 436 ଟଙ୍କା ବାର୍ଷିକ ପ୍ରିମିୟମ୍ ଭାବରେ ଦେବାକୁ ପଡ଼ୁଛି ଏବଂ ଏହାର ମାନେ ବୀମା କଭରେଜ୍ ରହୁଛି ପାଖାପାଖି 2 ଲକ୍ଷ।
1: ବହୁତ ସୁନ୍ଦର କଥା ଯେ ଏତେ କମ୍ ପ୍ରିମିୟମ୍ରେ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳିପାରୁଛି। ତେବେ କେବଳ ମୃତ୍ୟୁକାଳୀନ କ୍ଷେତ୍ରରେ ସୁବିଧା ମିଳୁଛି ନା ଅନ୍ୟ ଦୁର୍ଘଟଣା ବା ଅନ୍ୟ କୌଣସି କ୍ଷେତ୍ରରେ ମଧ୍ୟ ସୁବିଧା ଉପଲବ୍ଧ ହେବ?
0: ଏ ଯେଉଁ ଆମର
1: ହେଉଛି
0: 436 ଟଙ୍କା ବାର୍ଷିକ ପ୍ରିମିୟମ୍ରେ ଯେଉଁ 2 ଲକ୍ଷ ଟଙ୍କାର ବୀମା ଆମକୁ କଭର୍ କରୁଛି, ଏଇ ସୁବିଧା ଯେଉଁ ଦିଆଯାଉଛି, ଏଇଟା କେବଳ ବିଭିନ୍ନ ପ୍ରକାର ମାନେ ଆମର ଯେମିତି ମାନେ ଦୁର୍ଘଟଣା ଏବଂ ରୋଗ ବ୍ୟାଧି ଏବଂ ଆକସ୍ମିକ ମାନେ ମୃତ୍ୟୁରେ ମଧ୍ୟ ଦିଆଯାଉଛି। ଏ ପ୍ରକାର ମାନେ ସାମଗ୍ରିକ ଭାବରେ ଜୀବନର ଯେଉଁ ସବୁ ମାନେ ଦୁର୍ବିପାକ ଏବଂ ବିଭିନ୍ନ ପ୍ରକାର ଇଏରେ ତା'ର ମାନେ ମୃତ୍ୟୁ ହୁଏ, ଯେକୌଣସି ପ୍ରକାର ମୃତ୍ୟୁରେ ମଧ୍ୟ ଏହାର ଦିଆଯାଇପାରୁଛି।
1: ତ ସମସ୍ତେ ଏହା ବିଷୟରେ ଜାଣିବାର ଆବଶ୍ୟକତା ରହିଛି ଏବଂ ଏଥିରୁ ଯେଉଁ ସୁବିଧା ମିଳୁଛି, ଯେଉଁ ସୁଯୋଗ ମିଳୁଛି, ତାର ଲାଭ ନେବାର ଅଛି। ତ ଏଇଠି ଆପଣ କହୁଥିଲେ ଯେ ଆମେ କମ୍ ପ୍ରିମିୟମ୍ ଦେଇକି ଅଧିକ ଲାଭ ପାଇପାରୁଛେ, ତେବେ ଏହା କେବଳ ଆମେ ବ୍ୟାଙ୍କ ବା ପୋଷ୍ଟ ଅଫିସକୁ ଯାଇକି କରିପାରିବା ନା ଅନଲାଇନ୍ ମାଧ୍ୟମରେ ମଧ୍ୟ କିଛି ସୁବିଧା ରହିଛି?
0: ମାନେ ବର୍ତ୍ତମାନ ସମୟରେ ମାନେ ବିଭିନ୍ନ ଅନଲାଇନ୍ ଯେମିତି ଜନସେବା କେନ୍ଦ୍ର ରହୁଛି, ସେଠି ଆମେ ବ୍ୟାଙ୍କ ଖାତା ବି ଖୋଲିପାରୁଛେ। ସେ ମାଧ୍ୟମରେ ବି ବର୍ତ୍ତମାନ ବିଭିନ୍ନ ପ୍ରକାର ମାନେ ଜନସେବା କେନ୍ଦ୍ର ମାଧ୍ୟମରେ ସେଇଟା ମାନେ ହେବା ହେଉଥିବାର ଜଣା ମିଳୁଛି। ତା ବାଦ ବି ଆମେ ତ ବ୍ୟାଙ୍କରୁ କରିପାରିବା, ପୋଷ୍ଟ ଅଫିସରେ ବି କରିପାରିବା ଏବଂ ସମୟ ସୁବିଧା ଦେଖିକରି ବା ନିଜର ସୁବିଧା ଅନୁସାରେ କେନ୍ଦ୍ର ସରକାରଙ୍କର ଯେଉଁ ଅଛି ଜନସେବା କେନ୍ଦ୍ର, ସେ କେନ୍ଦ୍ର ମାଧ୍ୟମରେ ଆମେ ବି ଏଇଟା ଏ ସୁବିଧା ସୁଯୋଗ ନେଇପାରିବା।
1: ଆପଣ ତ ଜଣେ କୃଷକ, ତେବେ ଯେଉଁମାନେ ଏହି କୃଷି କର୍ମ ସହ ଜଡ଼ିତ ରହିଛନ୍ତି ସେମାନଙ୍କ ପାଇଁ ଏହି ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାଟି କେତେ ଦରକାର ବୋଲି ଆପଣ ଭାବୁଛନ୍ତି?
0: ନିହାତି ମାନେ ଗୋଟେ ସୁନ୍ଦର ପ୍ରଶ୍ନ। ଆମର ଯେହେତୁ ଭାରତ କୃଷି ପ୍ରଧାନ ଦେଶ ଏବଂ ଆମର ଓଡ଼ିଶା ମଧ୍ୟ ଏକ କୃଷି ପ୍ରଧାନ ରାଜ୍ୟ, ଆମ କୃଷକମାନଙ୍କର ବିଭିନ୍ନ ସମୟରେ ଯେଉଁଭଳିଆ ପ୍ରାକୃତିକ ଦୁର୍ବିପାକ ହୁଏ ଏବଂ ଆମର ଆର୍ଥିକ ସ୍ୱଚ୍ଛଳତା ମଧ୍ୟ, ଅଧିକାଂଶ କୃଷକ ପରିବାରଙ୍କର ଆର୍ଥିକ ସ୍ୱଚ୍ଛଳତା ମଧ୍ୟ ନାହିଁ, ତେଣୁ ଏ କ୍ଷେତ୍ରରେ ଏବଂ ଆମେ ଏଇ ବୀମା ବିଷୟରେ ନିଜର ମାନେ ବିଭିନ୍ନ ପ୍ରକାର ରୋଗ

0: ରୋଗ ବ୍ୟାଧି ଭିତରେ ମଧ୍ୟ ଅଜ୍ଞ ଅଟୁ ଏବଂ ନିଜର ସ୍ୱାସ୍ଥ୍ୟ ମଧ୍ୟ ଠିକ୍ ଭାବରେ ଯତ୍ନ ନେବାର ମାନେ ଦେଖାଯାଏ ନାହିଁ। ତେଣୁ ଏହି ପରିପ୍ରେକ୍ଷୀରେ ଏଇ ଆମର ପ୍ରତ୍ୟେକ ମାନେ ଭାରତର ପରିବାର ସମସ୍ତ ପରିବାରକୁ ସାମାଜିକ ସୁରକ୍ଷା ଯୋଗାଇ ଦେଉଥିବା ଆମର ପ୍ରଧାନ ଅସ୍ତ୍ର ହେଉଛି ଏହି ବୀମାଟି ଏବଂ ଆଶା ଏହି ବୀମା ମାଧ୍ୟମରେ ନିଜ ପରିବାରର ଗୁରୁଦାୟିତ୍ୱ ବହନ କରୁଥିବା ଗୋଟିଏ ମୁଖିଆଙ୍କ ଅନ୍ତେ ତାର ପରିବାର ଆର୍ଥିକ ସ୍ୱଚ୍ଛଳତା ନିହାତି ଭାବରେ ମାନେ ପାଇପାରିବ। ତେଣୁ ସମସ୍ତ ପରିବାର ଏହି ସାମାଜିକ ସୁରକ୍ଷା କବଚକୁ ଏକ ଆର୍ଥିକ ସୁରକ୍ଷା କବଚ ବୋଲିକି ନିଜେ ଗ୍ରହଣ କରିନେବା ଉଚିତ।
1: ବହୁତ ସୁନ୍ଦର ମତାମତ ଯେ ଆମେ ଯଦି ଏହି ଯୋଜନାରେ ସାମିଲ ହେବା ତାହେଲେ ନିଶ୍ଚିତ ଭାବରେ ଆମର ମୃତ୍ୟୁ ପରବର୍ତ୍ତୀ ସମୟରେ ପରିବାରର ଲୋକ ଉପକୃତ ହେବେ। ଯେଉଁମାନେ ଆମ ଉପରେ ନିର୍ଭର କରିକି ବଞ୍ଚୁଥିବେ ସେମାନଙ୍କ ପାଇଁ ମୃତ୍ୟୁ ପରବର୍ତ୍ତୀ ସମୟରେ ମଧ୍ୟ ଗୋଟିଏ ଆର୍ଥିକ ସହାୟତା ଆମେ ଯୋଗାଇ ଦେଇପାରିବା। ତେବେ ଆଜି ଯେତେବେଳେ ଆପଣଙ୍କ ସହ ଆମେ କଥାବାର୍ତ୍ତା କରୁଛୁ, ଜାଣିବା ପାଇଁ ଚାହିଁବେ ଯେ ଆପଣଙ୍କ ପରିବାରରେ ଆଉ କିଏ କିଏ ସବୁ ଅଛନ୍ତି?
0: ଆମ ପରିବାରରେ ମା, ମୋ ସ୍ତ୍ରୀ, ଭାଇ, ଭାଉଜ ଏବଂ ମାନେ ମୋର ସନ୍ତାନ ସବୁ ଅଛନ୍ତି।
1: ତ ଯେତେବେଳେ ଆପଣ ଏହି ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ସାମିଲ ହେଲେ ସେତେବେଳେ ଆପଣଙ୍କର ପରିବାରର ଲୋକ ମଧ୍ୟ ଜାଣିବାକୁ ପାଇଥିବେ, ଆପଣଙ୍କ ଧର୍ମପତ୍ନୀଙ୍କର ପ୍ରତିକ୍ରିୟା କ'ଣ ରହିଥିଲା?
0: ଏତେ ଭାବରେ ସେମାନେ ଏତେ ଏ ବିଷୟରେ ବିଶଦ ଭାବରେ ଜାଣିନଥିଲେ, କିନ୍ତୁ ମା ଯେହେତୁ ସେ ମିଶନ ଶକ୍ତି ମାଧ୍ୟମରେ ସେ ଜଣେ ଆଗଧାଡ଼ିର ନେତ୍ରୀ, ତେଣୁକରି ସେ ତାଙ୍କ ଜରିଆରେ ମଧ୍ୟ ସେ ବି ନିଜ କରିଥିଲେ ଏବଂ ସେ ମଧ୍ୟ ଅନେକ ଲୋକଙ୍କୁ ବୁଝାଇଥିଲେ ଏଇଟା କରିବା ପାଇଁ, ଅନ୍ୟମାନଙ୍କୁ କରିବା ପାଇଁ ପ୍ରେରଣା ଯୋଗାଇଥିଲେ।
1: ବହୁତ ସୁନ୍ଦର କଥା ଯେ ଆପଣଙ୍କ ପରିବାରର ଲୋକ ମଧ୍ୟ ଉତ୍ସାହିତ ହୋଇଛନ୍ତି ଏବଂ ସେମାନେ ମଧ୍ୟ ନିଜେ ସାମିଲ ହେବା ସହ ପାଖ ପଡ଼ୋଶୀଙ୍କୁ ମଧ୍ୟ ସାମିଲ କରାଇଛନ୍ତି। ତେବେ ଆଜି ଆପଣଙ୍କୁ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ଶ୍ରୋତାମାନେ ଶୁଣୁଛନ୍ତି, ଯେଉଁମାନେ ଆଜି ପର୍ଯ୍ୟନ୍ତ ଏହି ଯୋଜନାରେ ସାମିଲ ହୋଇପାରିନାହାନ୍ତି ସେମାନଙ୍କ ଉଦ୍ଦେଶ୍ୟରେ କ'ଣ କହିବେ?
0: ନିଶ୍ଚିନ୍ତ ଭାବରେ ମୁଁ ଏତିକି ଅନୁରୋଧ କରିବି ଯେ ଆଗାମୀ ପିଢ଼ି ହିଁ ଆମର ଭବିଷ୍ୟତ, ତେଣୁକରି ସେହି ପିଢ଼ି ବିଷୟରେ ନିହାତି ଭାବରେ ଚିନ୍ତା କରିବା ଆବଶ୍ୟକତା ରହିଛି। ଧରନ୍ତୁ ଆମେ ଅକସ୍ମାତ ବି କୌଣସି ପ୍ରକାର କିଛି ଦୁର୍ଘଟଣା ଅଥବା ଦୈବପାକ୍ୟ ଘଟଣା ହୋଇଯାଏ, ସେହି ପରବର୍ତ୍ତୀ କ୍ଷେତ୍ରରେ ଆମ ପରିବାରକୁ ଆର୍ଥିକ ସୁରକ୍ଷା ଯୋଗାଇବାର ପ୍ରମୁଖ ଭୂମିକା ଗ୍ରହଣ କରିବା ପାଇଁ ଏହି ପଲିସି ଭାରତର ସୁନାମଧନ୍ୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଛନ୍ତି। ତେଣୁକରି ସେ ଏହି ମହାନ ଉଦ୍ଦେଶ୍ୟରେ ସେ ଆମମାନଙ୍କର ସାଧାରଣ ପରିବାରର ଭାରତବର୍ଷର ମାନେ କୋଟି କୋଟି ସାଧାରଣ ପରିବାର, ନିମ୍ନବିତ୍ତ ପରିବାର, କୃଷକ ପରିବାର ଏବଂ ଦୈନିକ ଖଟିକିଆ ପରିବାର ପାଇଁ ଚିନ୍ତା କରିଛନ୍ତି। ତେଣୁକରି ଆମେ ଏହି କମ୍ ସ୍ୱଳ୍ପରେ କମ୍ ଦେୟରେ ଏଭଳି ସୁନ୍ଦର ଏବଂ ପରିବାରର ସୁରକ୍ଷା କବଚ, ଆର୍ଥିକ ସୁରକ୍ଷା କବଚ ସ୍ୱରୂପ ଏହି ପଲିସିକୁ ସମସ୍ତେ ମାନେ ଖୁସିରେ ଗ୍ରହଣ କରିବା ଉଚିତ ବୋଲି ମୁଁ ଭାବୁଛି।
1: ବହୁତ ବହୁତ ଧନ୍ୟବାଦ ସାର୍, ଆଜି ଆପଣ ଆମକୁ ସମୟ ଦେଲେ ଏବଂ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ବିଷୟରେ ଆମ ସହ ଏତେ ସୁନ୍ଦର କରି କଥାବାର୍ତ୍ତା କଲେ, ସେଥିପାଇଁ ଆପଣଙ୍କୁ ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ ଏବଂ ନମସ୍କାର।
0: ନମସ୍କାର।

ଆକାଶବାଣୀ ହରିପାଟଣା ଶ୍ରୋତାବନ୍ଧୁ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ସୂଚନା। ଶ୍ରୋତାବନ୍ଧୁ, ଗ୍ରୀଷ୍ମ କାର୍ଯ୍ୟକ୍ରମ ସାରଣୀରେ କିଛି ନୂତନ କାର୍ଯ୍ୟକ୍ରମ ସ୍ଥାନିତ କରାଯାଇଛି। ସକାଳ 7:45ରେ ଶୁଣିବେ ଗୀତ ଗୀତାଞ୍ଜଳି ଏବଂ 8:30ରେ ସଙ୍ଗୀତ ଲହରୀ। ମହିଳାମାନଙ୍କ ପାଇଁ ରହିଛି ଶକ୍ତିରୂପା କାର୍ଯ୍ୟକ୍ରମ। ମାସର ଶେଷ ରବିବାର ଅପରାହ୍ନ 5:15ରେ ଶୁଣିବେ ବିକଶିତ କଳାହାଣ୍ଡି କାର୍ଯ୍ୟକ୍ରମ। ମାସର ପ୍ରଥମ ମଙ୍ଗଳବାର ଦିନ 1:20ରେ ଶକ୍ତିରୂପାରେ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଡକ୍ଟର। ମାସର ଦ୍ୱିତୀୟ ବୁଧବାର ଏବଂ ଚତୁର୍ଥ ଶୁକ୍ରବାର ଚାଷବାସ କାର୍ଯ୍ୟକ୍ରମରେ ଫୋନ୍ ଇନ୍ କାର୍ଯ୍ୟକ୍ରମ। ରବିବାର ସକାଳ 8:30ରେ ରହିଛି ପୁରୁଣା ଗୀତକୁ ନେଇ ସ୍ମୃତିସାଗର କାର୍ଯ୍ୟକ୍ରମ।

ନମସ୍କାର ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ସନ୍ଧ୍ୟାରେ ଯୁବବାଣୀର ମନୋରଞ୍ଜନୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଅଛି ଆପଣଙ୍କ ସହ ଆପଣଙ୍କର ସାଥୀ ଶିବଶକ୍ତି ପୁରୋହିତ।

ତେବେ ଶ୍ରୋତାବନ୍ଧୁ, ଆଜି ହେଉଛି ମେ ମାସର 10 ତାରିଖ ରବିବାର। ଆପଣ ଯେପରି ଜାଣନ୍ତି, ସପ୍ତାହର ପ୍ରତ୍ୟେକ ରବିବାର ଦିନ ଆମ ସମସ୍ତଙ୍କ ପ୍ରିୟ, ମନକୁ ରଞ୍ଜିତ କଲାଭଳି କାର୍ଯ୍ୟକ୍ରମ ମନୋରଞ୍ଜନୀ କାର୍ଯ୍ୟକ୍ରମ ରହିଥାଏ। ହଁ ଶ୍ରୋତାବନ୍ଧୁ, ଏହି କାର୍ଯ୍ୟକ୍ରମରେ ଆମେ ଢେର ସାରା ଗପ ସପ ହେବା ସହ ବିଭିନ୍ନ ପ୍ରକାର ନୂଆ ସମାଚାର, ନୂଆ ସୂଚନା ଏବଂ ବିଶେଷତ୍ୱ ଜାଣିବା ସହ କେବେ କେବେ କାର୍ଯ୍ୟକ୍ରମରେ ଆସିଥିବା ବରିଷ୍ଠ ଅତିଥିଙ୍କ ସହ ମଧ୍ୟ ସାକ୍ଷାତକାର କରିଥାଉ। ତେବେ ଆସନ୍ତୁ, ଆଉ ଡେରି ନ କରି ଆରମ୍ଭ କରିବା ଆଜିର ଏହି ସମସ୍ତଙ୍କ ପ୍ରିୟ କାର୍ଯ୍ୟକ୍ରମ ମନୋରଞ୍ଜନୀ କାର୍ଯ୍ୟକ୍ରମକୁ। ଆଉ ଶୁଣିବା ଆମେ ଆପଣଙ୍କ ପାଇଁ ନେଇ ଆସିଥିବା ସୁନ୍ଦର ସୁନ୍ଦର ମନଛୁଆଁ ଗୀତ ସବୁ। ତେବେ ଶ୍ରୋତାବନ୍ଧୁ, ବିଶ୍ୱକବି ରବୀନ୍ଦ୍ରନାଥ, ତାଙ୍କ ନାଁ ତ ସମସ୍ତେ ଶୁଣିଥିବେ। ଚିତ୍ରଶିଳ୍ପୀ, ସଙ୍ଗୀତଜ୍ଞ, ଶିକ୍ଷାବିତ୍, ଗାଳ୍ପିକ ଏବଂ ଦାର୍ଶନିକ ରବୀନ୍ଦ୍ରନାଥଙ୍କୁ ବିଂଶ ଶତାବ୍ଦୀରେ ଭାରତର ବିଶିଷ୍ଟ ସୃଜନଶୀଳ ବ୍ୟକ୍ତିତ୍ୱ ଭାବରେ ଗଣନା କରାଯାଏ। ତାଙ୍କର ଉଚ୍ଚକୋଟୀର ସାହିତ୍ୟ ଏବଂ ବିଶ୍ୱ ଦୃଷ୍ଟିକୋଣ ପାଇଁ ତାଙ୍କୁ ବିଶ୍ୱକବି ଭାବରେ ସମ୍ମାନିତ କରାଯାଇଛି। ଭାରତୀୟ ସାହିତ୍ୟ, ସଙ୍ଗୀତ ତଥା କଳା କ୍ଷେତ୍ରକୁ ତାଙ୍କର ବହୁତ ଅବଦାନ ରହିଛି। 1913 ସେ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ପାଇଥିଲେ। କଲିକତାଠାରେ 1861 ରବୀନ୍ଦ୍ରନାଥ ଟାଗୋର ଜନ୍ମଗ୍ରହଣ କରିଥିଲେ। ପିତା ଦେବେନ୍ଦ୍ରନାଥ ଟାଗୋର ଏବଂ ମାତା ଶାରଦୀ ଦେବୀ ତାଙ୍କୁ ଖୁବ୍ ଆଦର କରୁଥିଲେ। ପିଲାଟି ବେଳୁ ହିଁ ତାଙ୍କର ପ୍ରତିଭା ଏବଂ ଛନ୍ଦ ଏବଂ ଭାଷାର ଅଦ୍ଭୁତ ଅଭ୍ୟାସ ମିଳିଥିଲା। ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ ରବୀନ୍ଦ୍ରନାଥ ଟାଗୋର ଇଂଲଣ୍ଡରେ ନାମ ଲେଖାଇଥିଲେ। ସେ ଲଣ୍ଡନ ୟୁନିଭର୍ସିଟି କଲେଜରୁ ଆଇନ ଶିକ୍ଷା ପ୍ରାପ୍ତ କରିଥିଲେ। ଡିଗ୍ରୀ ଗ୍ରହଣ କରିବା ପୂର୍ବରୁ ସେ ଭାରତ ଫେରି ଆସିଥିଲେ। 1883 ସେ ମୃଣାଳିନୀ ଦେବୀଙ୍କୁ ବିବାହ କରିଥିଲେ। ସେ ତାଙ୍କର ପ୍ରଥମ କବିତା 8 ବୟସରେ ଲେଖିଥିଲେ। 1877 ଯେତେବେଳେ ତାଙ୍କୁ 16 ବୟସ ହୋଇଥିଲା, ସେତେବେଳେ ତାଙ୍କର ପ୍ରଥମ କ୍ଷୁଦ୍ରକଳ୍ପ ପ୍ରକାଶିତ ହୋଇଥିଲା। ଗୀତାଞ୍ଜଳି ପାଇଁ ଗୁରୁଦେବଙ୍କୁ 1913 ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ସେ ଏହି ପୁରସ୍କାର ପାଇବାରେ ପ୍ରଥମ ଅଣ ୟୁରୋପୀୟ ଥିଲେ। ସେ ମଧ୍ୟ ନାଇଟହୁଡ୍ ଉପାଧି ପାଇଥିଲେ। ସେ ସବୁବେଳେ ଶିକ୍ଷାକ ଗୁରୁତ୍ୱ ଦେଉଥିଲେ। ଉପଯୁକ୍ତ ଶିକ୍ଷା ବିନା ଯେ କିଛି ସମ୍ଭବ ନୁହେଁ ବୋଲି ସେ ସବୁବେଳେ କହୁଥିଲେ। ଯେଉଁ କାରଣରୁ ହିଁ ସେତେବେଳେ ଭାରତରେ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାକୁ ପଞ୍ଜୁରୀ ଭିତରେ ବନ୍ଦୀ ଶୁଆକୁ ତାଲିମ ସହ ସେ ତୁଳନା କରିଥିଲେ। ଶିକ୍ଷାକୁ ପାଠ୍ୟକ୍ରମ ଏବଂ ପୁସ୍ତକ ବାହାରକୁ ନେବା ପାଇଁ ସେ ଶାନ୍ତି ନିକେତନରେ ବିଶ୍ୱଭାରତୀ ସ୍ଥାପନ ମଧ୍ୟ କରିଥିଲେ। ପ୍ରକୃତି ପ୍ରେମୀ ରବୀନ୍ଦ୍ରନାଥଙ୍କ ଦ୍ୱାରା ପ୍ରତିଷ୍ଠିତ ଶାନ୍ତି ନିକେତନ ସାହିତ୍ୟ, ସଙ୍ଗୀତ ଏବଂ କଳାଶିକ୍ଷା କ୍ଷେତ୍ରରେ ସମଗ୍ର ଦେଶରେ ଏକ ଆଦର୍ଶ ବିଶ୍ୱବିଦ୍ୟାଳୟ ଭାବରେ ସ୍ୱୀକୃତିପ୍ରାପ୍ତ। ରବୀନ୍ଦ୍ରନାଥଙ୍କ ରଚିତ 2 କବିତା ଜନଗଣନ ଏବଂ ଆମାର ସୋନାରବାଲା, ଏହି 2 ଯଥାକ୍ରମେ ଭାରତ ଏବଂ ବାଂଲାଦେଶର ଜାତୀୟ ସଙ୍ଗୀତ ଭାବରେ ଗ୍ରହଣ କରାଯାଇଛି। ସେ ତାଙ୍କ ଜୀବନ କାଳରେ 2230 ଗୀତ ରଚନା କରିଛନ୍ତି। ରବୀନ୍ଦ୍ର ସଙ୍ଗୀତ ବଙ୍ଗଳା ସାହିତ୍ୟର ଏକ ଅବିଚ୍ଛେଦ ଅଂଶ। ସେ 1878 ରୁ 1932 ମଧ୍ୟରେ

ପାଞ୍ଚଟି ମହାଦେଶରେ ଥିବା 30ରୁ ଅଧିକ ଦେଶ ଭ୍ରମଣ କରିଥିଲେ। ତାଙ୍କର ଏହି ଯାତ୍ରା ସମୟରେ ସେ ଆଲବର୍ଟ ଆଇନଷ୍ଟାଇନ୍ଙ୍କୁ ଭେଟି ସଙ୍ଗୀତକୁ ନେଇ ତାଙ୍କ ଆଗ୍ରହ ବିଷୟରେ କହିଥିଲେ। ତାଙ୍କର ଏକଲା ଚଲୋରେ ଏହି କବିତା ମହାତ୍ମା ଗାନ୍ଧୀଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥିଲା। ମହାତ୍ମା ଗାନ୍ଧୀଙ୍କ ପ୍ରତି ତାଙ୍କର ବହୁତ ସମ୍ମାନ ଏବଂ ଶ୍ରଦ୍ଧା ମଧ୍ୟ ରହିଥିଲା। ଗାନ୍ଧୀଜୀଙ୍କୁ ସେ ମହାତ୍ମା ଉପାଧି ଦେଇଥିଲେ। 1941 ଅଗଷ୍ଟ ମାସର 7 ତାରିଖରେ ସେ ଇହଧାମ ତ୍ୟାଗ କରିଥିଲେ। ତାଙ୍କର କୃତି ଏବଂ ଦର୍ଶନ ଆଜି ମଧ୍ୟ ବିଶ୍ୱବାସୀଙ୍କୁ ପ୍ରେରଣା ଯୋଗାଇଥାଏ। ତେବେ ଶ୍ରୋତାବନ୍ଧୁ, ପଶ୍ଚିମବଙ୍ଗର ପ୍ରଚଣ୍ଡ ବିଜୟ ଲାଭ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ବସିଥିବା କ୍ୟାବିନେଟ୍ ବୈଠକରେ ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି। ବୈଠକରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍‌କୁ ଜାତୀୟ ସଙ୍ଗୀତ ଜନଗଣ ମନ ସହ ସମାନ ମାନ୍ୟତା ଦିଆଯିବା ପ୍ରସ୍ତାବକୁ ମଞ୍ଜୁର ମିଳିଛି। ସରକାର ରାଷ୍ଟ୍ରୀୟ ଗୌରବ ଅପମାନ ନିବାରଣ ଅଧିନିୟମରେ ସଂଶୋଧନ ପ୍ରସ୍ତାବକୁ ସ୍ୱୀକାର ମଧ୍ୟ କରିଛନ୍ତି। ସଂଶୋଧନ ଲାଗୁ ହେବା ପରେ ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ରଚିତ ବନ୍ଦେ ମାତରମ୍ ଉପରେ ସେହି ନିୟମ ଏବଂ କଟକଣା ଲାଗୁ ହେବ ଯାହା ଏବେ ଜାତୀୟ ସଙ୍ଗୀତ ପାଇଁ ରହିଛି। ଏହାର ଉଲ୍ଲଂଘନକୁ ଅପରାଧ ବିବେଚନା କରାଯିବ, ଅର୍ଥାତ୍ ଏହାର ଅସମ୍ମାନ କଲେ ଏଣିକି ସମ୍ପୃକ୍ତ ବ୍ୟକ୍ତିକୁ ଜେଲ୍ ଦଣ୍ଡ ଏବଂ ଜରିମାନା ଆଦି ହୋଇପାରେ। ଏବେର ଆଇନ ଅନୁସାରେ ଜାତୀୟ ପତାକା, ସମ୍ବିଧାନ, ଜାତୀୟ ସଙ୍ଗୀତର ଅପମାନ କଲେ ଜେଲ୍, ଜରିମାନା କିମ୍ବା ଉଭୟ ଦଣ୍ଡର ପ୍ରାବଧାନ ରହିଛି। ପ୍ରସ୍ତାବିତ ସଂଶୋଧନ ପରେ ବନ୍ଦେ ମାତରମ୍ ମଧ୍ୟ ଏହି ପରିସରକୁ ଆସିବ। କେନ୍ଦ୍ର ସରକାର ବନ୍ଦେ ମାତରମ୍ରେ 150 ବର୍ଷ ପୂର୍ତ୍ତି ପାଳନ ଅବସରରେ ଏହି ପରିବର୍ତ୍ତନ କରିଛନ୍ତି। ଏଥିପାଇଁ ଆଇନର ଧାରା 3ରେ ସଂଶୋଧନ କରାଯିବ। ଏହି ଧାରା ଅନୁସାରେ ଯଦି କୌଣସି ବ୍ୟକ୍ତି ଜାଣିଶୁଣି ରାଷ୍ଟ୍ରଗୀତ କାନ ବେଳେ ବାଧା ସୃଷ୍ଟି କରିବାକୁ ଉଦ୍ୟମ କରେ କିମ୍ବା ରୋକେ, ତେବେ ତାଙ୍କୁ 3 ବର୍ଷ ପର୍ଯ୍ୟନ୍ତ ଜେଲ୍, ଜରିମାନା କିମ୍ବା ଉଭୟ ଦଣ୍ଡ ହୋଇପାରେ। କେନ୍ଦ୍ର ସରକାର ଗତ ବୁଧବାର ଦିନ ବନ୍ଦେ ମାତରମ୍ ଗାନ ପାଇଁ ଔପଚାରିକ ପ୍ରୋଟୋକଲ୍ ଲାଗି ଗାଇଡ୍ଲାଇନ୍ ଜାରି କରିଛନ୍ତି। ଏହା ଅନୁସାରେ ବନ୍ଦେ ମାତରମ୍ର ସମ୍ପୂର୍ଣ୍ଣ ଭର୍ସନ୍ ରହିବ, ଯେଉଁଥିରେ 6ଟି ଶ୍ଲୋକ ରହିଛି। ଏହାର ଅବଧି ପ୍ରାୟ 3 ମିନିଟ୍ 10 ସେକେଣ୍ଡ। ଏହାକୁ ପ୍ରମୁଖ ସରକାରୀ ସମାରୋହ ବେଳେ ପ୍ରସ୍ତୁତ ବା ଗାନ କରାଯିବ। ଏହାକୁ ଜାତୀୟ ପତାକା ଉତ୍ତୋଳନ, ରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କ ଔପଚାରିକ କାର୍ଯ୍ୟକ୍ରମରେ ଔପଚାରିକ ଆଗମନ ଏବଂ ପ୍ରସ୍ଥାନ ସମାରୋହ ଏବଂ ନିର୍ଦ୍ଧାରିତ ଭାଷଣ ପୂର୍ବରୁ କିମ୍ବା ପରେ କାର୍ଯ୍ୟକ୍ରମରେ ସାମିଲ କରାଯିବ।

ତେବେ ଶ୍ରୋତାବନ୍ଧୁ, ବାପା ମା' ବାର୍ଦ୍ଧକ୍ୟରେ ସାହାରା ପାଇବା ଆଶାରେ ସନ୍ତାନ ଜନ୍ମ କରିଥାନ୍ତି। ଛୋଟବେଳେ ପିଲାଙ୍କ ସବୁ ଅଳି ଏବଂ ଅଛଟ ସମ୍ଭାଳିଥାନ୍ତି, କାରଣ ପିଲା ବଡ଼ ହେଲେ ସେ ବି ବାପା ମାଆଙ୍କୁ ବୁଝିବ। କିନ୍ତୁ ଏବେ ବଦଳି ଚାଲିଛି ପିଲାଙ୍କ ମାନସିକତା। ସେମାନେ ବାପା ମାଆଙ୍କୁ ନେଇ ସେତେଟା ଯତ୍ନଶୀଳ ନୁହନ୍ତି, କିନ୍ତୁ ସେମାନଙ୍କୁ ସୁସ୍ଥ ଏବଂ ଖୁସି ରଖିବା ପ୍ରତ୍ୟେକ ପିଲାଙ୍କ କର୍ତ୍ତବ୍ୟ ହେବା ଉଚିତ। ପୁଅ ଝିଅ ବିବାହିତ ହୁଅନ୍ତୁ ଅବା ଅବିବାହିତ, ବାହାନା ନୁହେଁ, ଦାୟିତ୍ୱ ବୁଝନ୍ତୁ। ତେବେ ଚାଲନ୍ତୁ ଜାଣିବା ଏ ବିଷୟରେ ଅଧିକ କିଛି। କୌଣସି ଖାସ୍ ଦିନ ହେଉ ଅବା ତିଥିରେ ମାଆଙ୍କୁ ଉପହାର ଦେବା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଉପହାର ଦେବା ଭୁଲ ନୁହେଁ, ଏହା ସେମାନଙ୍କୁ ଖୁସି ଦେଇଥାଏ। କୌଣସି ବିଶେଷ ଉପହାର ସେମାନଙ୍କୁ ବେଶ୍ ଖୁସି ସହ ଶାନ୍ତି ମଧ୍ୟ ଦେଇଥାଏ। କିନ୍ତୁ ଉପହାର ଅପେକ୍ଷା ମାଆଙ୍କ ସହ କିଛି ସମୟ ବିତାଇବା ଏବଂ କଥାବାର୍ତ୍ତା ହେବା ବେଶୀ ଜରୁରୀ। ଏହା ବ୍ୟତୀତ ମାଆଙ୍କ ସ୍ୱାସ୍ଥ୍ୟର ଯତ୍ନ ପିଲାଙ୍କର ପ୍ରଥମ ଦାୟିତ୍ୱ ହେବା ଆବଶ୍ୟକ, କାରଣ 60 ବର୍ଷ ହେବା ପରେ ପୁଅ ଝିଅମାନେ ଘରଠାରୁ ଦୂରେଇ ଯିବା ଦ୍ୱାରା ସେମାନେ ଏକଲାପଣ ଅନୁଭବ କରିଥାନ୍ତି। ସେମାନଙ୍କର ଭଲ ସ୍ୱାସ୍ଥ୍ୟ ପାଇଁ ସନ୍ତୁଳିତ ଖାଦ୍ୟ ସହ ଉପଯୁକ୍ତ ଜୀବନଶୈଳୀରେ କିଛିଟା ପରିବର୍ତ୍ତନ ଆଣିବା ଜରୁରୀ, ବିଶେଷ କରି ଯଦି ବାପା ମାଆଙ୍କ ବୟସ 60 ବର୍ଷ ଅତିକ୍ରମ କରିସାରିଥାଏ। ତେବେ ତାଙ୍କ ଡାଏଟ୍ରେ ଖାସ୍ ପରିବର୍ତ୍ତନ ଜରୁରୀ। ଏହି ପରିବର୍ତ୍ତନ ଦ୍ୱାରା ବାପା ମାଆଙ୍କର ସ୍ୱାସ୍ଥ୍ୟ ଠିକ୍ ରହିବା ସହ ଦୀର୍ଘାୟୁ ହୋଇପାରିବେ। ତେବେ ଚାଲନ୍ତୁ ଜାଣିବା ଏମିତି କିଛିଟା ପରିବର୍ତ୍ତନ ବିଷୟରେ। 60 ବର୍ଷ ପରେ ବ୍ୟକ୍ତିର ପାଚନ କ୍ରିୟା ଧୀମା ହୋଇଥାଏ, ତେଣୁ ଏହି ସମୟରେ ସ୍ୱାସ୍ଥ୍ୟକର ତଥା ଶୀଘ୍ର ହଜମ ହୋଇଥିବା ଖାଦ୍ୟକୁ ଗୁରୁତ୍ୱ ଦେବା ଜରୁରୀ। ଭୋଜନରେ ବିଭିନ୍ନ ଫଳ ସହ ସବୁଜ ଏବଂ ରଙ୍ଗୀନ ପନିପରିବା ସାମିଲ କରନ୍ତୁ। ଏହି ବୟସରେ ଖାଦ୍ୟରେ ଫାଇବର ମାତ୍ରାକୁ ବଢ଼ାଇବା ଜରୁରୀ ହୋଇଥାଏ। ଓଟ୍ସ, ଦଲିଆ, ସେଓ, କଦଳୀ ଏବଂ ସବୁଜ ପନିପରିବାକୁ ଭୋଜନରେ ନିଶ୍ଚୟ ସାମିଲ କରନ୍ତୁ। ଏହି ବୟସରେ ଅନେକ ଖାଦ୍ୟ ହଜମ କରିବା କଷ୍ଟକର ହୋଇଥାଏ, ଯଥାସମ୍ଭବ ସେସବୁ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ। ଡାଏଟ୍ରେ ପ୍ରୋଟିନ୍ ନିଶ୍ଚୟ ସାମିଲ କରନ୍ତୁ, ଏହା ଶରୀରକୁ ଶକ୍ତି ଦେଇଥାଏ। ଡାଲି, ଦହି, ପନିର ଓ କ୍ଷୀରକୁ ସାମିଲ କରିବାକୁ ଭୁଲନ୍ତୁନି। ବୟସ ବଢ଼ିବା ସହ ମାଂସ ବେଶୀ ଦୁର୍ବଳ ହୋଇଚାଲେ, ତେଣୁ ଖାଦ୍ୟରେ ପ୍ରୋଟିନ୍ ମାତ୍ରାକୁ ବଢ଼ାଇବାକୁ ପ୍ରୟାସ କରନ୍ତୁ। 60 ବର୍ଷ ବେଳକୁ ପ୍ରାୟ ମହିଳା ଉଚ୍ଚ ରକ୍ତଚାପ ଏବଂ ମଧୁମେହରେ ପୀଡ଼ିତ ହୋଇଥାନ୍ତି, ତେଣୁ ଲୁଣ ଚିନି ଖାଇବାକୁ କମ୍ କରିବାକୁ ପଡ଼ିଥାଏ। ସେହିପରି ବିଭିନ୍ନ ପ୍ୟାକେଟ୍ ଏବଂ ପ୍ରୋସେସ୍ଡ୍ ଖାଦ୍ୟଠାରୁ ଯଥାସମ୍ଭବ ଦୂରେଇ ରଖନ୍ତୁ। ଶରୀରରେ ଜଳସୂକ୍ଷ୍ମତା ଅନେକ ରୋଗର କାରଣ ହୋଇଥାଏ, ତେଣୁ ମାଆଙ୍କୁ ଦିନରେ 7 କିମ୍ବା 8 ଗ୍ଲାସ୍ ପାଣି ପିଇବା ପାଇଁ ଉତ୍ସାହିତ କରନ୍ତୁ। ଏହା ବ୍ୟତୀତ ନଡ଼ିଆ ପାଣି, ଲେମ୍ବୁ ପାଣି ଏବଂ ଜୁସ୍ ପିଇବାକୁ ଦିଅନ୍ତୁ। ଫଳ ଏବଂ ପନିପରିବାରରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଶରୀରକୁ ରୋଗଠାରୁ ଦୂରେଇ ରଖେ। ବିଭିନ୍ନ ବେରି, ଟମାଟୋ, ଗାଜର ଏବଂ ପାଳଙ୍ଗ ପରି ଖାଦ୍ୟକୁ ଡାଏଟ୍ରେ ସାମିଲ କରନ୍ତୁ, ଏହିସବୁ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ। ଏହା ବ୍ୟତୀତ ନିୟମିତ 0.5 ଘଣ୍ଟାରୁ 1 ଘଣ୍ଟା ଯାଏ ଯୋଗ ଏବଂ ପ୍ରାଣାୟାମ କରିବାକୁ ପ୍ରୋତ୍ସାହିତ ମଧ୍ୟ କରନ୍ତୁ। ଯଦି ସମ୍ଭବ କିଛି ସମୟ ନିଶ୍ଚୟ ଚାଲନ୍ତୁ। ଏହିପରି କରିବା ଦ୍ୱାରା ସେ ମାନସିକ ଭାବରେ ଠିକ୍ ରହିପାରିବେ।

ତେବେ ଶ୍ରୋତାବନ୍ଧୁ, ୟୁକାଲିପ୍ଟସ୍ ଗଛ ଆପେ ଆପେ ତା ଦେହରୁ ଛାଲି ବାହାର କରିଦେଇଥାଏ। ଏହି ଛାଲିକୁ ସାଧାରଣତଃ ଅଳିଆ ଭାବରେ କଣାଯାଇଥାଏ। ତେବେ ଆମେ ଅଦରକାରୀ ମନେ କରୁଥିବା ଏହି ଛାଲି ଏକ ଗୁରୁତ୍ୱପୂର୍ଣ୍ଣ କାମରେ ଆସିପାରେ। ହଁ ଶ୍ରୋତାବନ୍ଧୁ, ଗବେଷକମାନଙ୍କ କହିବା ଅନୁସାରେ ୟୁକାଲିପ୍ଟସ୍ ଗଛର ଛାଲି କାର୍ବନକୁ ଛାଣିଥାଏ, ତେଣୁ ଏହା ପାଣିକୁ ସଫା ଏବଂ ପବନକୁ ଶୁଦ୍ଧ କରିବା ସାଙ୍ଗକୁ କାର୍ବନ ଡାଇଅକ୍ସାଇଡ୍ ଧରି ରଖିବାରେ ସାହାଯ୍ୟ କରିପାରେ। ଅର୍ଥାତ୍ ବନୀକରଣରୁ ଉତ୍ପନ୍ନ ଏହି ପଦାର୍ଥ ପରିବେଶକୁ ସ୍ୱଚ୍ଛ ରଖିବାର ଏକ ସରଳ ଉପାୟ। ଅଷ୍ଟ୍ରେଲିଆର ମେଲବର୍ଣ୍ଣସ୍ଥିତ RMIT ବିଶ୍ୱବିଦ୍ୟାଳୟରେ ଏକ ଗବେଷକ ଦଳ ପରୀକ୍ଷା କରି ଦେଖାଇଛନ୍ତି ଯେ ୟୁକାଲିପ୍ଟସ୍ ଛାଲିକୁ ଏକ ପଦ୍ଧତିରେ ଅତି ଛିଦ୍ରଯୁକ୍ତ କାର୍ବନରେ ପ୍ରକ୍ରିୟାକରଣ କରାଯାଇପାରିବ। ଏହାର ଛିଦ୍ର ସବୁ ପବନ କିମ୍ବା ପାଣିରୁ ଅଦରକାରୀ ଅଂଶ କାଢ଼ି ତାକୁ ସ୍ୱଚ୍ଛ ଏବଂ ନିର୍ମଳ କରିପାରନ୍ତି। ଏହି ଛାଲିରୁ ତିଆରି ହେଉଥିବା ସାମଗ୍ରୀର କାର୍ଯ୍ୟଦକ୍ଷତା ଏହାର ଛିଦ୍ର ଗଠନ ଉପରେ ନିର୍ଭର କରେ, ଯାହା ପ୍ରଭାବଶାଳୀ ଭାବରେ ଦୂଷିତ ପଦାର୍ଥକୁ ଧରି ରଖିଥାଏ। ଏହା ପ୍ରଦୂଷିତ ଜଳକୁ ସ୍ୱଚ୍ଛ କରିବାଠାରୁ ଆରମ୍ଭ କରି ଶିଳ୍ପ ତଥା ପରିବେଶ ପ୍ରଦୂଷଣରୁ ଉତ୍ପନ୍ନ ଗ୍ୟାସ୍ଗୁଡ଼ିକୁ ଧରି ରଖିଥାଏ। ଏହି ଗବେଷଣାର ପରୀକ୍ଷଣରେ ନେତୃତ୍ୱ ନେଉଥିବା ଗବେଷିକା ପଲ୍ଲବୀ ସାଇନେ କହିଛନ୍ତି ଯେ ବିଶ୍ୱସ୍ତରରେ ବିଶେଷ କରି ଅଷ୍ଟ୍ରେଲିଆରେ ଉଦ୍ଭିଦନ କାର୍ବନ ସାମଗ୍ରୀ ଉପରେ ଗବେଷଣା କରାଯାଉଛି। ଏହି କ୍ରମରେ ୟୁକାଲିପ୍ଟସ୍ର ଛାଲି ପ୍ରଥମ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆରେ 900ରୁ ଅଧିକ ପ୍ରଜାତିର ୟୁକାଲିପ୍ଟସ୍ ଏବଂ ଏଭଳି ଗଛ ରହିଛି ଯାହା କାର୍ବନକୁ ଧରି ରଖି ଜଳ, ବାୟୁ ଏବଂ କଳକାରଖାନାରୁ ନିର୍ଗତ ଗ୍ୟାସ୍କୁ ଫିଲ୍ଟର କରିପାରିବ। ଆମ ଦେଶରେ ମଧ୍ୟ ଏହାର ଉପଯୋଗ କରାଯାଇପାରିବ। ତେବେ ଶ୍ରୋତାବନ୍ଧୁ, ଦିନକୁ ଦିନ କୃତ୍ରିମ ବୁଦ୍ଧିମତା ବା AI ମଡେଲ ଉନ୍ନତ ହେଉଛି। ମଣିଷ ଅପେକ୍ଷା ଭଲ ଭାବରେ ସବୁ କାମ କରି ନ ପାରିଲେ ବି ମଣିଷ ଭଳି ଲିଖନ, ସୂଚନା ବିଶ୍ଳେଷଣ ଏବଂ କୋଡିଂ ଭଳି କାମ କରିପାରୁଛି। AI ଯେତେ ଉନ୍ନତ ହେଉଛି, ତା'ର ପ୍ରୟୋଗ ପରିସର ସେତିକି ବଢ଼ୁଛି। ଏବେ ଗବେଷକମାନେ ଚିକିତ୍ସା କ୍ଷେତ୍ରରେ ମଧ୍ୟ AI ଉପଯୋଗ କଲେଣି। ଡାକ୍ତରମାନେ ଯେମିତି ରୋଗୀ ଦେଖି ରୋଗର ନିଦାନ ଏବଂ ପ୍ରତିକାର ପାଇଁ ପରାମର୍ଶ ଦେଉଛନ୍ତି, AI ସେହିଭଳି କାର୍ଯ୍ୟ କରିପାରୁଛି କି ନାହିଁ ତାହା ଜାଣିବାକୁ ହାର୍ଡ ଅଫ୍ ମେଡିକାଲ ସ୍କୁଲ ଏବଂ ବେଥ୍ ଇସ୍ରାଏଲ ଟେକୋନେସ୍ ମେଡିକାଲ ସେଣ୍ଟରରେ ଡାକ୍ତର ଏବଂ କମ୍ପ୍ୟୁଟର ବିଶେଷଜ୍ଞମାନେ ଏକ ଲାର୍ଜ ଲାଙ୍ଗୁଏଜ୍ ମଡେଲ ବା LLM ଉପରେ ଗବେଷଣା କରିଥିଲେ। ଗବେଷଣାରୁ ଜଣାପଡ଼ିଲା ଯେ ଅନ୍ତତଃ ଗୋଟିଏ LLM ଏଥିରୁ ଅନେକ କାମ ଡାକ୍ତରଙ୍କ ଅପେକ୍ଷା ଅଧିକ ଭଲ ରୂପରେ ତୁଲାଇ ପାରୁଛି। ତା ଭିତରେ ରହିଛି ସୂଚନା ଅନୁଯାୟୀ ଏମର୍ଜେନ୍ସି ରୁମ୍ ନିଷ୍ପତ୍ତି, ରୋଗ ନିଦାନ ପାଇଁ ଏକାଧିକ ପରୀକ୍ଷା ଚିହ୍ନଟ ଏବଂ ଏସବୁର ପରିଚାଳନା ଲାଗି

ପରବର୍ତ୍ତୀ ପଦକ୍ଷେପ ଚୟନ। ସେଥିରୁ ଗୋଟିଏ ପରୀକ୍ଷାରେ ବେଥ୍ ଇସ୍ରାଏଲ୍ ଟେକୋନେସ୍ ମେଡିକାଲ୍ ସେଣ୍ଟରରେ ଥିବା 67 ଏମର୍ଜେନ୍ସି ରୁମ୍ର ମାମଲା ଉପରେ ଗବେଷଣା କରାଯାଇଥିଲା। ସେସବୁ ମାମଲାରେ କେଉଁ ରୋଗୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଆଇସିୟୁରେ ଭର୍ତ୍ତି କରାଯିବ ସେ ନିଷ୍ପତ୍ତି ଦରକାର ହେଉଥିଲା। ସେଠାରେ ଉପସ୍ଥିତ ଦୁଇଜଣ ଡାକ୍ତର ଏବଂ ଓପନ୍ ଏଆଇର O1 ଏବଂ O4 ମଡେଲ ନିଷ୍ପତ୍ତି ସହ ତୁଳନା କରାଯାଇଥିଲା। ଏହି ରିପୋର୍ଟଗୁଡ଼ିକୁ ଅନ୍ୟ ଦୁଇଜଣ ଡାକ୍ତର ତୁଳନା କରିଥିଲେ। ସେମାନେ ଜାଣିନଥିଲେ ଯେ ସେହି ରିପୋର୍ଟରୁ କେଉଁଗୁଡ଼ିକ ଡାକ୍ତର ଏବଂ କେଉଁଗୁଡ଼ିକ ଏଆଇ ଦେଇଛି। ତୁଳନା ଫଳାଫଳରୁ ଜଣାପଡ଼ିଲା ଯେ ଓପନ୍ ଏଆଇ O1 ମଡେଲ ତୁଳନାତ୍ମକ ଭାବରେ ଦୁଇଜଣ ଡାକ୍ତର ଏବଂ O4 ଠାରୁ ଭଲ ନିଷ୍ପତ୍ତି ନେଇଛି। ଗବେଷଣାର ଅନ୍ୟତମ ବିଶେଷଜ୍ଞ ଡାକ୍ତର ଆଡାମ୍ ରଡ୍ମ୍ୟାନ୍ କହନ୍ତି, ପରୀକ୍ଷା ବଡ଼ କୌତୂହଳପ୍ରଦ ବା ବିଭ୍ରାନ୍ତିକର ହେବ ବୋଲି ଅନୁମାନ କରାଯାଉଥିଲେ ମଧ୍ୟ ତାହା ହେଲା ନା ନାହିଁ, ବରଂ ଠିକ୍ ଫଳ ବାହାରିଲା। ପରୀକ୍ଷାରୁ ଗବେଷକମାନେ ଜାଣିଲେ ଯେ ଏମର୍ଜେନ୍ସି ବିଭାଗର ମାମଲାରେ ଏଆଇ ମଡେଲର ନିଷ୍ପତ୍ତି ଡାକ୍ତରଙ୍କ ସମକକ୍ଷ ହେବା ସହ କେତେକ କ୍ଷେତ୍ରରେ ଆହୁରି ଭଲ ହୋଇପାରିଥିଲା। ଏହି ଫଳ ହିଁ ସମସ୍ତଙ୍କୁ ବିସ୍ମିତ କରିଥିଲା। ଗବେଷକମାନେ କହିଛନ୍ତି, ପରିସ୍ଥିତି ଅନୁଧ୍ୟାନ କରି ସାବଧାନତା ସହକାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏଆଇକୁ ଉପଯୋଗ କରାଯାଇପାରିବ। ଏହି ପ୍ରସଙ୍ଗରେ ସେଫିଲ୍ଡର ସ୍କୁଲ ଅଫ୍ ମ୍ୟାଥମେଟିକାଲ ଆଣ୍ଡ ଫିଜିକାଲ ସାଇନ୍ସରେ ସହକାରୀ ପ୍ରାଧ୍ୟାପକ ଡକ୍ଟର ୱେଜିଂ କହିଛନ୍ତି, ସ୍ୱାଭାବିକ ଡାକ୍ତରୀ ନିଦାନ କ୍ଷେତ୍ରରେ ଏଆଇ ପ୍ରୟୋଗ ନିରାପଦ ବୋଲି ଏହି ଗବେଷଣା କହୁନାହିଁ। ତାଛଡ଼ା ବିକଳ୍ପ ଡାକ୍ତରୀ ପରାମର୍ଶ ଭାବି ଲୋକେ ମଧ୍ୟ ନିଃଶୁଳ୍କ ଏଆଇ ଉପକରଣ ଉପରେ ନିର୍ଭର କରିବା ଅନୁଚିତ। ତେବେ ଶ୍ରୋତାବନ୍ଧୁ, ଏହା ଥିଲା ଏଆଇ ସମ୍ପର୍କରେ କିଛିଟା କଥା। ତେବେ କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଆସନ୍ତୁ ଶୁଣିନେବା ଏହି ସୁନ୍ଦର ଏବଂ ମନଛୁଆଁ ଗୀତଟିଏ।

ତେବେ ଶ୍ରୋତାବନ୍ଧୁ, ଆଜିର ଏହି ଯୁବବାଣୀ କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବାକୁ ହେବ। ସମୟ ଇସାରା ଦେଉଛି ଆଜିର ଏହି ମନୋରଞ୍ଜନୀ କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବାକୁ। ଆଶା କରୁଛି ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ରୂପରେ ଭଲ ଲାଗିଥିବ। ଆଜିର କାର୍ଯ୍ୟକ୍ରମରେ ଜାଣିଲେ ଢେର ସାରା କିଛି ସୂଚନା ଏବଂ ସମାଚାର ସମ୍ପର୍କରେ। ତେବେ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା ମତାମତ ଦେବାକୁ ଜମାରୁ ଭୁଲିବେନି। ଆମକୁ ଚିଠି ଲେଖିବାର ଠିକଣା ହେଲା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 7660001। ଆମକୁ ଆପଣ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ନିଜର ମତାମତ ଲେଖି ଜଣାଇ ପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895994143। ଆଉ ଥରେ କହି ରଖୁଛି 8895994143। ତେବେ ଶ୍ରୋତା ବନ୍ଧୁ, ଆପଣଙ୍କର ଚିଠି ଏବଂ ସୁଚିନ୍ତିତ ମତାମତର ଅପେକ୍ଷାରେ ରହିଲୁ। ପରବର୍ତ୍ତୀ କାର୍ଯ୍ୟକ୍ରମମାନଙ୍କରେ ପୁଣି ଥରେ ଭେଟ ହେବା। ସେ ଯାଏ ଆମକୁ ବିଦାୟ ଦିଅନ୍ତୁ। ଆଜିର ଯୁବବାଣୀ କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଥିଲି ଆପଣମାନଙ୍କ ରେଡ଼ିଓ ସାଥୀ ଶିବଶକ୍ତି ପୁରୋହିତ। ରହୁଛି, ନମସ୍କାର।

0: ଆକାଶବାଣୀ ଫନିପାଟଣା ସମୟ ସନ୍ଧ୍ୟା 6ଟା ହେବା ପାଇଁ ଯାଉଛି। ଶ୍ରୋତାବନ୍ଧୁ, ପ୍ରଥମେ ହିନ୍ଦୀ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ଶୁଣନ୍ତୁ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ନମସ୍କାର, ଆକାଶବାଣୀ ସମାଚାର କେ ସାଥ ମୈଁ ଜୟା ଭାରତୀ।

0: ସମୃଦ୍ଧି ଆଣନ୍ତୁ।
1: ଇକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶ୍ରୋତାବନ୍ଧୁ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ପ୍ରଥମେ ଚଳିତ ଅଧିବେଶନରୁ ସନ୍ଧ୍ୟା 6:30 ଆଦିବାସୀ ଗୀତ କ୍ରମରେ ଶୁଣିବେ କୋଟିଆ କନ୍ଦ ଗୀତ, ପରିବେଷଣ କରିବେ ଖୁଜ ମାଝି ଓ ସାଥୀ। ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ମାଲକାନଗିରି ଜିଲ୍ଲା ସମ୍ପର୍କରେ 7:25 ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ କାର୍ଯ୍ୟକ୍ରମ ଶୁଣିପାରିବେ 7:30। ଚିଠି ପାଇଛୁ କାର୍ଯ୍ୟକ୍ରମ ପ୍ରଚାର କରିବୁ 8:00। ହିନ୍ଦୀ ଭକ୍ତିଗୀତ ପ୍ରଚାର କରିବୁ 8:15। 8:30 ସ୍ପୋର୍ଟସ୍ କ୍ୟାନ୍ ସ୍ପଟ୍ଲାଇଟ୍ 9:15। 9:30 ଶୁଣିବେ ଅଖିଳ ଭାରତ ରୂପକ କାର୍ଯ୍ୟକ୍ରମ ଓ 10:00 ରହିଛି ରବିବାସୀର ସଙ୍ଗୀତ ସଭା। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ, ଏଥିଲା ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କେତୋଟି ମୁଖ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଶୁଣନ୍ତୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। 6:10 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଚେତନା ଚିନ୍ତନ ପ୍ରଚାର କରିବୁ 6:30। ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଧାରାବାହିକ ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ 6:35। ସ୍ୱଚ୍ଛ ଜୀବନ କାର୍ଯ୍ୟକ୍ରମ 7:25। ଶ୍ରୀରାମଚରିତ ମାନସ ପ୍ରଚାର କରିବୁ

7:30 7:40 ଶୁଣିବେ ଚାଷର କଥା କାର୍ଯ୍ୟକ୍ରମ। ପୁରାତନୀ କ୍ରମରେ ଶୁଣିବେ କେତୋଟି ଓଡ଼ିଶୀ ଗୀତ 7:45। ଗୀତ ଗୀତାଞ୍ଜଳିରେ ପ୍ରଚାର କରିବୁ ଆଲବମ୍ରୁ କେତୋଟି ଭକ୍ତି ଗୀତ 8:30। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଚାର କରିବୁ 8:45। 9:00 ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଓଡ଼ିଆ କଥାଚିତ୍ର ଗୀତ ପ୍ରଚାର କରିବୁ 9:30। ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ ପୂର୍ବ

45 ମିନିଟ୍ରେ। ସକାଳ 9ଟାରେ ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଓଡ଼ିଆ କଥାଚିତ୍ର ଗୀତ ପ୍ରଚାର କରିବୁ ସକାଳ 9:30। ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ ପୂର୍ବାହ୍ନ 10:10। ଆସନ୍ତାକାଲି ଆମର ଦ୍ୱିତୀୟ ଅଧିବେଶନ ଦିନ 12ଟାରେ ପ୍ରଚାର କରିବୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ସୁଗମ ସଙ୍ଗୀତ ଶୁଣିବେ ଦିନ 12:30। ଚାଷର କଥା ପ୍ରଚାର କରିବୁ ଦିନ 1:10। ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଶକ୍ତିରୂପା କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ 1:20। ଦିନ 2:45 ଶୁଣିବି ହିନ୍ଦୀ କଥାଚିତ୍ରର ଗୀତ। ଆସନ୍ତାକାଲି ଆମର ତୃତୀୟ ଅଧିବେଶନ ଅପରାହ୍ନ 5ଟାରେ ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଆକାଶବାଣୀ କଟକ କେନ୍ଦ୍ରରୁ। ଯୁବବାଣୀରେ ଶୁଣିବେ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ସାହିତ୍ୟାୟନ ଅପରାହ୍ନ 5:30। ସମନ୍ୱିତ କାର୍ଯ୍ୟକ୍ରମ ଯୁବାଶକ୍ତି ସନ୍ଧ୍ୟା 6:30 ଏବଂ ରାତି 7:25। ଜିଲ୍ଲା ହାଲଚାଲରେ ଶୁଣିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ। ଏହି କାର୍ଯ୍ୟକ୍ରମ ଦ୍ୱୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ଚାଷବାସ କାର୍ଯ୍ୟକ୍ରମ। ଆସନ୍ତାକାଲି ରାତି 8:00 ପ୍ରଚାର କରିବୁ ଗୀତ ଗଜଲ କାର୍ଯ୍ୟକ୍ରମ। ଆଞ୍ଚଳିକ ଗୀତକ୍ରମରେ ସମ୍ବଲପୁରୀ ଗୀତ ଶୁଣିବେ ଆସନ୍ତାକାଲି ରାତି 8:15। ସ୍ପୋର୍ଟସ୍ କେନ୍ ରାତି 8:30। ସ୍ପଟ୍ଲାଇଟ୍ ରାତି 9:15। ପବ୍ଲିକ୍ ସ୍ପିକ୍ ରାତି 9:30। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଆସନ୍ତାକାଲି ରାତି 10:00 ଶୁଣିବେ ଓଡ଼ିଆର ନାଟକ ଅନ୍ତିମ ପ୍ରଭାତ, ରଚନା ସନ୍ତୋଷ କୁମାର ପ୍ରଧାନ, ପ୍ରଯୋଜନା ମନୋରଞ୍ଜନ ଦାସ। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପ୍ରଚାର କରିବୁ ଉସ୍ତାଦ ବଡ଼ି ଗୁଲାମ ଅଲି ଖାନଙ୍କ ଶାସ୍ତ୍ରୀୟ ଗାନ ରାତି 10:30। ଶିଳ୍ପୀ ପରିବେଷଣ କରିବେ ରାଗ ମାଲକୋନସ୍। ଶ୍ରୋତାବନ୍ଧୁ, ଏଥିଲା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କେତୋଟି ମୁଖ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

ବଣ ପାହାଡ଼ ଘେରା କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ପ୍ରକାର ଆଦିବାସୀ ସମ୍ପ୍ରଦାୟ ଦେଖାଯାଆନ୍ତି। କାହିଁକି ଅନାଦିକାଳରୁ ସେମାନେ ବସବାସ କରି ଆସୁଛନ୍ତି ନିଜସ୍ୱ ଢଙ୍ଗରେ। କୃଷି ଏମାନଙ୍କର ମୁଖ୍ୟ ଜୀବିକା ହେଲେ ସୁଦ୍ଧା ବାଉଁଶରେ କୁଲା ଟୋପାଠାରୁ ଆରମ୍ଭ କରି ଘର ତିଆରି ପର୍ଯ୍ୟନ୍ତ ଏମାନେ ବିଭିନ୍ନ କାମ କରିଥାନ୍ତି। ଅବିଭକ୍ତ କଳାହାଣ୍ଡି ଜିଲ୍ଲାରେ 1971 ଜନଗଣନା ଅନୁଯାୟୀ ସମୁଦାୟ ଜନସଂଖ୍ୟାର 29.26% ଅନୁସୂଚିତ ଜନଜାତିର ଲୋକ ବାସ କରନ୍ତି। ଏ ଜିଲ୍ଲାରେ ଭୁଞ୍ଜିଆ, ମିଞ୍ଝାଲ, ଦାଲ, ଗୋଣ୍ଡ, କନ୍ଧ, ମୁଣ୍ଡା, ପରଜା, ସୌରା ତଥା ଶବର ଆଦି ଜନଜାତି ମଧ୍ୟରୁ ମୁଖ୍ୟ ସମ୍ପ୍ରଦାୟ ଭାବରେ କନ୍ଧମାନେ ଦେଖାଯାଆନ୍ତି। କନ୍ଧ ସମ୍ପ୍ରଦାୟ ମୁଖ୍ୟତଃ 3 ପ୍ରକାର, ଡଙ୍ଗରିଆ କନ୍ଧ, କୁଟିଆ କନ୍ଧ ଏବଂ ଦେଶିଆ କନ୍ଧ। ଅବିଭକ୍ତ କଳାହାଣ୍ଡି ଜିଲ୍ଲାରେ କୁଟିଆ କନ୍ଧମାନେ ପ୍ରାୟତଃ ଲାଞ୍ଜିଗଡ଼, ଧର୍ମଗଡ଼ ଏବଂ ଜୟପାଟଣା ତହସିଲ ତଥା ଥୁଆମୂଳ ରାମପୁରଠାରେ ବସବାସ କରିବା ଦେଖାଯାଆନ୍ତି। ଆଜିର କାର୍ଯ୍ୟକ୍ରମରେ ଆମେ ଆସନ୍ତୁ ଶୁଣିବା ଥୁଆମୂଳ ରାମପୁରର କୁଟିଆ କନ୍ଧ ଗୀତ। ପ୍ରଥମେ ସେମାନଙ୍କ କଣ୍ଠରେ ସାରି ଗୀତ ଗାଉଛନ୍ତି ଖୁଜା ମାଝି, ସୁରୁ ମାଝି, ରାମଟୁ ମାଝି, ରତ୍ନୀ, ସୁନାମତୀ ଏବଂ ଆଲମତୀ।

0: ଆଦିବାସୀ ଗୀତକ୍ରମରେ ପ୍ରଜରକୁଲୁ କୋଟିଆକନ୍ଧ ଗୀତ ପରିବେଷଣ କରିଥିଲେ ଖୁଜା ମାଝୀ ଓ ସାଥୀ। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ। ପ୍ରଥମେ ଆକାଶବାଣୀ କଟକ କେନ୍ଦ୍ରରୁ ଓ ପରେ ପରେ କାର୍ଯ୍ୟକ୍ରମ ଶୁଣିବେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ତେବେ ପ୍ରଥମେ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ

0: ଆକାଶବାଣୀର ବିକଳ୍ପ ନାହିଁ। ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡିବା ପାଇଁ।
1: ଅପା ଦେଖ,
2: ହାପି ବର୍ଥଡେ ଭାଇ।
1: ଦେଖ ବା, ମୋର ଫେଭରେଟ୍ କଲର।
2: ସବୁବେଳେ ସପିଂ।
1: ଆଇ ନୋ ମା, ଖର୍ଚ୍ଚ କରିବାର ବୟସ ଏଇଟା, ରାଇଟ?
3: ସେଭିଂ କରିବାର ବି ବୟସ ଏଇଟା।
4: ଆଇ ନୋ ବାପା, ସେଭ୍ କର, ଉଚିତ ଜାଗାରେ ନିବେଶ କର, ମୂଳଧନ ଉପରେ ସୁଧ ମିଳିବ, ଯାହାକୁ ପୁଣି ଥରେ ବିନିଯୋଗ କଲେ ସୁଧ ମିଳି ଚାଲିଥିବ।
5: ଆଇ ନୋ ନା।
4: RBI କହେ,
6: କର ସଠିକ ଆରମ୍ଭ, ହୁଅ ଫାଇନାନ୍ସିଆଲି ସ୍ମାର୍ଟ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ସୋମନାଥ ଅମୃତ ପର୍ବ ଅବସରରେ ଆସନ୍ତାକାଲି ମନ୍ଦିରର ଧ୍ୱଜ ପୂଜା ଓ ମହାପୂଜାରେ

ସାମିଲ ହେବେ ପ୍ରଧାନମନ୍ତ୍ରୀ। ଦେଶରେ ସମ୍ଭାବ୍ୟ ବନ୍ୟା ଓ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ଓ ପ୍ରସ୍ତୁତିର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମ୍ବଲପୁର ଜିଲ୍ଲାରେ 194 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏବଂ ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲିଠାରୁ ପୁଣି ଥରେ ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି। ଗୁଜରାଟ ସ୍ଥିତ ସୋମନାଥ ମନ୍ଦିରର ପୁନଃ ନିର୍ମାଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଉଛି। ଆସନ୍ତାକାଲି ନରେନ୍ଦ୍ର ମୋଦି ସୋମନାଥ ମନ୍ଦିର ଗସ୍ତରେ ଯାଇ ଧ୍ୱଜ ପୂଜା ଓ ମହାପୂଜାରେ ଅଂଶଗ୍ରହଣ କରିବେ। 1026 ମସିହାରେ ସୋମନାଥ ମନ୍ଦିର ଉପରେ ପ୍ରଥମଥର ପାଇଁ ଆକ୍ରମଣ ହୋଇଥିଲା। ଚଳିତ ବର୍ଷ ଏହାର 1000 ବର୍ଷ ପୂରଣ ହୋଇଛି। 1951 ମସିହାରେ ସୋମନାଥ ମନ୍ଦିର ପୁନଃ ଖୋଲିଥିଲା। ଚଳିତ ବର୍ଷ ଏହାର 75ତମ ବାର୍ଷିକୀ ପାଳନ କରାଯାଉଛି। ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ 1951 ମସିହାରେ ଏହାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଭଗବାନ ଶିବଙ୍କ 12ଟି ଆଦି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ପ୍ରଥମ ଭାବରେ ସୋମନାଥ ମନ୍ଦିର ଏକ ପବିତ୍ର ସ୍ଥାନ ଭାବେ ମାନ୍ୟତା ଲାଭ କରିଛି। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିରଠାରେ ଆସନ୍ତାକାଲି ପୂର୍ବାହ୍ନ 10:00 ସୋମନାଥ ସ୍ୱାଭିମାନ ପର୍ବ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ସମୀକ୍ଷା କରିଛନ୍ତି। ଶ୍ରୀ ଶାହ ଏକ ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ପ୍ରସ୍ତୁତି, ମାନବ ସମ୍ଭଳର ନିୟୋଜନ ଏବଂ ବିଭିନ୍ନ ସଂସ୍ଥା ଭିତରେ ସମନ୍ୱୟ ରକ୍ଷା ସହ ବିପର୍ଯ୍ୟୟ ସମୟରେ ଶୂନ୍ୟ ପ୍ରାଣହାନୀ ଉପରେ ଗୁରୁତ୍ୱାରୋପ କରିଛନ୍ତି। ବୈଠକରେ ଗୋଷ୍ଠୀ ସଚେତନତା, ପର୍ଯ୍ୟାପ୍ତ ମାତ୍ରାରେ ରିଲିଫ୍ ସାମଗ୍ରୀ ମହଜୁଦ ରଖିବା ଉପରେ ଆଲୋଚନା ହୋଇଥିଲା। ଆସାମ ବିଜେପି ନବନିର୍ବାଚିତ ବିଧାୟକ ଦଳ ବୈଠକରେ ଡକ୍ଟର ହିମନ୍ତ ବିଶ୍ୱଶର୍ମାଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି। ଏନ୍ଡିଏ ବିଧାୟକ ଦଳ ବୈଠକରେ ମଧ୍ୟ ଡକ୍ଟର ଶର୍ମା ନେତା ଭାବେ ମନୋନୀତ ହୋଇଛନ୍ତି। ଉଭୟ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ବିଜେପି ନେତା ଜଗତ ପ୍ରକାଶ ନଡ୍ଡା ଏବଂ ସହ ପର୍ଯ୍ୟବେକ୍ଷକ ଭାବେ ନାୟବ ସିଂ ସାଇନି ଉପସ୍ଥିତ ଥିଲେ। ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟ ଆଜି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରେ ପୂର୍ବାହ୍ନ 10:00 ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ବିଜୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାଙ୍କ ସହିତ 9 ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତାକାଲି ବନ୍ଦ ରହିବ। ଭୁବନେଶ୍ୱରଠାରେ ହେବାକୁ ଥିବା ଏହି ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରଖାଯାଇଥିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜଣାଇ ଦିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ବାଦପତ୍ର ମାଧ୍ୟମରେ ଜଣାଇ ଦିଆଯିବ। ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ବିଲଣ୍ଡା ବୋଡ଼କ ପଞ୍ଚାୟତରେ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ପରେ ଅନ୍ଦରାଇଠାରେ ମାର୍କେଟ୍ କମ୍ପ୍ଲେକ୍ସ, କୁବେରା ପଞ୍ଚାୟତଠାରେ କମ୍ୟୁନିଟି କେନ୍ଦ୍ରର ଶିଳାନ୍ୟାସ ମଧ୍ୟ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଜିଲ୍ଲାର ନାକଟେଦେଉଳ, ରେଢ଼ାକୋଲ ଏବଂ ଜୁଜୁମୁରା ବ୍ଲକର ବିକାଶ ପାଇଁ 194 କୋଟି ଟଙ୍କା ବ୍ୟୟରେ 48ଟି ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ପର୍ଯ୍ୟଟନ ଓ ଐତିହ୍ୟର ବିକାଶକୁ ଗୁରୁତ୍ୱ ଦେଇ ନାକଟେଦେଉଳ ବ୍ଲକ ଅନ୍ତର୍ଗତ ଭୀମମଣ୍ଡଳୀ ଇକୋ ହେରିଟେଜ୍ ସାଇଟ୍ର ଭୂମିପୂଜନ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଐତିହ୍ୟସ୍ଥଳୀର ବିକାଶ ପାଇଁ ପ୍ରାୟ 8 କୋଟି 30 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଅନୁମୋଦନ ହୋଇଛି। ପର୍ଯ୍ୟଟନସ୍ଥଳୀର ବିକାଶ କାର୍ଯ୍ୟ ସ୍ୱରୂପ ପ୍ରବେଶ ପଥ, ସେତୁ, ଭ୍ୟୁ ପଏଣ୍ଟ ଓ ସୌରଶକ୍ତି ବ୍ୟବସ୍ଥା, ଅତ୍ୟାଧୁନିକ ସୁବିଧା ଓ ବିଶ୍ରାମ ଗୃହ ନିର୍ମାଣ କରାଯିବ। ନାକଟିଦେଉଳ ଅଞ୍ଚଳର ଲୋକମାନଙ୍କ ସୁବିଧା ପାଇଁ କମ୍ୟୁନିଟି ହେଲ୍ଥ ସେଣ୍ଟରର ନୂତନ ଭବନ ଏବଂ ଯୁବ କ୍ରୀଡ଼ାବିତ୍ଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏକ ମିନି ଷ୍ଟାଡିୟମ୍ ନିର୍ମାଣ ନିମନ୍ତେ ପଦକ୍ଷେପ ନିଆଯାଇଛି। ରେଢ଼ାଖୋଲ ବ୍ଲକ ଅଧୀନରେ ଥିବା ରାମପୁର ଗିରିଶଚନ୍ଦ୍ରପୁର ରାସ୍ତାର ଉନ୍ନତିକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି, ଯାହା ଅଞ୍ଚଳର ଗମନାଗମନ ବ୍ୟବସ୍ଥା ସୁଗମ କରିବ। ଶୁଭାରମ୍ଭ ହୋଇଥିବା ଏହି ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ସାମାଜିକ ଓ ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଲୋକଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
ସମ୍ବଲପୁର ସହରରେ ଆଗାମୀ ଦିନରେ ହେବାକୁ ଥିବା ପବିତ୍ର ଶୀତଳଷଷ୍ଠୀ ଯାତ୍ରା ନେଇ ଆଜି ପ୍ରାକ୍ ପ୍ରସ୍ତୁତି ବୈଠକ ସ୍ଥାନୀୟ ସରକାର

ପିଠାଉସ୍ ଠାରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ଓ ଶୀତଳଷଷ୍ଠୀ ଯାତ୍ରା ସମନ୍ୱୟ ସମିତିର ସଦସ୍ୟମାନେ ଉପସ୍ଥିତ ଥିଲେ। ବିଗତ ଦିନର ଅଭିଜ୍ଞତା ଆଧାରରେ ଚଳିତ ବର୍ଷ ମଧ୍ୟ ଶାନ୍ତି ଶୃଙ୍ଖଳାର ସହିତ ଯାତ୍ରା ପାଳନ ପାଇଁ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆସନ୍ତାକାଲିଠାରୁ ପୁଣି ଥରେ ଆରମ୍ଭ ହେବ। ଦୁଇ ଦିନ ଧରି ଏହି ଗଣତି ମଣତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ପାଇଁ ଏହି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ମୁମ୍ବାଇ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ସହିତ ୱେବ୍ ଡଗ୍ ବଜାରର ଦ୍ୱିତୀୟ ସଂସ୍କରଣ ଆସନ୍ତା ଜୁନ୍ ମାସ 16 ତାରିଖରୁ ମୁମ୍ବାଇ ଏନ୍ଏଫ୍ଡିସି କମ୍ପ୍ଲେକ୍ସରେ ଆୟୋଜନ କରାଯିବ। ଏହା 18 ତାରିଖ ପର୍ଯ୍ୟନ୍ତ ଚାଲିବ। ୱେବ୍ ଡଗ୍ ବଜାର ସହଯୋଗ, ମାର୍ଗଦର୍ଶନ ଓ ବୈଷୟିକ ସ୍ତରରେ ପରିଚୟ ଦେବାରେ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତାଙ୍କ ଯାତ୍ରାକୁ ତ୍ୱରାନ୍ୱିତ କରିବ। 2024 ମସିହାରେ ପ୍ରଥମ ସଂସ୍କରଣ ପରେ ଚଳିତ ବର୍ଷ ଦ୍ୱିତୀୟ ସଂସ୍କରଣର ଆୟୋଜନ କରାଯାଉଛି। ଦୃଶ୍ୟ ଶ୍ରାବ୍ୟ ଶିଳ୍ପର ପ୍ରତିଷ୍ଠିତ ବୃତ୍ତିଗତ ଓ ଉଦୀୟମାନ ପ୍ରତିଭାଙ୍କୁ ଏହା ଏକ ମଞ୍ଚ ପ୍ରଦାନ କରିବ। ପ୍ରଯୋଜକ, ବିତରକ, ପ୍ରସାରକ, ପାଣ୍ଠି ପ୍ରଦାନକାରୀ ଏବଂ ପ୍ରଯୁକ୍ତିବିଦ୍ୟା ଅଂଶୀଦାରମାନଙ୍କ ପାଇଁ ଏହି ମଞ୍ଚ ଏକ ଅନନ୍ୟ କେନ୍ଦ୍ର ଭାବରେ କାର୍ଯ୍ୟ କରି ଚଳଚ୍ଚିତ୍ର ନିର୍ମାତାଙ୍କୁ ବିଶ୍ୱସ୍ତରରେ ପରିଚିତ କରାଇବ। ୱେବ୍ ଡଗ୍ ବଜାରର ପ୍ରମୁଖ ଅଂଶ ଭାବେ ଭିଆର୍, ପ୍ରଗତି ଲ୍ୟାବ୍, ଏକ୍ସଆର୍ ଏବଂ ଇମର୍ସିଭ୍ ମାର୍କେଟକୁ ସ୍ଥାନିତ କରାଯାଇଛି। ଚଳଚ୍ଚିତ୍ର ନିର୍ମାତା ଏବଂ ଆନିମେସନ୍ ଶିଳ୍ପର ମୁଖ୍ୟ ଅଂଶୀଦାରମାନଙ୍କୁ ଏଥିରେ ଯୋଗଦେବାକୁ ଆମନ୍ତ୍ରଣ କରାଯାଇଛି। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା 26 ତାରିଖରେ କଟକ କେନ୍ଦ୍ର ପକ୍ଷରୁ ଏକ ପଦଯାତ୍ରାର ଆୟୋଜନ କରାଯାଉଛି। ଏଥିରେ ଆକାଶବାଣୀର ବହୁ ଅଧିକାରୀ ଓ କର୍ମଚାରୀ ଅଂଶଗ୍ରହଣ କରିବେ। ଏହି ଅବସରରେ ଗତକାଲି କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ସଂସ୍କୃତି ଭବନରେ ଏକ ସଙ୍ଗୀତ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

ଆକାଶବାଣୀର ଅବସରପ୍ରାପ୍ତ ଅତିରିକ୍ତ ମହାନିର୍ଦ୍ଦେଶକ ହୃଷିକେଶ ପାଣି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ, ଶିକ୍ଷା, ସୂଚନା, ବିଶେଷକରି କୃଷି କ୍ଷେତ୍ର ତଥା କୃଷକମାନଙ୍କ ଉନ୍ନତିରେ ଆକାଶବାଣୀର ଅନନ୍ୟ ଭୂମିକା ରହିଛି। ଏଥିରେ ରୀତା ପଟ୍ଟନାୟକ ଓ ଅମିତ ଦାସଙ୍କ ସଙ୍ଗୀତ ଓ ବାଦ୍ୟ ପରିବେଷଣ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏହାସହ ରବିନାରାୟଣ ଶତପଥୀ ଓ ଶିଶିର କୁମାର ଶତପଥୀ ଦାସକାଠିଆ ପରିବେଷଣ କରିଥିଲେ।

0: ଶରୀରକୁ ସୁସ୍ଥ ଏବଂ ନିରୋଗ ରଖିବା ନିମନ୍ତେ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆଜି ସାରା ବିଶ୍ୱରେ ଲୁପସ୍ ଦିବସ ପାଳନ କରାଯାଉଛି। ଜଟିଳ ସ୍ୱୟଂକ୍ରିୟ ରୋଗ ପ୍ରତିରୋଧକ ବିହୀନ ଏହି ଅଜଣା ଭୂତାଣୁ ଏବେ ବିଶ୍ୱବ୍ୟାପୀ ବହୁ ଲୋକଙ୍କ ମଧ୍ୟରେ ଦେଖାଦେଇଛି। ରୋଗର ସ୍ଥାୟୀ ଚିକିତ୍ସା ବ୍ୟବସ୍ଥା ଏପର୍ଯ୍ୟନ୍ତ ବାହାରିପାରି ନାହିଁ ଏବଂ ଦୈନନ୍ଦିନ ଜୀବନଶୈଳୀକୁ ଏହା ବିପର୍ଯ୍ୟସ୍ତ କରିଦେଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଲୁପସ୍କୁ ଲୋକଲୋଚନକୁ ଆଣିବା। ଏହାକୁ ଅଣଦେଖା କଲେ ଏହାର ଭୟଙ୍କର ପରିଣାମ ପରିଦୃଶ୍ୟ ହେବ। ଏହି ରୋଗର ପ୍ରଭାବରେ ଶରୀରର କୋଷ ଏବଂ ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଆକ୍ରାନ୍ତ ହେବା ସହ ଖଞ୍ଜା, ଚର୍ମ, ବୃକ୍କ, ହୃତ୍ପିଣ୍ଡ ଏବଂ ଫୁସ୍ଫୁସ୍ କ୍ଷତିଗ୍ରସ୍ତ ହୋଇଥାଏ। ଏ ସମ୍ପର୍କରେ ଡାକ୍ତର ସମ୍ବିତ ସୁବୁଦ୍ଧି ଆକାଶବାଣୀକୁ କୁହନ୍ତି।
1: ପୁରା ମୁହଁରେ ରାସ୍ ହବ, ଯୋଉଟାକି ଆମର ନାକ ସନ୍ଧିକୁ ଛାଡ଼ିକି ପୁରା ବଟରଫ୍ଲାଏର ରାସ୍ ଦେଖାଯିବ। ଏହା ଛଡ଼ା ଆମର ଗଣ୍ଠି ମଧ୍ୟ ଏଥିରେ ଆଫେକ୍ଟ ହୁଏ, ଜଏଣ୍ଟ ପେନ୍ ହୁଏ। ଯେତେ ଜଲ୍ଦି ଆମେ ୟାକୁ ଡିଟେକ୍ଟ କରିବା ତାକୁ ସେତେ ଜଲ୍ଦି ଆମେ ତାକୁ ଟ୍ରିଟ୍ କରିକି ଇଏ ବହୁତ ଜଲ୍ଦି ରେମିସନ୍ରେ ବି ରହିବ।
0: ପାଣିପାଗ। ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 17 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ସୋମନାଥ ଅମୃତ ପର୍ବ ଅବସରରେ ଆସନ୍ତାକାଲି ମନ୍ଦିରର ଧ୍ୱଜପୂଜା ଓ ମହାପୂଜାରେ ସାମିଲ ହେବେ ପ୍ରଧାନମନ୍ତ୍ରୀ। ଦେଶରେ ସମ୍ଭାବ୍ୟ ବନ୍ୟା ଓ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ଓ ପ୍ରସ୍ତୁତିର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମ୍ବଲପୁର ଜିଲ୍ଲାରେ 194 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏବଂ ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲିଠାରୁ ପୁଣି ଥରେ ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାର।

0: ବଣତି ମଣତି ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଜଲ୍ଦି ତ ଫିନ୍ ପ୍ୟାକ୍ କର ରାଜୁ, ମୋବାଇଲ ଛାଡେ।
2: ଆରେ ଦିଦି, ବ୍ୟାଙ୍କ ର ନମ୍ବର ଦରକାର, ରିଫଣ୍ଡ ଆସିନି। ମିଳିଗଲା, ଏବେ କଲ କରୁଛି ଦିଦି।
1: ବିନା ନମ୍ବର ଯାଞ୍ଚ କରିକି ପ୍ରାୟତଃ ଜାଲିଆ ଲୋକେ ବ୍ୟାଙ୍କ ର ନକଲି ୱେବସାଇଟ ଆଉ ମିଛ ନମ୍ବର ଦ୍ୱାରା ଟଙ୍କା ଠକେଇ କରିଥାନ୍ତି।
2: ତ ଠିକ ନମ୍ବର
1: ବ୍ୟାଙ୍କ ର ଅଫିସିଆଲ ୱେବସାଇଟ କିମ୍ବା କାର୍ଡ ରେ।
2: ତମେ ତ ବଞ୍ଚେଇ ଦେଲ ଦିଦି,
1: କାମରୁ ନୁହେଁ।
3: ଆର୍ବିଆଇ କହେ,
4: ସଠିକ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।
5: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
6: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ମା ପାଇଁ ଆଜି ସ୍ୱତନ୍ତ୍ର ଦିନଟିଏ। ଗର୍ଭରେ ସନ୍ତାନକୁ ଧାରଣ କରି ସଂସାରର ଆଲୋକ ଦେଖାଇବା ଏବଂ ସମାଜରେ ପ୍ରତିଷ୍ଠିତ କରି ଛିଡ଼ା କରାଇବା କ୍ଷେତ୍ରରେ ମା'ର ଭୂମିକା ଅବର୍ଣ୍ଣନୀୟ। ସନ୍ତାନକୁ ଖାଲି ସଫଳ କରିବା ନୁହେଁ, ଅନୁଶାସନ ଶିଖାଇବାରେ ମଧ୍ୟ ମା'ର ଯଥେଷ୍ଟ ଭୂମିକା ରହିଛି। କେବଳ ମଣିଷ ମା ନିଜ ସନ୍ତାନର ଲାଳନ ପାଳନ ପାଇଁ ପରିଶ୍ରମ କରେ ନାହିଁ, ଏମାନେ ପଶୁ ହେଲେ ମଧ୍ୟ ନିଜ ସନ୍ତାନ ପାଇଁ ସ୍ନେହ ଶ୍ରଦ୍ଧା ଓ ଯତ୍ନରେ ଆଦୌ ଅଭାବ କରନ୍ତି ନାହିଁ। ଶାବକକୁ ଅନୁଶାସିତ କରାଇବାରେ ମଧ୍ୟ ପ୍ରାଣୀ ଜଗତର ଏହି ମା'ମାନେ ଖୁବ୍ ସତର୍କ। ପ୍ରାଣୀ ଜଗତର ଏପରି କେତେକ ମା'ଙ୍କ ସମ୍ପର୍କରେ ଆସନ୍ତୁ ଜାଣିବା। ଗରିଲା ମା ନିଜ ଶାବକ ପ୍ରତି ମଣିଷ ପରି କୋମଳ ଏବଂ ସମର୍ପିତ ହୋଇଥାଏ। ପ୍ରାୟ 8.5 ମାସର ଗର୍ଭଧାରଣ ପରେ ସେ ଶାବକ ଜନ୍ମ ଦିଏ ଏବଂ ପ୍ରଥମ କିଛି ମାସ ଶାବକକୁ 24 ଘଣ୍ଟା କାଳ ନିଜ କୋଳରେ ଡକି ଖୁବ୍ ସ୍ନେହ ଓ ସୁରକ୍ଷାର ସହ ପାଳନ କରିଥାଏ। ସେମାନେ ଶାବକମାନଙ୍କର ଯତ୍ନ ନେବା ସହିତ ସେମାନଙ୍କୁ ଖାଦ୍ୟ ଖୋଜିବାର ଉପାୟ, ସାମାଜିକ ଅନୁଶାସନ ଏବଂ ଦଳଗତ ଭାବେ ରହିବାର ନିୟମ ବି ଶିଖାଇଥାନ୍ତି। ଗରିଲା ସମାଜରେ ପ୍ରତ୍ୟେକଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି, ତେଣୁ ମା ଗରିଲା ଶାବକଙ୍କୁ ନିଜ ପାଇଁ ସ୍ଥାନ ପ୍ରସ୍ତୁତ କରିବାର କୌଶଳ ବି ଶିଖାଇଥାଏ। ଅନୁଶାସନ ଶିଖାଇବା ସହିତ ଶାବକକୁ ସବୁବେଳେ ଛାତିରେ ଜାକି ରଖି ଗେହ୍ଲା କରୁଥାଏ ମା। 3 ମାସର ହେଲା ବେଳକୁ ଶିଶୁ ଗରିଲା ମା ପିଠିରେ ଚଢ଼ି ବୁଲାବୁଲି କରିବାରେ ଲାଗେ। ଜୀବଜଗତରେ ସୁପର ମମ୍ ବା ଶକ୍ତ ମା ଭାବେ ପରିଚିତ ହାତୀ ପ୍ରାୟ 22 ମାସ ଧରି ଗର୍ଭଧାରଣ କରିବା ପରେ ଶାବକ ଜନ୍ମ ଦେଇଥାଏ ମା ହାତୀ। ସଦ୍ୟଜାତ ହାତୀ ଛୁଆର ଓଜନ ପ୍ରାୟ 200 ପାଉଣ୍ଡ ଅର୍ଥାତ୍ 90 କିଲୋଗ୍ରାମ ପାଖାପାଖି ହୋଇଥାଏ। ମାଈ ହାତୀ ଜୀବନସାରା ନିଜ ମା ସହ ରହୁଥିବା ଦେଖାଯାଇଛି। ମା ହାତୀ ନିଜର ଅନେକ ସମ୍ପର୍କୀୟଙ୍କୁ ଶାବକର ଯତ୍ନ ନେବା କାମରେ ନିୟୋଜିତ କରିପାରେ, ଫଳରେ ସମସ୍ତେ ଖୁବ୍ ଆରାମରେ ଖାଦ୍ୟ ଖାଇପାରନ୍ତି। ହାତୀ ନିଜ ସନ୍ତାନକୁ ଖୁବ୍ ସ୍ନେହ କରୁଥିଲେ ବି ବେଶ ଅନୁଶାସିତ ହୋଇଥାଏ ମା ହାତୀ। ଶାବକକୁ ଖାଦ୍ୟ ଏବଂ ପାଣି ଖୋଜିବା, ସମୂହରେ ରହିବାର ନିୟମ ଏବଂ ନିଜର ସୁରକ୍ଷା ଉପାୟ ଶିଖାଇଥାଏ। ହାତୀ ଦଳରେ ମୁଖ୍ୟତଃ ମାଈ ହାତୀମାନେ ରହୁଥିବା ବେଳେ ଏକ ବୟସ୍କ ମାଈ ହାତୀ ଏହାର ନେତୃତ୍ୱ ନିଏ। ଦଳରେ ଥିବା ବୟସ୍କ ମାଈ ହାତୀମାନେ ବି ଛୁଆ ହାତୀମାନଙ୍କୁ ଶିଖାଇବାରେ ସହାୟତା କରିଥାନ୍ତି। ସିଂହି ବି ଶାବକମାନଙ୍କୁ ବେଶ ଅନୁଶାସନରେ ରଖିଥାଏ। ସେମାନଙ୍କୁ ସାମାଜିକ ନିୟମ ପାଳନ କରିବା ଏବଂ ଦଳରେ ରହିବା ଶିଖାଏ। ଶିକାର ବେଳେ ମଧ୍ୟ ଶାବକମାନଙ୍କୁ କଡ଼ା ପ୍ରଶିକ୍ଷଣ ଦେବା ସହିତ ସେମାନେ ଶିକାର କରିବା ଶିଖିଯିବା ପର୍ଯ୍ୟନ୍ତ ନିଜ ସାଙ୍ଗରେ ରଖିଥାଏ। ଏପରିକି ଚଞ୍ଚଳ ପିଲାମାନଙ୍କୁ ଏବଂ ସେମାନଙ୍କୁ ବଡ଼ କରିବା ଲାଗି ଏକାକୀ ଶିକାର କରି ଖାଦ୍ୟ ଆଣିଥାଏ। ସିଂହୀମାନେ ବି ପରସ୍ପରର ଶାବକଙ୍କ ଲାଳନ ପାଳନ କରିଥାନ୍ତି, ଏହାକୁ କ୍ରେଜ୍ କୁହାଯାଏ। ସିଂହ ଶାବକ ପ୍ରାୟ 2 ବର୍ଷର ହେବା ପର୍ଯ୍ୟନ୍ତ ମା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ରହିଥାନ୍ତି। ଗର୍ଭାବସ୍ଥା ପାଇଁ ପ୍ରସ୍ତୁତ ହେବା ଲାଗି ମାଈ ମେରୁଭାଲୁ 2 ଗୁଣ ଖାଦ୍ୟ ଖାଇ ଓଜନ ବଢ଼ାଏ। ପ୍ରାୟ 400 ପାଉଣ୍ଡ ହେବା ପରେ ତା'ର ପ୍ରଥମ କାମ ହୁଏ ଶାବକ ଜନ୍ମ ଦେବା ପାଇଁ ଏକ ଗାତ ଖୋଳିବା। ଏଠାରେ ସେ ନିଜ ଗର୍ଭାବସ୍ଥାଠାରୁ ଶାବକ ଜନ୍ମ ହେବାର 2 ମାସ ପର୍ଯ୍ୟନ୍ତ ରହିଥାଏ। ସବୁ କାମ ଶେଷ ହୋଇଯିବା ପରେ ମା ଭାଲୁଟି ପ୍ରାୟ 8 ମାସ କାଳ ଉପବାସ କରେ। ତେବେ ଶାବକକୁ ମେରୁ ଅଞ୍ଚଳର ମାତ୍ରାଧିକ ଥଣ୍ଡା ପରିବେଶରେ ଜୀବିତ ରହିବାର ପୂରା ପ୍ରଶିକ୍ଷଣ ଦେଇଥାଏ ମା ମେରୁଭାଲୁ। ସେମାନଙ୍କୁ ଶିକାର କରିବା, ମାଛ ଧରିବା ଏବଂ ବରଫାବୃତ ପରିବେଶରେ ସୁରକ୍ଷିତ ରହିବାର କୌଶଳ ଶିଖାଏ। ମା ପେଙ୍ଗୁଇନ୍ ଅଣ୍ଡା ଦେବା ପରେ ଖୁବ୍ କ୍ଲାନ୍ତ ଏବଂ ଭୋକିଲା ହୋଇଯାଏ। ଏହାପରେ ସେ ଅଣ୍ଡାଟିକୁ ପିତା ପେଙ୍ଗୁଇନ୍କୁ ଧରାଇ ଖାଦ୍ୟ ଅନ୍ୱେଷଣରେ ବାହାରିଯାଏ। ଏହି ସମୟରେ ପିତା ପେଙ୍ଗୁଇନ୍ ଅଣ୍ଡାଟିକୁ ଖୁବ୍ ସୂକ୍ଷ୍ମ ଭାବେ ଯତ୍ନରେ ରଖେ, କାରଣ ଅଣ୍ଡାର କିଛି କ୍ଷତି ହେବା ମାତ୍ରେ ଶାବକର ମୃତ୍ୟୁ ନିଶ୍ଚିତ। ତେବେ ମା ପେଙ୍ଗୁଇନ୍ ମାସ ମାସ ଧରି କେବଳ ନିଜ ପାଇଁ ଖାଦ୍ୟ ଖୋଜିବାକୁ ଯାଏ ନାହିଁ, ସେ ବରଫରେ ବୁଲି ବୁଲି ଯେଉଁ ମାଛ ଖୋଜିଥାଏ ଫେରିବା ପରେ ତାହା ନିଜ ସଞ୍ଚୟ ମଣର

ବ୍ୟବହାର କରି ଶାବକକୁ ଖୁଆଏ। ପେଙ୍ଗୁଇନ୍ ମା ନିଜ ଶାବକକୁ ଖାଦ୍ୟ ଉଷ୍ମତା ଏବଂ ସୁରକ୍ଷା ଦେବାରେ ଆଦୌ ହେଳା କରେ ନାହିଁ। ଯେପର୍ଯ୍ୟନ୍ତ ଶାବକ ନିଜେ ଖାଦ୍ୟ ଅନ୍ୱେଷଣ କରିବାକୁ ସକ୍ଷମ ହୋଇନଥାଏ ସେ ପର୍ଯ୍ୟନ୍ତ ଉଭୟ ମା ଓ ପିତା ପେଙ୍ଗୁଇନ୍ ତାକୁ ଥଣ୍ଡାରୁ ସୁରକ୍ଷିତ ରଖନ୍ତି ଏବଂ ମାଛ ଖୁଆଉଥାନ୍ତି।

0: ଶୁଣିଲେ ଜନଜୀବନ ସମ୍ବାଦ ଉପସ୍ଥାପନା ଲହରିକା ପଟ୍ଟନାୟକ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ ଗ୍ରୁପ୍ ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।

ଠାକୁରଙ୍କର ଭିତର ଚନ୍ଦ୍ରଯାତ୍ରା ମୂଲ ହେବା। ସମ୍ବଲପୁର ସହରେ ଆୟବା ଦିନେ ହେବାର୍କେ ଥିବା ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଲାଗି ଆଜ ସର୍କିଟ୍ ହାଉସ୍ଠାନେ ଗୋଟିଏ ପ୍ରାକ୍ ପ୍ରସ୍ତୁତି ବୈଠକ ହୋଇଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ଆଉ ଶୀତଳଷଷ୍ଠୀ ଯାତ୍ରା ସମନ୍ୱୟ ସମିତିର ସଦସ୍ୟମାନେ ଯୋଗ ଦେଇକରି ଭିନ୍ ଭିନ୍ ବିଷୟଟି ଆଲୋଚନା କରିଛନ୍। ଇ ବଛର ଶାନ୍ତି ଶୃଙ୍ଖଳା ସହିତ ଯାତ୍ରାକେ ପାଳନ କରବାର୍କେ ମନ୍ତ୍ରୀ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍। ଦକ୍ଷିଣ ଆଣ୍ଡାମାନ ସାଗର ଓ ତାର ପାଖର ଇଲାକାନୁ ହୋଇଥିବାର ଘୂର୍ଣ୍ଣିବଳ ଲଘୁଚାପଟି ବଦଲିବାର ସମ୍ଭାବନା ରହିଛି। ଏତାର ପ୍ରଭାବଟି ରାଜ୍ୟ ବର୍ଷାର ପରିମାଣ ବଢ଼ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଆଇବା 24 ଘଣ୍ଟା ଭିତରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି 17 ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ଗଲା 24 ଘଣ୍ଟା ଭିତରେ ରାଜ୍ୟର କେତେଟା ଜାଗାନୁ ହାଲକାନୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ବରଗଡ଼ନୁ ସବୁନୁ ଜହ 42.4 mm ବର୍ଷା ହୋଇଥିବାର ବେଳେ କେନ୍ଦୁଝର ଘସିପୁରାଠାନେ 37.2 mm ଆଉ ସୁନ୍ଦରଗଡ଼ର ଲାଠିକଟାନୁ 32.0 mm ବର୍ଷା ରେକର୍ଡ କରାଯାଇଛି। ଶେଷ ମୁଖ୍ୟ ଖବର ଫେର ଘେ। ଗୁଜରାଟନୁ ସୋମନାଥ ଅମୃତ ପର୍ବ 2026 ପାଳନ ଅବସରରେ ଆଇବାକାଲ ଯୋଗ ଦେବେ ପ୍ରଧାନମନ୍ତ୍ରୀ। ଦେଶେ ସମ୍ଭାବ୍ୟ ବନ୍ୟା ଆଉ ଗ୍ରୀଷ୍ମ ପ୍ରଭାବ ସ୍ଥିତିର ମୁକାବିଲାକେ ନେଇକରି ଆଜି ନୂଆଦିଲ୍ଲୀନୁ ସମୀକ୍ଷା କରିଛନ୍ ସ୍ୱରାଷ୍ଟ୍ରମନ୍ତ୍ରୀ। ସମ୍ବଲପୁରଠାରେ 194 କୋଟି ଟଙ୍କା ଖର୍ଚ୍ଚାତି 48 ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଆଉ ଶିଳାନ୍ୟାସ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଭୀମମଣ୍ଡଳୀ ଇକୋ ହେରିଟେଜ୍ ସାଇଟ୍ର ଭୂମିପୂଜନ କାର୍ଯ୍ୟକ୍ରମଟି ଦେଲେ ଯୋଗ। ଆଉ ମାତୃଶକ୍ତିର ତ୍ୟାଗ ଆଉ ବଳିଦାନକେ ସୂତା କରିକରି ଆଜି ପାଳନ କରାଯାଉଛି ବିଶ୍ୱ ମାତୃଦିବସ। ଆଜିର ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଜୁହାର।

0: ସକାଳ ବା ସଞ୍ଜ, ଦିନ ଅବା ରାତି, ଆକାଶବାଣୀ ସବୁ ସମୟର ସାଥୀ।
1: ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିଲେ ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି ସମୟ ମଧ୍ୟରେ। ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଶୁଣିବେ ଜିଲ୍ଲା ହାଲଚାଲ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ఆకాశవాణి. సంబాద పొడుచంతి ఉదయనాథ్ స్వాయి. ముఖ୍ୟ ସମ୍ବାଦ, ଇନ୍ଧନର ସଂଯମତାପୂର୍ଣ୍ଣ ବ୍ୟବହାର ବର୍ତ୍ତମାନ ସମୟର ଆବଶ୍ୟକତା, ତେଲେଙ୍ଗାନାରେ 9400 କୋଟି ଟଙ୍କାର ବହୁବିଧ ପ୍ରକଳ୍ପ।

ପରେ ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଗୁଜରାଟର ସୋମନାଥ ଅମୃତ ପର୍ବ 2026ରେ ଯୋଗଦେବେ। ଦେଶରେ ଗ୍ରୀଷ୍ମ ପ୍ରବାହ ଓ ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଉତ୍ତର ପ୍ରଦେଶ ସରକାରଙ୍କ ମନ୍ତ୍ରିମଣ୍ଡଳରେ 6 ଜଣ ନୂଆ ମନ୍ତ୍ରୀଙ୍କୁ ଶପଥପାଠ କରାଇଲେ ରାଜ୍ୟପାଳ। ଏବଂ ଆଇପିଏଲ୍ କ୍ରିକେଟର ଆଜିର ଦ୍ୱିତୀୟ ମ୍ୟାଚ୍ରେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତେଲେଙ୍ଗାନାରେ ପ୍ରାୟ 9

0: ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତେଲେଙ୍ଗାନାରେ ପ୍ରାୟ 9,400 କୋଟି ଟଙ୍କା ସମ୍ବଳିତ ବହୁବିଧ ଭିତ୍ତିଭୂମି ଏବଂ ଶିଳ୍ପ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ସଂଯୋଗୀକରଣକୁ ସୁଦୃଢ଼ କରିବା, ଦକ୍ଷତାର ଉନ୍ନତି, ସୁରକ୍ଷା ବୃଦ୍ଧି ଏବଂ ଲୋକଙ୍କ ପାଇଁ ଏକ ଉତ୍ତମ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବାର ଲକ୍ଷ୍ୟ ରଖିଛି। ଉନ୍ମୋଚିତ ପ୍ରମୁଖ ପ୍ରକଳ୍ପଗୁଡ଼ିକ ମଧ୍ୟରେ ୱାରାଙ୍ଗଲରେ ଥିବା ପିଏମ୍ ମିତ୍ର ପାର୍କ ପ୍ରାୟ 1,700 କୋଟି ଟଙ୍କା ବ୍ୟୟରେ ନିର୍ମିତ ତଥା ଦେଶର ପ୍ରଥମ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ବୟନ ଶିଳ୍ପ ପାର୍କ ରହିଛି। ପ୍ରଧାନମନ୍ତ୍ରୀ ହାଇଦ୍ରାବାଦ ପାଣାଜୀ ଅର୍ଥନୈତିକ କରିଡ଼ରର ଅଂଶ ଭାବେ ଗୁଡ଼େବେଲୁର ଏବଂ ମହବୁବନଗର ମଧ୍ୟରେ ଜାତୀୟ ରାଜପଥ 167ର 4 ଲେନ୍ ଓ ସାଙ୍ଗାରେଡ଼ି ଜିଲ୍ଲାରେ ଜହିରାବାଦ ଶିଳ୍ପାଞ୍ଚଳର ବିକାଶ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହା ବ୍ୟତୀତ କାଜିପେଟ୍ ବିଜୟୱାଡ଼ା ରେଳ ମଲ୍ଟି ଟ୍ରାକିଂ କରିଡ଼ରର ଅଂଶ ଭାବେ କାଜିପେଟ୍ ରେଳ ଅଣ୍ଡର ରେଳ ବାଇପାସ୍ ଓ ହାଇଦ୍ରାବାଦରେ ଏକ ନୂତନ ଗ୍ରୀନ୍ଫିଲ୍ଡ ପେଟ୍ରୋଲିୟମ ତୈଳ ଓ ଲୁବ୍ରିକେଣ୍ଟ ଟର୍ମିନାଲ ସମେତ ଅନେକ ରେଳ ଓ ଲଜିଷ୍ଟିକ୍ସ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ସମୟୋପଯୋଗୀ ପଦକ୍ଷେପ ଯୋଗୁଁ ପଶ୍ଚିମ ଏସିଆ ବିବାଦରୁ ସୃଷ୍ଟ ଶକ୍ତି ସଙ୍କଟକୁ ଭାରତ ପ୍ରଭାବଶାଳୀ ଭାବେ ପରିଚାଳନା କରୁଛି। ଇନ୍ଧନର ସଂଯମତାପୂର୍ଣ୍ଣ ବ୍ୟବହାର ବର୍ତ୍ତମାନ ସମୟର ଆବଶ୍ୟକତା ବୋଲି ଶ୍ରୀ ମୋଦି କହିଛନ୍ତି। ଆମଦାନୀ ହୋଇଥିବା ପେଟ୍ରୋଲିୟମ ଉତ୍ପାଦଗୁଡ଼ିକୁ କେବଳ ଆବଶ୍ୟକତା ଅନୁଯାୟୀ ବ୍ୟବହାର କରାଯିବା ଉଚିତ, ଯାହା ବୈଦେଶିକ ମୁଦ୍ରା ସଞ୍ଚୟ କରିବାରେ ସାହାଯ୍ୟ କରିବ ଓ ଚାଲିଥିବା ବିବାଦର ପ୍ରତିକୂଳ ପ୍ରଭାବକୁ ହ୍ରାସ କରିବ। ଭାରତ ସୌରଶକ୍ତି ଉତ୍ପାଦନରେ ଏକ ଅଗ୍ରଣୀ ଦେଶ ଭାବେ ଉଭା ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: ଏନର୍ଜି ସିକ୍ୟୁରିଟି କା କ୍ୟା ମହତ୍ତ୍ୱ ହେ ୟେ ଆଜ୍ ଦୁନିଆ କା ହର ବ୍ୟକ୍ତି ମହସୁସ କର ରହା ହୈ। ଇସଲିଏ ଭାରତ କି ଏନର୍ଜି ସିକ୍ୟୁରିଟି ପର ହମାରୀ କେନ୍ଦ୍ର ସରକାର ଅଭୂତପୂର୍ବ ନିବେଶ କର ରହି। ମଲକାପୁର ମେ ଇଣ୍ଡିଆନ ଅଏଲ କେ ନୟେ ଟର୍ମିନାଲ କା ଉଦ୍ଘାଟନ ଇସି ଦିଶା ମେ ଏକ ବଡ଼ା କଦମ ହେ। ବିତେ ସାଲୋ ମେ ସୋଲର ପାୱର କେ ମାମଲେ ମେ ଭାରତ ଦୁନିଆ କେ ଟପ ଦେଶୋ ମେ ପହଞ୍ଚା ହେ। सीएनजी आधारित व्यवस्था को प्रमोट कर रहे हैं। ऐसे तमाम प्रयासों के कारण भारत इस बहुत बड़े वैश्विक ऊर्जा संकट का सामना कर रहा है। लेकिन अब आज समय की ये भी मांग है, पेट्रोल डीजल गैस ऐसी चीजों का बहुत संयम से इस्तेमाल करें।
0: ପ୍ରଧାନମନ୍ତ୍ରୀ ହାଇଦ୍ରାବାଦରେ ଏକ ଅତ୍ୟାଧୁନିକ ସୁପର ସ୍ପେଶିଆଲିଟି ସିନ୍ଧୁ ହସ୍ପିଟାଲକୁ ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। 21 ଲକ୍ଷ ବର୍ଗଫୁଟ ଅଞ୍ଚଳରେ ବିସ୍ତାରିତ 18 ମହଲା ବିଶିଷ୍ଟ ଏହି ହସ୍ପିଟାଲରେ କ୍ୟାନ୍ସର ରୋଗର ଚିକିତ୍ସା ପାଇଁ ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବେଙ୍ଗାଲୁରୁରେ ଆର୍ଟ ଅଫ୍ ଲିଭିଂର 45ତମ ବାର୍ଷିକ ସମାରୋହରେ ଯୋଗଦେବା ସହ ଆର୍ଟ ଅଫ୍ ଲିଭିଂ ଇଣ୍ଟରନ୍ୟାସନାଲ ସେଣ୍ଟରରେ ନବନିର୍ମିତ ଧ୍ୟାନ ମନ୍ଦିରର ଉଦ୍ଘାଟନ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ସେବା, ଆଧ୍ୟାତ୍ମିକତା ଏବଂ ସାମାଜିକ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବାରେ ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନର ଭୂମିକାକୁ ପ୍ରଶଂସା କରିଥିଲେ। ଆନନ୍ଦ ଉତ୍ସାହର ସହ ଶିବଭୂମି ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମନ୍ଦିରରେ ସୋମନାଥ ଅମୃତ ପର୍ବ 2026 ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଆସନ୍ତାକାଲି ଧ୍ୱଜ ପୂଜା ଏବଂ ମହାପୂଜା ମଧ୍ୟ କରାଯିବ। ସୋମନାଥ ଇତିହାସରେ ପ୍ରଥମ ଥର ପାଇଁ 11ଟି ତୀର୍ଥସ୍ଥଳରୁ ସଂଗୃହୀତ ପବିତ୍ର ଜଳରେ କୁମ୍ଭାଭିଷେକ ସହିତ ପୁନଃ ନିର୍ମିତ ସୋମନାଥ ମନ୍ଦିରର ଶିଖରକୁ ପବିତ୍ର କରାଯିବ। 90 ମିଟର ଉଚ୍ଚତାର କ୍ରେନ୍ ବ୍ୟବହାର କରି ଏକ ବିଶାଳ ଆନୁଷ୍ଠାନିକ କୁମ୍ଭକୁ ମନ୍ଦିର ଶିଖରକୁ ଉଠାଯିବ। ବୈଦିକ ମନ୍ତ୍ର ମଧ୍ୟରେ ପବିତ୍ର ଜଳବିଧି ଅନୁଷ୍ଠିତ ହେବ। ସୋମନାଥ ଅମୃତ ପର୍ବ 2026ର ବିଶେଷ ଅବସରରେ ଭାରତୀୟ ବାୟୁସେନା ପକ୍ଷରୁ ପ୍ରଭାସପାଟଣର ପବିତ୍ର ଭୂମିରେ ରୋମାଞ୍ଚକର ବିମାନ ଉଡ଼ାଣ କଳାକୌଶଳ ପ୍ରଦର୍ଶନ କରାଯିବ। ଆଜି ଏକ ହେଲିକପ୍ଟରରୁ ମନ୍ଦିର ଶିଖର ଉପରେ ପୁଷ୍ପବୃଷ୍ଟି କରାଯାଇଥିଲା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ପରିସ୍ଥିତିର ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଶାହା କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ଦ୍ୱାରା ପ୍ରସ୍ତୁତିର ମୂଲ୍ୟାଙ୍କନ କରିଛନ୍ତି। ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥା, ସମ୍ବଳ ନିୟୋଜନ ଏବଂ ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟର ଶ୍ରୀ ଶାହା ସମୀକ୍ଷା କରିଥିଲେ। ବୈଠକରେ ସମ୍ପତ୍ତିର ସର୍ବନିମ୍ନ କ୍ଷତି ଏବଂ ଶୂନ୍ୟ ଜୀବନହାନି ସୁନିଶ୍ଚିତ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ଦେଶବ୍ୟାପୀ ନିଆଯାଇଥିବା ଦୀର୍ଘକାଳୀନ ବନ୍ୟା ପ୍ରଶମନ ପଦକ୍ଷେପର ଅଗ୍ରଗତିର ମଧ୍ୟ ସମୀକ୍ଷା ହୋଇଥିବା ଜଣାପଡ଼ିଛି। ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ସୁରକ୍ଷା, ନଦୀ ପରିଚାଳନା ପଦକ୍ଷେପ, ପାଣିପାଗ ପୂର୍ବାନୁମାନର ବୈଜ୍ଞାନିକ ଅଗ୍ରଗତି ସମ୍ପର୍କରେ ସ୍ୱରାଷ୍ଟ୍ରମନ୍ତ୍ରୀ ମଧ୍ୟ ସମୀକ୍ଷା

0: କରିଛନ୍ତି। ଏହା ବ୍ୟତୀତ ଜୀବନହାନି ରୋକିବା ପାଇଁ ସାମୂହିକ ସଚେତନତା, ସ୍ଥିରତା ନିର୍ମାଣ କାର୍ଯ୍ୟକ୍ରମ ଏବଂ ଅତ୍ୟାବଶ୍ୟକ ରିଲିଫ୍ ସାମଗ୍ରୀର ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ଓ ଡାକ୍ତରୀ ପ୍ରସ୍ତୁତି ଉପରେ ବୈଠକରେ ଆଲୋଚନା ହୋଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2022 ସେପ୍ଟେମ୍ବର ମାସରେ ନାମିବିଆରୁ ଅଣାଯାଇଥିବା 8 ଚିତାବାଘକୁ କୁନୋ ଜାତୀୟ ଉଦ୍ୟାନରେ ଛାଡ଼ି ପ୍ରୋଜେକ୍ଟ ଚିତା ଆରମ୍ଭ କରିଥିଲେ। ଏହି ପର୍ଯ୍ୟାୟକ୍ରମେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଆସନ୍ତାକାଲି କୁନୋ ଜାତୀୟ ଉଦ୍ୟାନରେ 2 ଚିତାବାଘ ଛାଡ଼ିବେ। ପରେ 2023 ଦକ୍ଷିଣ ଆଫ୍ରିକାରୁ 12 ଏବଂ ଚଳିତ ବର୍ଷ ଫେବୃଆରୀ ମାସରେ ବୋତ୍ସୁଆନାରୁ ଆଉ 9 ଚିତାବାଘ ଅଣାଯାଇଥିଲା। 2023 ମାର୍ଚ୍ଚ ମାସରେ ମାଇ ଚିତାବାଘ ଜ୍ୱାଲା ବିଗତ 70 ମଧ୍ୟରେ ଭାରତରେ ପ୍ରଥମ ଚିତାଶାବକଙ୍କୁ ଜନ୍ମ ଦେଇଥିଲା। 2025 ନଭେମ୍ବର ମାସରେ ଭାରତରେ ଜନ୍ମିତ ଚିତା ମୁଖୀ ମଧ୍ୟ ଶାବକଙ୍କୁ ଜନ୍ମ ଦେଇଥିଲା, ଯାହା ଏହି ପ୍ରକଳ୍ପର ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ବର୍ତ୍ତମାନ ସୁଦ୍ଧା ଭାରତରେ 37 ଅଧିକ ଚିତା ଶାବକ ଜନ୍ମ ନେବା ସହ କୁନୋ ଜାତୀୟ ଉଦ୍ୟାନରେ ମୋଟ ଚିତା ସଂଖ୍ୟା 57 ବୃଦ୍ଧି ପାଇଛି। ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ତାଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିଛନ୍ତି। 6 ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏଥିସହ 2 ରାଷ୍ଟ୍ରମନ୍ତ୍ରୀଙ୍କୁ ଉନ୍ନୀତ କରାଯାଇ ସ୍ୱାଧୀନ ଦାୟିତ୍ୱ ଦିଆଯାଇଛି। ଲକ୍ଷ୍ନୌର ଜନଭବନରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପୂର୍ବତନ ବିଜେପି ରାଜ୍ୟ ସଭାପତି ଭୂପେନ୍ଦ୍ର ଚୌଧୁରୀ ଏବଂ ବିଜେପି ନେତା ମନୋଜ ପାଣ୍ଡେଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଥିବାବେଳେ ରାଷ୍ଟ୍ରମନ୍ତ୍ରୀ ଅଜିତ ପାଲ ସିଂ ଏବଂ ସୋମେନ୍ଦ୍ର ତୋମାରଙ୍କୁ ପଦୋନ୍ନତି ଦିଆଯାଇ ସ୍ୱାଧୀନ ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି। ଏହି ସମ୍ପ୍ରସାରଣ ସହିତ 403 ସଦସ୍ୟ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭାରେ ମନ୍ତ୍ରୀ ପରିଷଦ ସଂଖ୍ୟା 60 ବୃଦ୍ଧି ପାଇଛି। ଗୁରୁଗ୍ରାମର ଏକ ସ୍ୱତନ୍ତ୍ର ପିଏମ୍ଏଲ୍ଏ କୋର୍ଟ ପଞ୍ଜାବ ଶିଳ୍ପମନ୍ତ୍ରୀ ସଞ୍ଜୀବ ଆରୋରାଙ୍କୁ ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡିକୁ 7 ରିମାଣ୍ଡରେ ନେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଇଡି ଗତକାଲି 100 ଉର୍ଦ୍ଧ୍ୱ ଟଙ୍କାର ଦ୍ରବ୍ୟ ଓ ସେବାକର ଜିଏସ୍ଟି କାରବାରରେ ଠକେଇ ସହ ଜଡ଼ିତ ଏକ ମାମଲାରେ ଚଣ୍ଡିଗଡ଼ରୁ ସଞ୍ଜୀବ ଆରୋରାଙ୍କୁ ଗିରଫ କରିଥିଲା। ଫିଟ୍ ଇଣ୍ଡିଆ ସଣ୍ଡେଜ୍ ଅନ୍ ସାଇକେଲର 73ତମ ସଂସ୍କରଣ ଆଜି ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ଆୟୋଜିତ ହୋଇଯାଇଛି। ଦେଶବ୍ୟାପୀ ଆୟୋଜିତ ହେଉଥିବା ସଣ୍ଡେଜ୍ ଅନ୍ ସାଇକେଲ ଏକ ଆନ୍ଦୋଳନରେ ପରିଣତ ହୋଇଛି। କାର୍ଯ୍ୟକ୍ରମରେ ପ୍ରତିରକ୍ଷା ବାହିନୀର କର୍ମଚାରୀମାନେ ନାଗରିକମାନଙ୍କ ସହ ଯୋଗ ଦେଇଥିଲେ। 800 ଉର୍ଦ୍ଧ୍ୱ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ସ୍ଥଳସେନା, ନୌସେନା ଏବଂ ବାୟୁସେନାରୁ 20 ଲେଖାଏଁ ପ୍ରତିନିଧି ଯୋଗ ଦେଇଥିଲେ। ଫିଟ୍ ଇଣ୍ଡିଆ ସାଇକ୍ଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ସିଏଫ୍ଆଇର ସହଯୋଗରେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ଫିଟ୍ ଇଣ୍ଡିଆ ସଣ୍ଡେ ଜନ୍ ସାଇକେଲ ଆୟୋଜିତ ହେଉଛି। ମିଜୋରାମର କୋର୍ଥା ଉତ୍ତର ଗ୍ରାମ ପରିଷଦ ସ୍ଥାୟୀ ଗ୍ରାମୀଣ ବିକାଶ ଏବଂ ପରିବେଶ ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟ ପାଇଁ ଦୀନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର 2026 ସ୍ୱଚ୍ଛ ଓ ସବୁଜ ପଞ୍ଚାୟତ ବର୍ଗରେ ଜାତୀୟ ସ୍ତରରେ ଶ୍ରେଷ୍ଠ ସ୍ଥାନ ହାସଲ କରିଛି। ପଞ୍ଚାୟତିରାଜ ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ଏହି ପୁରସ୍କାର ପରିମଳ, ପରିବେଶଗତ ସନ୍ତୁଳନ ଏବଂ ସମ୍ପ୍ରଦାୟ କଲ୍ୟାଣରେ ଉତ୍କର୍ଷତାକୁ ସ୍ୱୀକୃତି ପ୍ରଦାନ କରିଥାଏ। ପାକିସ୍ତାନରେ ଖାଇବର ପଖତୁନ୍ଖ୍ୱା ପ୍ରଦେଶର ଏକ ପୁଲିସ ପୋଷ୍ଟରେ ଆତ୍ମଘାତୀ ଆକ୍ରମଣରେ 15 ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଛନ୍ତି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ସୁରକ୍ଷାକର୍ମୀମାନେ ପୁଲିସ ପୋଷ୍ଟ ନିକଟକୁ ଆସୁଥିବା ଏକ ବିସ୍ଫୋରକ ସାମଗ୍ରୀ ବୋଝେଇ ଗାଡ଼ି ଉପରେ ଗୁଳିଚାଳନା କରିବା ଫଳରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା। ଆଇପିଏଲ୍ କ୍ରିକେଟରେ ଆଉ କିଛି ସମୟ ପରେ ରାୟପୁରର ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆଜିର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଇନ୍ଧନର ସଂଯମତାପୂର୍ଣ୍ଣ ବ୍ୟବହାର ବର୍ତ୍ତମାନ ସମୟର ଆବଶ୍ୟକତା। ତେଲେଙ୍ଗାନାରେ 9,400 ଟଙ୍କାର ବହୁବିଧ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଗୁଜରାଟର ସୋମନାଥ ଅମୃତ ପର୍ବ 2026 ଯୋଗଦେବେ। ଦେଶରେ ଗ୍ରୀଷ୍ମ ପ୍ରଭାବ ଓ ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଉତ୍ତରପ୍ରଦେଶ ସରକାରଙ୍କ ମନ୍ତ୍ରିମଣ୍ଡଳରେ 6 ନୂଆ ମନ୍ତ୍ରୀଙ୍କୁ ଶପଥପାଠ କରାଇଲେ ରାଜ୍ୟପାଳ ଏବଂ ଆଇପିଏଲ୍ କ୍ରିକେଟର ଆଜିର ଦ୍ୱିତୀୟ ମ୍ୟାଚ୍ରେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି।

0: ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମାଲକାନଗିରି ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ମାଲକାନଗିରି ସମ୍ବାଦଦାତା ଦୁର୍ଗାପ୍ରସାଦ ପଟ୍ଟନାୟକ ଏବଂ ଉପସ୍ଥାପନାରେ ମୁଁ ନୀନା ସାହୁ। ମାଲକାନଗିରି ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ଜିଲ୍ଲା ପାଇଁ 843 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। 318 କୋଟି ଟଙ୍କାରୁ ଅଧିକ ବ୍ୟୟରେ ସମ୍ପୂର୍ଣ୍ଣ 31 ପ୍ରକଳ୍ପର ଲୋକାର୍ପଣ ସହ 184 କୋଟି ଟଙ୍କାରୁ ଅଧିକ ବ୍ୟୟ ସମ୍ବଳିତ 30 ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। କାର୍ଯ୍ୟକ୍ରମରେ ସାଂସଦ ବଳଭଦ୍ର ମାଝି, ବିଧାୟକ ନରସିଂହ ମାଡକାମୀ ଏବଂ ଅନ୍ୟାନ୍ୟ ଜନପ୍ରତିନିଧି ଯୋଗଦେଇ ଜିଲ୍ଲାର ବିକାଶଧାରା ଉପରେ ଆଲୋକପାତ କରିଥିଲେ। ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ
1: ଯେ ଉପାନ୍ତ ଜିଲ୍ଲାକୁ ଆଗକୁ ବଢ଼େଇବା ପାଇଁ ଆଜିର ସରକାର ସଂକଳ୍ପବଦ୍ଧ। ଏଠିକାର ସବୁଠାରୁ ବଡ଼ କଥା ହେଉଛି PMJSF4ରେ ରାସ୍ତା 170 ରାସ୍ତା ମିଳିଛି, ତା ସଙ୍ଗେ ସେ ଆହୁରି 28 ରାସ୍ତା ଏ ବର୍ଷ ମିଳିବ ଏବଂ 22 ସେତୁ ଯୋଉଠି କନେକ୍ଟ ହେଇପାରିବ, ତା ସଙ୍ଗେ ସଙ୍ଗେ ଆମେ 2 ମେଗା ପ୍ରକଳ୍ପ 10 ପଞ୍ଚାୟତ ଉପକୃତ ହେଇପାରିବେ। GBO ରେ ଆମେ ପାଖାପାଖି 6 କୋଟି ଟଙ୍କା ଆମେ ଖର୍ଚ୍ଚ କରିବାର ସୌଭାଗ୍ୟ ପାଇଲୁ, ଯାହାଦ୍ୱାରା କି ଏକ ଏସେଟ୍ ଗାଁ ଏବଂ ପଞ୍ଚାୟତ ସ୍ତରରେ ହେଇପାରିବ। ତାର ସଙ୍ଗେ ସଙ୍ଗେ ପ୍ରଗତି ପଥେ ଯୁବା ମାଲକାନଗିରି ଆଜି ତାହା ଲଞ୍ଚିଂ ହେଲା। ଆଗାମୀ ଦିନରେ ସେମାନେ ସ୍ପୋର୍ଟସ ଇକ୍ୟୁପମେଣ୍ଟ, ଜିମ୍ର ଇକ୍ୟୁପମେଣ୍ଟ, ସେଠି ନ୍ୟୁଜ ପେପର ଏବଂ ସଂସ୍କୃତି କ୍ଷେତ୍ରରେ ତାଙ୍କର ପାରଦର୍ଶିତା ହେବ, ଯାହାକି ନ୍ୟୁ ଏଜୁକେସନ ପଲିସି ଭିତରେ ଆଉ ଏକ ପାଦ ମାଲକାନଗିରି ଆଗକୁ ଆଗକୁ ବଢି ଚାଲିଛି।
0: ମାଲକାନଗିରି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବନିଯୁକ୍ତ ଅଧ୍ୟକ୍ଷ ଗଙ୍ଗାଧର ସୋଡ଼ି ଓ ଉପାଧ୍ୟକ୍ଷା ସାବିତ୍ରୀ ପଡ଼ିଆମୀ ଦାୟିତ୍ୱ ଗ୍ରହଣ କରିଛନ୍ତି। DNK ସ୍ଥିତ ରାମ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଉଭୟ ଏକ ଶୋଭାଯାତ୍ରାରେ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ହଳଧର ଶବର ସେମାନଙ୍କୁ ସ୍ୱାଗତ କରିଥିଲେ। ଦାୟିତ୍ୱ ଗ୍ରହଣ ପରେ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି ଉଭୟ ପ୍ରକାଶ କରିଥିଲେ। ଏହି ଅବସରରେ ବିଧାୟକ ନରସିଂହ ମାଡକାମୀ ଓ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡ଼ିଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ। ମାଲକାନଗିରି କଲ୍ୟାଣ ମଣ୍ଡପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ 17 ସାମୂହିକ ବିବାହ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ ସିର୍କେ, ବିଧାୟକ ନରସିଂହ ମାଡକାମୀ ଓ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ୍ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଯୋଜନା ଅଧୀନରେ ପ୍ରତ୍ୟେକ କନ୍ୟାଙ୍କୁ 45,000 ଚେକ୍, ବିବାହ ପଞ୍ଜୀକରଣ ପ୍ରମାଣପତ୍ର ଏବଂ ଏକ ଫଳନ୍ତି ବୃକ୍ଷ ପ୍ରଦାନ କରାଯାଇଥିଲା। ଗରିବ ପରିବାରଙ୍କୁ ସାମାଜିକ ଓ ଆଇନଗତ ସୁରକ୍ଷା ଦେବା ଏହି ଯୋଜନାର ମୂଳ ଲକ୍ଷ୍ୟ ବୋଲି ଅତିଥିମାନେ କହିଥିଲେ। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ ହୋଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ ସିର୍କେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳର ଅର୍ଥନୀତିରେ ପ୍ରାଣୀ ସମ୍ପଦର ଗୁରୁତ୍ୱ ବିଷୟରେ କହିଥିଲେ। ପଶୁପାଳନ କ୍ଷେତ୍ରରେ ଆଧୁନିକ ବୈଷୟିକ ଜ୍ଞାନର ବ୍ୟବହାର ପାଇଁ ସେ ପରାମର୍ଶ ଦେଇଥିଲେ। ଶେଷରେ ଉଲ୍ଲେଖନୀୟ ସେବା ପାଇଁ କିଛି ସଫଳ ଚାଷୀ ଓ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା। ଜିଲ୍ଲା ସଂସ୍କୃତି ଭବନରେ ଜିଲ୍ଲା ପ୍ରଶାସନ ଓ ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଛି। ଶ୍ରମିକମାନେ ସମାଜର ପ୍ରକୃତ ବିନ୍ଧାଣି ଓ ସେମାନଙ୍କ କଲ୍ୟାଣ ସୁନିଶ୍ଚିତ କରିବା ପ୍ରଶାସନର ପ୍ରାଥମିକତା ବୋଲି ଜିଲ୍ଲାପାଳ କହିଥିଲେ। ଏହି ଅବସରରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅଧୀନରେ 323 ହିତାଧିକାରୀଙ୍କୁ 1,63,00,000 ଅଧିକ ସହାୟତା ରାଶି ବଣ୍ଟନ କରାଯାଇଥିଲା। ମାଲକାନଗିରି ସ୍ପୋର୍ଟସ କମ୍ପ୍ଲେକ୍ସରେ ଆୟୋଜିତ CM ଟ୍ରଫି, ଆନ୍ତଃ ଜିଲ୍ଲା ଫୁଟବଲ, କବାଡ଼ି, ଭଲିବଲ ଓ ଖୋଖୋ ଚାମ୍ପିୟନସିପ୍ର ଉଦ୍ଯାପନୀ ଉତ୍ସବରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ଯୋଗଦେଇ କ୍ରୀଡ଼ା ଯୁବପିଢ଼ିକୁ ଏକତା ଓ ଶୃଙ୍ଖଳାର ବାର୍ତ୍ତା ଦେଇଥାଏ ବୋଲି କହିଥିଲେ। ପ୍ରତିଯୋଗିତାରେ ଜିଲ୍ଲାର 7 ବ୍ଲକରୁ 900 ଅଧିକ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ।
2: ସମରାତି 17:30। ଶ୍ରୋତାବନ୍ଧୁ, ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ

0: କାର୍ଯ୍ୟକ୍ରମ ଚାଷବାସ। ତେବେ ତା ପୂର୍ବରୁ ଏହି ସୂଚନା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଏଇଟା କେନ୍ତା କରି ନିରାକରଣ କରାଯାଇ ପାର୍ବା, ଦମନ କରାଯାଇ ପାର୍ବା, ସେ ବିଷୟରେ କହୁନ ଆଜ୍ଞା।
1: ମଣିଷକେ ଯେନ୍ତା ରୋଗ ହେସି, ଧାନ ଫସଲ କେନ୍ତା ରୋଗ ପୋକ ଲାଗ୍ସି, ମେନ୍ ହେଲା ଗୋଟେ କାଣ୍ଡବିନ୍ଧା ପୋକ। ଯଦି କାଣ୍ଡବିନ୍ଧା ପୋକ ଲାଗିଗଲା ଆଜ୍ଞା, ଆମେ କାଣା କର୍ମା ନା କ୍ଲୋରୋଫାଇରିଫସ୍ 400 ml ଗୋଟେ ଏକର୍କେ ଲାଗ୍ବା, ସେଟା 200 ଲିଟର ପାଣିରେ ମିଶେଇକରି ସେଟା ବୁନ୍ବେ, ମାପ ଯୁଗ ଠିକ୍ କର୍ବାକେ ପଡ଼୍ବା
0: ଆଜ୍ଞା।
1: ଏକରେ ପାଣି, ଦୁଇରେ କ୍ଲୋରୋଫାଇରିଫସ୍ ଯେନ୍ ଔଷଧ ବିଛ୍ମା
0: ଆଜ୍ଞା,
1: ସେଟା ଠିକ୍ ସମୟରେ ଆମେ ଯଦି ଦେଇପାରିଲେ କାଣ୍ଡବିନ୍ଧା ପୋକଟା କମିଯିବା। ଆର୍ ଗୋଟେ ପତ୍ରମୋଡ଼ା ପୋକ ଲାଗ୍ବା ଆଜ୍ଞା, ପତ୍ରମୋଡ଼ା ପୋକ ଲାଗିଲେ କାଣା ହେବା, ତାକେ ଟ୍ରାଜୋଫସ୍ ବୋଲି ଗୋଟେ ଔଷଧ ମିଳୁଛେ, ସେ ଟ୍ରାଜୋଫସ୍ 400 ml ଦେଲେ ଆପଣଙ୍କର ଏକର ପିଛା ସେଟା 200 ml ପାଣିରେ ଆମେ ମିଶେଇକରି ସ୍ପ୍ରେୟର୍ରେ ସ୍ପ୍ରେ କଲେ ଆମେ ପୋକ ଦାଉରୁ ରକ୍ଷା କରିପାର୍ମା। ତାପରେ ପତ୍ରପୋଡ଼ା ଗୋଟେ ରୋଗ ଲାଗ୍ସି, ପତ୍ରପୋଡ଼ା ରୋଗ ଯଦି ଲାଗ୍ଲା ବୋଲେ 10 ଲିଟର ପାଣିରେ 1 ଗ୍ରାମ ଷ୍ଟ୍ରେପ୍ଟୋସାଇକ୍ଲିନ୍ ସହିତ 45 ଗ୍ରାମ କପର୍ ଅକ୍ସାଇଡ଼୍ ମିଶେଇକରି ସ୍ପ୍ରେ କଲେ ସେଟା ଆମର ଦମନ ହେଇପାର୍ବା
0: ଆଜ୍ଞା।
1: ଆଉ ରୋଗ ପୋକ ଗୋଟେ ମେନ୍ ଫ୍ୟାକ୍ଟର, ମେନ୍ ଜିନିଷଟା ଯେନ୍ଟାକି ଆମେ ଯଦି ଦମନ କରିଦେଇପାରିଲା ଆମର ଅମଳ ଠିକ୍ ହିସାବରେ ଆମେ ପାଇପାର୍ମା।
0: ତ ଇନେ ଆମର ଚାଷୀ ଭାଇମାନେ ଗୋଟେ କଥା ଜାଣିବା ଲାଗି ଚାହୁଁଛନ୍, ଯେତେବେଳେ ସେମାନେ କୀଟନାଶକ ପ୍ରୟୋଗ କରୁଛନ୍ ଆଜ୍ଞା, ସେତେବେଳେ ସେମାନେ କାଁ କାଁ ବିଷୟ ପ୍ରତି ବିଶେଷ କରି ଧ୍ୟାନ ଦେବାର କଥା ଆଜ୍ଞା?
1: ଧାନ ଫୁଲ ଉଡ଼େଇବା ଅବସ୍ଥାରେ ଆମେ ଉପରବେଳା ବା ସନ୍ଧ୍ୟା ସମୟରେ କୀଟନାଶକ ଔଷଧ ଆମେ ପ୍ରୟୋଗ କରିବା କଥା
0: ଆଜ୍ଞା।
1: ଆଚ୍ଛା, ମାଟିଆ ଗୁଣ୍ଡି ଓ ଧଳା ପିଠିଆ ମାଟିଆ ଗୁଣ୍ଡି ପୋକ ଦମନ ପାଇଁ ଧାନ ଗଛ ମୂଳରେ ଏକଦମ ତଲେ
0: ଆଜ୍ଞା,
1: ସେ ଜାଗାରେ ଆମେ ପେଷ୍ଟିସାଇଡ୍ସ ପକାଇବା କଥା
0: ଆଜ୍ଞା।
1: ଦାନାଦାର ଔଷଧ ପକାଇବା ସମୟରେ ବିଲରେ, ସେଟାକେ ଆମେ ପକାଇବା ସମୟରେ ମାଟିରେ ବା ଆମର ବିଲରେ 7.5 cm ପାଣିରୁ ଅଧିକା ନେଇଥିବାର କଥା। ଆଉ ବର୍ଷା ଯଦି ହେଇଗଲା, ଆମେ ଉଷ ଛିଟିଛୁ ବର୍ଷା ହେଇଗଲା
0: ଆଜ୍ଞା,
1: ବର୍ଷା ହେଇଗଲା ବେଲେ 3 ଘଣ୍ଟା ପର୍ଯ୍ୟନ୍ତ ତାର ରିଆକ୍ସନ୍ ରହିବା, 3 ଘଣ୍ଟା ଭିତରେ ଯଦି ହେଇଛେ ବୋଲେ ପୁଣି ଆର୍ଥରେ ସ୍ପ୍ରେ କରିବାକୁ ପଡ଼ିବ, ନହେଲେ ଗଛ କାମ ନେଇ ଦିଏ। ତେଣୁକରି ଚାଷୀ ଭାଇମାନେ ଆମର ଠିକ୍ ସମୟରେ ତଳି ରୋଇବାଟା, ଠିକ୍ ସମୟରେ ଆମେ ପେଷ୍ଟିସାଇଡ୍ସ କିମ୍ବା ଆମର କୀଟନାଶକ ଔଷଧ ପକାଇବାଟା, ଆଉ ଠିକ୍ ସମୟରେ ପାଣି ନିୟନ୍ତ୍ରଣ କରିବାଟା ଯଦି ଆମେ କରିପାର୍ମା ବୋଲେ ଆମେ ଅଧିକା ଅମଳ ଆମେ ପାଇପାର୍ମା। ଏବେ ବର୍ତ୍ତମାନ 120 ଦିନିଆ ଧାନ, ଯେନ୍ ଯେନ୍ ମାନଙ୍କର ଗଣ୍ଠି ଛାଡ଼ିବାର ଅବସ୍ଥା ବି ଅଛି, କାର କାର ଧାନ ମାନେ ବାହାରି ଯିବାର ଅବସ୍ଥାରେ ବି ଅଛି, ତେଣୁ ଜଳ ନିୟନ୍ତ୍ରଣ କରିବେ, ଆଉ ପେଷ୍ଟିସାଇଡ୍ ଯେନ୍ଟା କୀଟନାଶକ ଯେନ୍ଟା ଦରକାର ସେଟା ଆମର କୃଷି କର୍ମଚାରୀମାନେ ବି ଆମର ଭିଲେଜ୍ରେ ରହୁଛନ୍, ତାଙ୍କେ ପଚାରି ଦେଲେ କେତେ ଲିଟରରେ କେତେ ଆମର ଔଷଧ ପକାବା ସେ ଅନୁସାରେ କରାହେବା।
0: ତ ଆଜ୍ଞା ଗୋଟେ କଥା କହନ୍, ଆପଣ ଯେନ୍ କହିଲେ ଆମେ ଯେନ୍ କୀଟନାଶକ ପ୍ରୟୋଗ କର୍ମା ଏଇଟା ସଞ୍ଜ ବେଲେ କରବା କଥା ବୋଲିକିରି, ତ ଏଇଟା କାଁ କରି ଆଜ୍ଞା? ଏଇଟା
1: ଦିନ ବେଲେ କଲେ ବେଶୀ ତାର ଉତ୍ତାପ ରହିଥିବା, ତେଣୁକରି ଆମେ ତାକେ ସଞ୍ଜ ବେଲେ କଲେ ତାର ମାନେ ଆର କୌଣସି ତାର ପଲିନେସନ, ତାର ଯେନ୍ ଧାନ ଯେନ୍ ଉତ୍ପାଦନ ହେବାଟା
0: ଆଜ୍ଞା
1: ସେଟା କମିଯିବା।
0: ତ ଆଜ୍ଞା ଏଇଟା ତ ବହୁତ ସୁନ୍ଦର କରି ଆପଣ ବୁଝେଇଦେଲେ। ତ ଇନେ ଗୋଟେ କଥା କହନ୍ ଆଜ୍ଞା, ଆମର ଧାନ ଚାଷ ନେ ତ ଆମର ଘାସ ଗୋଟେ ମୁଖ୍ୟ ଶତ୍ରୁ ଆଜ୍ଞା
1: ଆଜ୍ଞା ଆଜ୍ଞା,
0: ଇଟାକେ ଯଦି ଆମେ ଦମନ ନେଇ କରବା ବେଲେ ଚାଷବାସ ଠିକ ହିସାବରେ ନେଇ ହେଇପାରେ
1: ଆଜ୍ଞା?
0: ତ ଆମେ ଇ ଯେନ୍ ଧାନ ଫସଲ ତି ଆଜ୍ଞା, କେନ୍ତା କରି ଘାସ କେ ଆମେ ଦମନ କଲେ ଆମର ଚାଷବାସ ଠିକ ହିସାବରେ ହେଇପାରବା
1: ଆଜ୍ଞା,
0: ସେ ବିଷୟରେ କହନ ଆଜ୍ଞା।
1: ଧାନ ରୁଆ ହେବାର 3 ସପ୍ତାହ ବୋଲେ 21 ଦିନ ଭିତରେ ଘାସ ବାଛି ଦେବେ
0: ଆଜ୍ଞା।
1: ଘାସ ବାଛି ଦେଲେ ଆମର ତାମାନେ ଅନାବନା ଘାସ ଯଦି ବାଛି ଦେମା
0: ଆଜ୍ଞା,
1: ଆମେ ସେନୁ ଆମେ ଭଲ ଅମଳ ପାଇପାର୍ମା
0: ଆଜ୍ଞା।
1: ଆଉ ଧାନ ବୁଣା କରିଥିବା ଧାନ ଗଛରେ 2-3 ସପ୍ତାହ ହେଇଗଲେ ଘାସ ପୁଣି ବାଛି ଦିଅନ୍ତୁ। ତାପରେ ଏଥିର ପାଇଁ କାଣା କରବେ, ୱିଡର ବ୍ୟବହାର କରବାର କଥା
0: ଆଜ୍ଞା।
1: ୱିଡର ବ୍ୟବହାର କଲେ ଆମର ଖର୍ଚ୍ଚ ବି କମ ହେଇଯିବା
0: ଆଜ୍ଞା।
1: ତ ହେଥିର୍ଲାଗି ତଳିକେ ଧାଡ଼ି ଧାଡ଼ି କରି ରୁଇସୁ, ଧାଡ଼ି ଧାଡ଼ିକି ରୁଇବାର ଦ୍ୱାରା ଆମର ୱିଡର ବ୍ୟବହାର କଲେ ଏକଦମ କମ ଖର୍ଚ୍ଚ ହେବା
0: ଆଜ୍ଞା।
1: ଦ୍ୱିତୀୟ ଥର ଘାସ ପୋଛା କାମ ବୁଣିବା ବା ରୋଇବାର 5 ସପ୍ତାହ ପରେ କରନ୍ତୁ
0: ଆଜ୍ଞା,
1: ହେଲା
0: ଆଜ୍ଞା।
1: ଆଉ ମୂଲିଆ ମଜୁରିଆ ଭାବେ ଅଭାବ ହେଲେ ଉପଯୁକ୍ତ ଘାସମରା ପ୍ରୟୋଗ କରି ଘାସକୁ ଦମନ କରିବେ।
0: ଆପଣ ଗୋଟେ ଯେନ୍ କଥା ଗୋଟେ କହିଲେ 5 ସପ୍ତାହ ପରେ ଯେନ୍ କରବା କଥା
1: ଆଜ୍ଞା ଆଜ୍ଞା,
0: ଏଇଟା ଗୋଟେ କାଣା ତାର ହିସାବ କିତାବ
1: ଅଛି? ହଁ ହଁ, ଆମର ବୁଟାକ୍ଲୋର ବୋଲି ଗୋଟେ ଔଷଧ ଅଛେ, ପ୍ରିଟିଲାକ୍ଲୋର ଅଛେ ଔଷଧ, ତାକେ ଆମେ ପକେଇ ପାର୍ମା। ଆଉ ପ୍ରୋଫେନୋଫକ୍ସ ଅଛେ, ଆଉ କ୍ଲୋରିମୁରନ୍ ଇଥାମିଲ୍, ଏନ୍ତା କରି ଯେନ୍ ଅଛେ ଔଷଧଟା ସେଟା ଆମେ ପକେଇ ପାର୍ମା। ବୁଟାକ୍ଲୋର ଆମର ପ୍ରାୟ ମିଳୁଛେ ଘାସ ଦମନ ପାଇଁ, ତ ଆମେ ପ୍ରିଟିଲାକ୍ଲୋର ବି ପକେଇ ପାର୍ମା ଗଜା ହେବା ପୂର୍ବରୁ କିମ୍ବା ରୋଇବାର 3-5 ଦିନ ଭିତରେ।
0: ତ ଆଜ୍ଞା ଏଇଟା ଯେନ୍ କହିଲେ ଆପଣ ଔଷଧ କଥା
1: ଆଜ୍ଞା,
0: ଯେ ଏଇଟାକେ ଆମେ ହେକ୍ଟର ପ୍ରତି ଆମେ କେତେ ଔଷଧ ପ୍ରୟୋଗ କଲେ ତାର ସୁଫଳ ପାଇପାର୍ମା ଆଜ୍ଞା?
1: ହେକ୍ଟର ପ୍ରତି ଆମର 2.5 ଲିଟର ଆଜ୍ଞା ବୁଟାକ୍ଲୋର ଆମେ ପ୍ରୟୋଗ କରିପାର୍ମା ହେକ୍ଟର ପ୍ରତି
0: ଆଜ୍ଞା।
1: ଆଉ ପ୍ରିଟିଲାକ୍ଲୋର ହେଲା 1.5 ଦେଢ଼ ଲିଟର ପାଣି, ଦେଢ଼ ଲିଟର ଔଷଧଟା ଦରକାର କରବା
0: ଆଜ୍ଞା।
1: ତ ତେଣୁକରି ଆମେ ଧାଡ଼ି ରୁଆ ଯଦି କରିମା
0: ଆଜ୍ଞା,
1: ଆମର ୱିଡର ଯଦି ବ୍ୟବହାର କରିଦେମା ବୋଲେ ଆମର ଘାସଟା ଦମନ ହେଇଯିବା
0: ଆଜ୍ଞା।
1: ଆଉ ଘାସ ଯଦି ଦମନ ହେଲା ଆଉ ଠିକ୍ ସମୟରେ ଆମେ ପୋକ ରୋଗ ନିୟନ୍ତ୍ରଣ କରିଲୁ
0: ଆଜ୍ଞା,
1: ଠିକ୍ ସମୟରେ ଆମର 120 ଦିନିଆ ଧାନ ଯେନ୍ଟା ଆମେ କରୁଛୁ
0: ଆଜ୍ଞା,
1: ଏଇନେ ଆମେ ଆରାମସେ ଧାନଟା ଭଲ ଅମଳ ପାଇପାର୍ମା। ଆଉ ଗୋଟେ କଥା ହେଲା ଆଜ୍ଞା, ଯେତିକି ବେଲ୍କେ ଧାନ ଆମେ ଅମଳ କର୍ମା 80-85% ଶସ୍ୟ ନଡ଼ା ରଙ୍ଗର ହୋଇଗଲେ ତାକୁ ଧାନ କାଟିବା
0: ଆଜ୍ଞା।
1: ଆଉ ଧାନ କାଟିବା ଆଗରୁ ପାଣି ଆମେ ଜମିରୁ

0: ମାଟି ଦେବାକେ ପଡ଼୍ବା।
1: ଆଜ୍ଞା।
0: ତାପରେ ଧାନର ଶତକଡ଼ା 20-25% ଜଳୀୟ ଅଂଶ ଥିବା ଅବସ୍ଥାରେ କାଟନ୍ତୁ।
1: ଆଜ୍ଞା।
0: କଟାଯାଇଥିବା ଧାନକୁ ଗଦା କରି ରଖନ୍ତୁ ନାହିଁ।
1: ଆଜ୍ଞା।
0: ହେଲା। ତାପରେ ଧାନ କାଟିବାର 24 ଘଣ୍ଟା ମଧ୍ୟରେ ଧାନ ଅମଳ ଯନ୍ତ୍ରରେ ଅମଳ କରନ୍ତୁ।
1: ଆଜ୍ଞା।
0: ଅମଳ ହୋଇଥିବା ଧାନ ମାଟି ସ୍ପର୍ଶରେ ନ ଆସିବା ପାଇଁ ଦରି, ପ୍ଲାଷ୍ଟିକ କିମ୍ବା ତାର୍ପୁଲିନ୍ ବ୍ୟବହାର କରନ୍ତୁ। ପ୍ଲାଷ୍ଟିକ ଦରି ବା ତାର୍ପୁଲିନ୍ ଉପରେ 8 ସେଣ୍ଟିମିଟର ଉଚ୍ଚତାର ଧାନ ଶୁଖାନ୍ତୁ।
1: ଆଜ୍ଞା।
0: ପ୍ରତି 30 ମିନିଟରେ ଏହାକୁ ଘାଣ୍ଟି ଦିଅନ୍ତୁ।
1: ଆଜ୍ଞା।
0: ଘାଣ୍ଟି ଘଣ୍ଟା ଦେଲେ ଖେଳେ ଦେଲେ ସେଇଟା ଭଲ ରହିବ।
1: ଆଜ୍ଞା।
0: ଶସ୍ୟ ଫାଟି ନଯିବା ପାଇଁ ବାହ୍ୟ ଉତ୍ତାପ 50°C ଅଧିକ ହେଲେ ଘୋଡ଼ାଇ ଦିଅନ୍ତୁ।
1: ଆଜ୍ଞା।
0: ଶସ୍ୟର ଜଳୀୟ ଅଂଶ ଯଥେଷ୍ଟ କମିଯିବା ପରେ ଛାଇ ସ୍ଥାନରେ ତାକୁ ଶୁଖାନ୍ତୁ।
1: ଆଜ୍ଞା।
0: ଖାଦ୍ୟ ଉଦ୍ଦେଶ୍ୟରେ ରଖାଯାଇଥିବା ଧାନର ଜଳୀୟ ଅଂଶ ଶତକଡ଼ା 14% କମ୍ ଓ ବିହନ ଉଦ୍ଦେଶ୍ୟରେ ରଖାଯାଇଥିବା ଧାନର ଜଳୀୟ ଅଂଶ ଶତକଡ଼ା 12% ରହିବାର କଥା।
1: ଆଜ୍ଞା।
0: ଆମର ଯେନ୍ ବିହନ ପାଇଁ ଯେନ୍ଟା ରଖୁଛୁ ସେଇଟା 12% ଜଳୀୟ ଅଂଶ ରହିବାର କଥା।
1: ଆଜ୍ଞା।
0: ଆଉ ଶୁଖା ଓ ପରିଷ୍କାର ସ୍ଥାନରେ ଧାନକୁ ସାଇତି ରଖନ୍ତୁ।
1: ଆଜ୍ଞା।
0: ଏହାଦ୍ୱାରା କ'ଣ ହେବ, ଏକ ବାୟୁରୁଦ୍ଧ ନିବୁଜ ସ୍ଥାନରେ ସାଇତି ରଖିବା ସବୁଠାରୁ ଭଲ।
1: ତ ଯାହା ହଉ ଯାହା କଲେ ଆଜ୍ଞା, ଆପଣ ଆମର ବୈଠକକେ ଆସିଲେ, ଆରି ଡାଲୁଆ ଧାନ କେନ୍ତା କରି ଆମେ ପରବର୍ତ୍ତୀ ଯତ୍ନ କରିପାର୍ମା, ଆଉ କେନ୍ତା କରି ଧାନକେ ଆମେ କାଟି କରି ଠିକ୍ ହିସାବରେ ଅମଲ କରିପାର୍ମା,
0: ଆଜ୍ଞା ଆଜ୍ଞା,
1: ସେ ବିଷୟରେ କହିଲେ।
0: ଆଜ୍ଞା।
1: ସେଥିଲାଗି ଆମର ଚାଷୀ ଭାଇମାନଙ୍କ ତରଫରୁ, ଆକାଶବାଣୀ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ଆର୍ ଜୁହାର ଆଜ୍ଞା।
0: ଜୁହାର ଆଜ୍ଞା। ଜୁହାର।
2: ଶୁଣିଲୁ ଦାଦା?
3: ହଇ ଦେଖ ରେ ବାବୁ, ଇ ବୈଠକ କେ କାଥିର ଲାଗି ଆସୁ? କ
2: ଜ୍ଞାନ କୌଶଳର କଥା।
3: ହଇ ମନୋରଞ୍ଜନ ପୁଣି ହେସି ହେ ଦାଦା ଭାଇ, ଦୁଇ ଲୋକ ପୁଣି ଦୁଃଖ ସୁଖ ହେସୁ।
2: ହଇ
3: ତେନକେ ସବକର ଉପରେ ରହିଲା ଆମର କୃଷି ବିଶେଷଜ୍ଞ ଆଜ୍ଞାର କଥା।
2: ହଇ
3: ଯେନ୍ଟା କି ଆଜ୍ଞା ତ ଆଲୋଚନା କଲେ, ଆମେ ପୁଣି ଶୁଣିଲୁ ତାକେ କାମରେ କେନ୍ତା ଲଗାମା ତାର ବିଚାର କରବାକେ ପଡ଼ବା।
2: ପଡ଼ବା, ଏଇଟା ତ ଠିକ କଥା ଦାଦା।
3: ହଇ
2: ହେ ହେନ୍ତା କାମେ ଲଗେଇ କରି ଆମର ଦଦା ଗୁଟେ ବନେ ଚାଷ କାମ କରୁଛନ୍।
3: ହଇ ଯେ ଶୁଣତୁ,
2: ହଁ
3: ଇ ଦଦାର କଥା ତ ଶୁଣମା,
2: ହଁ
3: ଯେ ବିଶେଷଜ୍ଞ ଆଜ୍ଞା କେ ଧନ୍ୟବାଦ ଗୁଟେ ଦିକରି ବଟେଇ ଦଉ ନା କେ ବୋଲୁଛେ।
2: ହଇ ହଇ ହଇ, ଆମର ଦଦା ତ ଧନ୍ୟବାଦ ଦେଇଛନ୍ ନା ବୋଲୁ, ଆମର ତରଫରୁ ବୈଠକ ତରଫରୁ ଗୁଟେ ଧନ୍ୟବାଦ ଗୁଟେ ଆଜ୍ଞା କେ ଦଉ।
3: ଆରୁ
2: ଆମର ଚାଷୀ ଦଦାର କଥା ଟିକେ ଶୁଣୁ
3: ଶୁଣୁ ଶୁଣୁ। ହଇ
4: ହେନ୍ତା ତ ଭିନ୍ ଭିନ୍ ସମିଆନେ ଆମେ ଭିନ୍ ଭିନ୍ ଚାଷୀ ଦଦାର ସାଙ୍ଗେ କଥାବାର୍ତ୍ତା ହଉଥିସୁଁ। ଆଇଜ୍ ଫୁନି ହେନ୍ତା ଆମର ସଙ୍ଗେ ଗୋଟେ ଚାଷୀ ଦଦା ଅଛନ୍, ତାଙ୍କରନୁ ଜାନ୍ମା ତାଙ୍କର ହାଲଚାଲ, ତାଙ୍କର ଚାଷର କଥା। ତ ଦଦା ପହେଲା ଜୁହାର।
5: ଜୁହାର
4: ଦଦା, ପହେଲା ଆମକେ ଆପଣଙ୍କର ପରିଚୟ ଟିକେ ଦେବେ।
5: ମୋର ନାଁ ଦଶରଥ ସା, ବଳରାମପୁର ପଞ୍ଚାୟତ ଗୁଡ଼ିରେ ପଦର।
4: ତ ଦଦା ଆପଣ ଏଠାନେ କେତେ ବରଷ ହେଲାନା ଚାଷ କାମ କରୁଛନ୍?
5: ମୋତେ ଏଇ ହେଇଗଲା ନା 20-22 ବର୍ଷ କ'ଣ ହେଇଗଲା ନା ଚାଷ କାମ କରିକରି।
4: ତ ଆପଣ ତ ଏତେ ବରଷ ହେଲାନା ଏଠାନେ ଚାଷ କାମ କରୁଛନ୍, ତ ଆପଣ କାଣା କାଣା ଚାଷ କରସନ୍ ଦଦା?
5: ମୁଇଁ କର୍ଲା କର୍ସି, ଭେଣି କର୍ସି, ପୋଟଲ କର୍ସି, ସାରୁ କର୍ସି, ଫୁଲକୋବି କର୍ସି, ବନ୍ଧାକୋବି କର୍ସି, ଜହ୍ନି କର୍ସି, ସବୁ ଚାଷ କର୍ସି ମୁଁ।
4: ତ ଆପଣ ତ ବିଶେଷ କରି ପନିପରିବା ଜାତୀୟ ସବୁ ଚାଷ କରୁଛନ୍, ଏ ପନିପରିବା ଯେତେ ବି କରୁଛନ୍, ତାର ସାଙ୍ଗେ ସାଙ୍ଗେ ଆମେ ଧାନ କିମ୍ବା ଆର୍ କିଛି ଚାଷ କରୁଛନ୍ କେ?
5: ଧାନ ଧାନ ବି କର୍ସି।
4: ତ ଦାଦା ଧାନରେ ଆପଣ କେନ୍ କିସମର ଧାନ କରୁଛନ୍?
5: ମୁଇଁ ହାଇବ୍ରିଡ୍ ଧାନ ବି କର୍ସି ଆରୁ ଦେଶୀ ଧାନ ବି କର୍ସି।
4: ବହୁତ ବଢ଼ିଆ କଥା ଦାଦା, ଆମେ ଯେନ୍ତା ଦେଖିପାରୁଛୁ ଆପଣ ଧାନ ଚାଷ ବି କରୁଛନ୍, ତାର ସଙ୍ଗେ ସଙ୍ଗେ ପନିପରିବା ଚାଷ ପୁଣି କରୁଛନ୍। ମାତ୍ର ଆମେ ଜାଣିଛୁ ଯେ ଯେନ୍ସି ବି ଚାଷ କାମ କରିବାର ଲାଗି ମାଟି ତାର ଉପଯୋଗ ହେବା ଦରକାର, ତ ଆପଣଙ୍କର ଇଠାନେ କେନ୍ତା ପ୍ରକାରର ମାଟି ଅଛେ ଆର୍ ସେଇଟା ଆପଣଙ୍କର ଚାଷ ଲାଗି ସେଇଟା ଠିକ୍ ଉପଯୋଗ ହେଇପାରୁଛି କି ନାଇଁ?
5: ହଁ, ବାଲିଆ ମାଟି ଟିକେ ଅଛେ, ଚାଷ ଟିକେ ଥିବେ ନା ସକ୍ସେସ୍ ନାଇଁ ହେବାର, ଆଗେ ଭଲ ସକ୍ସେସ୍ ହେଉଥିଲା, ଚାଷ କରିକି ମାଟି ତ ସରୁ ହେଇଗଲା ନା କି ନାଇଁ, ହେଲେ କି ଚାଷ ନାଇଁ ହେବା ଟିକେ।
4: ତ ମାଟିର ଉର୍ବରତା ବଢ଼ାବାର ଲାଗି କି ମାଟିରେ ଆର୍ କିଛି ତାର ଜୈବିକ ସାର ପକେଇକିନା ତାର ଉର୍ବରତା ବଢ଼ା ଯାଇଛି, ତ ହେନ୍ତା ଆପଣ କାଣା କାଣା ପଦକ୍ଷେପ ନେଉଛନ୍?
5: ଆମେ ସେ ଗୋବର ଖତ ଦେସୁଁ ଆରୁ ଛେଳିର ସେ ଲେଣ୍ଡି ଦେସୁଁ, ତାପରେ ଚାଷ ଭଲ ଅଛି, ଆରୁ କେମିକାଲ ମେଡ଼ିସିନ ଦେଲେ ନାଇଁ କାମ ଦେବାର ନା ଏବେ।
4: ନିହାତି ଭାବରେ ଜୈବିକ ସାର ଦେଇକିନା ଆମର ଚାଷ ପୁଣି ବନେ ହେବା, ଆର ଦିହି ଗାଗର ଲାଗି ପୁଣି ସେଇଟା ବନେ ରହିବା। ତ ଦାଦା ଆର ଗୋଟେ ଜିନିଷ ପଚାରିବି, ଯେନ୍ତା ଜାଣିଛୁ ଯେ ଚାଷ କାମ ନେ ପାଇନ ଗୋଟେ ମୁଖିଆ ଭୂମିକା ନେସି, ତ ଆପଣଙ୍କର ଏଠାନେ ଆପଣ କେନ୍ତା ପ୍ରକାର ପାଇନ ଯୋଗାଉଛନ୍, ଆପଣଙ୍କର କ୍ଷେତ୍ରେ କେନ୍ତା କିନା ପାଇନ ତାର ବ୍ୟବସ୍ଥା କରିଛନ୍, ତାର ବାବଦ ନେଇ ଟିକେ କହିବେ?
5: ଆମେ ଆଜ୍ଞା ଏନେ କୁଆଁ ଖୋଲିଛୁ, କୁଆଁ ଖୋଲିକରି ନେଇକି ସେ କୁଆଁ ରେଖା ମଟର ବସେଇ କରି ପାଣି ଏଟା କରୁଛୁ, ଆମେ କେନେ ଡଗବାଲ ନେ କି ଆମର ବୋରୱେଲ ବି ନାଇଁ ନା,
4: ନିଜେ ନିଜର ବ୍ୟବସ୍ଥାରେ ଆପଣ ପାଣିର ବ୍ୟବସ୍ଥା କରିଛନ୍ ଦାଦା? ପାଣି ତ ଆପଣ ବୋରୱେଲରୁ ଆପଣଙ୍କର ମୋଟରରୁ ଆପଣ ପାଉଛନ୍, ମାତ୍ର ତାକେ ଆପଣଙ୍କର ଚାଷ ଜମିରେ କେନ୍ତା କିନା ତାକେ ପହଞ୍ଚାଉଛନ୍, ତାର କାଣା କାଣା ପଦକ୍ଷେପ ନେଇଛନ୍?
5: ତାକେ ଏଇଟା ଆମେ ଆମର ପିଙ୍କଲ ବୁଡ଼ା ସାହାଯ୍ୟରେ ନେକେ ଏଇଟା ପାଣି ନେଇକରି ମୁଁ ସବୁବେଳେ ପାଣି ମଡ଼ା ହେଉଛି ଆଉ।
4: ନିହାତି ଭାବରେ ବହୁତ ବଢ଼ିଆ କଥା କହିଲେ ଦାଦା, ଆପଣ ତ ମାଟିର କଥା କହିଲେ, ପାଣିର କଥା କହିଲେ, ତାର ସଙ୍ଗେ ସଙ୍ଗେ ଦାଦା ମୁଇଁ ଆର ଗୋଟେ କଥା ପଚାରବାର ଲାଗି ଚାହିଁବି, ଯେନ୍ତା ଆଜିକାଲି ଆମେ ଆମର କୃଷି ଶ୍ରମିକମାନେ ଅଭାବ ଦେଖୁଛୁ ସବୁ ଗାଁରେ, ଦାଦା ଆପଣଙ୍କର ଇଠାନେ ପୁଣି ହେନ୍ତା ଶ୍ରମିକର ଅଭାବ ଦେଖାଯାଉଥିବା, ତ ଆପଣ ଆଜିକାଲିର ଯେନ୍ ଆମର ଆଧୁନିକ ମେସିନ୍ ମାନେ ଆସିଗଲା ନା, ତ ସେ ମେସିନ୍ ମାନକେ ନେଇକିନା ଚାଷ କରିବାର ଉପରେ ଆପଣ କାଣା କହିବେ?
5: ମେସିନ୍ ତ ନେଲେ

0: ଆବାର ଆଜ୍ଞା ଆମେ ନିଜେ ଖଟୁଛୁ ଆରୁ ଯାଉ ଗୁଟେ ଖଣ୍ଡେ ଲଗର ଲଗା ଲଗା ହଉଛେ ଆରୁ ମେସିନ୍ ତ ନାଇଁ ଲଗାବା ଖାଲି ଟ୍ରାକ୍ଟର ଉପରେ ଲାଗିଛେ ଖାଲି।
1: ବହୁତ ବଢିଆ କଥା ଦାଦା, ଆପଣ ଟ୍ରାକ୍ଟର ରଖିଛନ୍, ଆପଣଙ୍କର ଚାଷ କାମ ନିଜେ କରୁଛନ୍, ନିଜେ ଅଣ୍ଟା ଭିଡ଼ିକିନା ଆଗ୍କେ ବଢ଼ିଛନ୍। ତ ଦାଦା, ଶେଷ ଭାଗରେ ମୁଇଁ ଆର୍ ଗୁଟେ ଜିନିଷ୍ ପଚାରିବି, ଆଜିକାଲିର ଯେନ୍ ଯୁବପିଢ଼ି ଅଛନ୍, ସେମାନେ କେନ୍ତା ଚାଷ କାମରେ ଆଗ୍କେ ବଢ଼ି ପାରବେ, ଆର୍ ସେମାନେ ଆର୍ କେନ୍ତା କିନା ଆର୍ ଟିକେ ତାଙ୍କର ଇଚ୍ଛା ବଢ଼ବା ଚାଷ କାମରେ, ତାର୍ ବାବଦରେ ଆପଣ କାଣା କହିବେ?
0: ଆମର୍ ଛୁଆ ପିଲା ପିଲାମାନେ ଆଜ୍ଞା ଚାଷ ଏକା କରୁ, ଚାଷ ଆମେ ଚାଷୀ ଲୋକ ତ ଚାଷ ଏକା କର୍ମୁ, ଆର୍ କାଣା କର୍ମୁ, ଆର୍ ଆମର୍ ଛୁଆ ପିଲା ବି ଚାଷୀ ଆଗ୍କେ ଗଲା ସେମାନେ।
1: ନିହାତି ଭାବରେ ଆମେ ଚାଷ କାମ ଆମର ମୂଳ ଭିତ୍ତି ଏ ଚାଷ କାମ, ତ ଆମେ ଚାଷ କାମକେ ଆଗ୍କେ ବଢ଼ାଲେ ଆମେ ନିହାତି ଭାବରେ ଉନ୍ନତି କରିପାରମା। ଦାଦା, ଆମକେ ଆପଣ ଏତେ ସମୟ ଦେଲେ, ବହୁତ ସୁନ୍ଦର ସୁନ୍ଦର କଥା କହିଲେ, ନିହାତି ଭାବରେ ଆମେ ଆଶା କରୁଛୁ ଆପଣଙ୍କର ଚାଷ କାମର ଆର୍ ଉନ୍ନତି ହଉ, ଆପଣଙ୍କର ଉନ୍ନତି ହଉ। ଆପଣ ଆମକେ ସମୟ ଦେଲେ ତାର୍ ଲାଗି ଆମର ଆକାଶବାଣୀ ଭବାନୀପାଟନା ତରଫରୁ ଢେର ସାରା ଧନ୍ୟବାଦ ଆରୁ ଜୁହାର ଦାଦା।
0: ଜୁହାର ଜୁହାର ଦାଦା।
2: ଶୁଣିଲୁ ଦାଦା?
3: ହଏ ଦେଖରେ ବାବୁ, ତୁ ଡାକି ଆଣିଛୁ, ଏତେ ବଢିଆ ସୁନ୍ଦର କଥା ମାନେ ତୁ କହି କୁହା ଦେଲୁ, ଦାଦା ପୁଣି ଉତ୍ତର ଦେଇ ଦୁଆ ଦେଲି।
2: ହଏ
3: ହଁ, ତ ହେଥିର ଲାଗି ତକେ ପୁଣି ଆରୁ ଆମର ଦାଦାକେ ପୁଣି ଧନ୍ୟବାଦ ଗୋଟେ ଦେବି। ହଏ ତ ଜିମା ନା କେ ବୋଲୁଛ?
2: ହଏ ହଏ ହଏ, ଏଦି ସମୟ ହେଲା ନା
3: ଜିମା ନା? ହଁ,
2: ତ ସମୟ ହେଲେ ତ ଏଇ ବୈଠକ ଛାଡ଼ବାକେ ପଡ଼ସି,
3: ପଡ଼ବା।
2: ହଏ, ତ ଆମକେ ଯେତକି ଚାଷୀ ଦାଦା କକା ବୋବା ମା ଭଏନ ଶୁଣୁ ଥିଲେ ସବକେ ଚୈତୁ ଦାଦା
3: ଆର ଲେକରୁ ଦାଦା
4: ଜୁହାର।

ଆଜିର ଚାଷବାସ କାର୍ଯ୍ୟକ୍ରମ ଏଠି ଶେଷ ହେଲା। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ସ, ଏଫ୍ଏମ୍ ମାଧ୍ୟମରେ 100.3 MHz ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ସୂଚନା। ଶ୍ରୋତାବନ୍ଧୁ, ଗ୍ରୀଷ୍ମ କାର୍ଯ୍ୟକ୍ରମ ସାରଣୀରେ କିଛି ନୂତନ କାର୍ଯ୍ୟକ୍ରମ ସ୍ଥାନିତ କରାଯାଇଛି। ସକାଳ 7:45 ଶୁଣିବେ ଗୀତ ଗୀତାଞ୍ଜଳି ଏବଂ ସକାଳ 8:30 ସଙ୍ଗୀତ ଲହରୀ। ମହିଳାମାନଙ୍କ ପାଇଁ ରହିଛି ଶକ୍ତିରୂପା କାର୍ଯ୍ୟକ୍ରମ। ମାସର ଶେଷ ରବିବାର ଅପରାହ୍ନ 5:15 ଶୁଣିବେ ବିକଶିତ କଳାହାଣ୍ଡି କାର୍ଯ୍ୟକ୍ରମ। ମାସର ପ୍ରଥମ ମଙ୍ଗଳବାର ଦିନ 1:20 ଶକ୍ତିରୂପାରେ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଡକ୍ଟର। ମାସର ଦ୍ୱିତୀୟ ବୁଧବାର ଏବଂ ଚତୁର୍ଥ ଶୁକ୍ରବାର ଚାଷବାସ କାର୍ଯ୍ୟକ୍ରମରେ ଫୋନ୍ ଇନ୍ କାର୍ଯ୍ୟକ୍ରମ। ରବିବାର ସକାଳ 8:30 ରହିଛି ପୁରୁଣା ଗୀତକୁ ନେଇ ସ୍ମୃତିସାଗର କାର୍ଯ୍ୟକ୍ରମ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ହାଲୁକା ଫିକା ଢିଲା ସୂତା ଲୁଗା ବ୍ୟବହାର କରନ୍ତୁ। ଘରେ ପରଦା ଟାଣନ୍ତୁ। ରାତିରେ ଝରକା ଖୋଲା ରଖନ୍ତୁ। ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ। ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ। ORS ପାଉଡର କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି, ଘୋଳ ଦହି, ତୋରାଣି, ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ମୋଟେ ଖାଆନ୍ତୁ ନାହିଁ। ଚା, କଫି, ମାଦକ ଦ୍ରବ୍ୟ ଓ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ, ସାଥିରେ କଳା ଚଷମା, ଜୋତା, ଚପଲ ଓ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସଙ୍ଗରେ ପାଣି ବୋତଲ ନେବାକୁ ମୋଟେ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12:00 to 3:00 ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହ ଓଦା ଗାମୁଛାରେ ମୁଣ୍ଡ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁ ପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଓ ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଶ୍ରୋତାବନ୍ଧୁ, ପ୍ରଚାର କରୁଛୁ ଆପଣଙ୍କ ଚିଠି ଓ ଆମରି ଉତ୍ତରକୁ ନେଇ କାର୍ଯ୍ୟକ୍ରମ ଚିଠି ପାଇଛୁ। ଆଜିର ଉପସ୍ଥାପନାରେ ସଚ୍ଚିଦାନନ୍ଦ ମଲ୍ଲିକ ଓ ଆଶ୍ୱାସନ ପଟ୍ଟନାୟକ।

0: ଜଣାଇଦେବେ ବୋଲି ସେମାନେ ଲେଖିଛନ୍ତି।
1: ନିଶ୍ଚିତ ଭାବରେ ସେଦିନ ଆମର ନିମନ୍ତ୍ରିତ ଅତିଥି ଗାୟିକା ସୌମ୍ୟା ସୁରଚିତା ମହାଶୟ ଆସିଥିଲେ ଏବଂ ତାଙ୍କର ସଙ୍ଗୀତ ସାଧନା କଥା କିଛି ସଙ୍ଗୀତ ମଧ୍ୟ ପରିବେଷଣ କଲେ ଏବଂ ଶକ୍ତିରୂପା କାର୍ଯ୍ୟକ୍ରମରେ ମହିଳାମାନଙ୍କୁ କେମିତି ସଙ୍ଗୀତ ସାହାଯ୍ୟ କରେ, ସଙ୍ଗୀତକୁ ନେଇ କେମିତି ଜୀବନଟିଏ ଜିଇଁ ହେବ ସେହିସବୁ କଥା କହିଲେ। ସୁନ୍ଦର ଭାବରେ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିବା ଦୀପ୍ତି ଅପାଙ୍କୁ ଆପଣଙ୍କର ଅଶେଷ ଧନ୍ୟବାଦ ଆମେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଇ ଦେଉଛୁ ଏବଂ ନିମନ୍ତ୍ରିତ ଅତିଥି ମହାଶୟ ଆପଣଙ୍କର ଅଶେଷ ଧନ୍ୟବାଦ ଆଜି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜଣାଇ ଦେଉଛୁ। ଆପଣଙ୍କୁ ବି ଧନ୍ୟବାଦ ଏଭଳିଆ ସୁଚିନ୍ତିତ ଏବଂ ସୁନ୍ଦର ମତାମତ ପଠାଇଥିବାରୁ। ଦେଖିବା ପରବର୍ତ୍ତୀ ଚିଠି।
0: ଏହି ଚିଠିଟି ଲେଖିଛନ୍ତି ଗୌରହରି ମହାନ୍ତି ବଲାଙ୍ଗୀରରୁ। ସେ ଲେଖିଛନ୍ତି, ଆମ ବଲାଙ୍ଗୀର କେନ୍ଦ୍ରର ମୁଁ ସବୁ କାର୍ଯ୍ୟକ୍ରମ ଶୁଣୁଛି ଏବଂ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରର ମଧ୍ୟ କାର୍ଯ୍ୟକ୍ରମଗୁଡ଼ିକ ବହୁତ ଭଲ ଲାଗୁଛି। ସୂଚନାମାନ ଯେଉଁ ପ୍ରସାର କରୁଛନ୍ତି ତାହା ମାଧ୍ୟମରେ ବହୁତ କିଛି ଜାଣିପାରୁଛୁ। ତେବେ ଏମିତି ହିଁ ନୂଆ ନୂଆ ସୂଚନା ଭିତ୍ତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ପ୍ରଚାର କଲେ ଆମେ ଶ୍ରୋତା ବହୁ ଉପକୃତ ହେବୁ। ପୁଣି ସେ ଲେଖିଛନ୍ତି, ଆକାଶବାଣୀ ଭବାନୀପାଟଣା କେନ୍ଦ୍ରର କେତେ କାର୍ଯ୍ୟକ୍ରମ ସାରଣୀ ପରିବର୍ତ୍ତନ ହୋଇଛି, ବେଳେବେଳେ ଜାଣି ହେଉନାହିଁ, ସେହି ବିଷୟରେ ଟିକେ ଭଲ ସ୍ପଷ୍ଟ କରି ବୁଝାଇଦେବେ।
1: ଶ୍ରୋତବନ୍ଧୁ ଆପଣଙ୍କୁ ଧନ୍ୟବାଦ, ଆପଣ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ଶୁଣୁଛନ୍ତି ଏବଂ ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ମଧ୍ୟ ଶୁଣୁଛନ୍ତି। ଦୁଇ କେନ୍ଦ୍ରର କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗୁଛି ଜାଣି ଆମକୁ ଖୁସି ଲାଗୁଛି। ଆପଣ ଯେଉଁ କଥାଟି ଲେଖିଛନ୍ତି ଯେ କାର୍ଯ୍ୟକ୍ରମ ସାରିଣୀରେ କିଛି ପରିବର୍ତ୍ତନ ଆଣିଛନ୍ତି ବୋଲି, ଆପଣ ଜାଣିଥାନ୍ତୁ ଯେ ପ୍ରତ୍ୟେକ 6 ମାସରେ ଥରେ ଆମର କାର୍ଯ୍ୟକ୍ରମ ସାରିଣୀରେ କିଛି ଆମେ ପରିବର୍ତ୍ତନ ଆଣିଥାଉ। ସେହିଭଳିଆ ଏହି ଗ୍ରୀଷ୍ମକାଳୀନ କାର୍ଯ୍ୟକ୍ରମ ସାରିଣୀରେ ଆମେ କିଛି ପରିବର୍ତ୍ତନ ଆଣିଛୁ, ଯେମିତିକି ପ୍ରତ୍ୟେକ ମାସର ଦ୍ୱିତୀୟ ମଙ୍ଗଳବାର ଦିନ ଆପଣ ଦିନ 1:20 1:50 ପର୍ଯ୍ୟନ୍ତ ଶୁଣିପାରିବେ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଶକ୍ତିରୂପା କାର୍ଯ୍ୟକ୍ରମରେ ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମ। ଏହା ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ, ଏଥିରେ ଆପଣ ଫୋନ୍ କରିକି ଷ୍ଟୁଡିଓରେ ଥିବା ଡକ୍ଟର ବା ବିଶେଷଜ୍ଞଙ୍କ ସହିତ ଆପଣ ଦିଆଯାଇଥିବା ବିଷୟବସ୍ତୁ ଉପରେ ଆଲୋଚନା କରିପାରିବେ, ପ୍ରଶ୍ନ ପଚାରିପାରିବେ। ଠିକ୍ ସେହିଭଳି ଆମେ ଚାଷବାସ କାର୍ଯ୍ୟକ୍ରମରେ ପ୍ରତ୍ୟେକ ମାସର ଦ୍ୱିତୀୟ ବୁଧବାର ଏବଂ ଚତୁର୍ଥ ଶୁକ୍ରବାର ଦିନ 7:30 ମଧ୍ୟ ଆମେ ସିଧା ପ୍ରସାରଣରେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରଖିଛୁ। ସେଥିରେ କୃଷି ବିଭାଗର ଅନେକ ବିଶେଷଜ୍ଞ ନିମନ୍ତ୍ରିତ ହୋଇକି ଆସୁଛନ୍ତି ଏବଂ ଦିଆଯାଇଥିବା ବିଷୟବସ୍ତୁ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆମର ଚାଷୀ ଭାଇ ଓ ଭଉଣୀମାନଙ୍କ ସହିତ, ଶ୍ରୋତାମାନଙ୍କ ସହିତ ଆଲୋଚନା କରୁଛନ୍ତି, ତାଙ୍କର ପ୍ରଶ୍ନର ଉତ୍ତର ଦେଉଛନ୍ତି। ଏବଂ ସକାଳ ଅଧିବେଶନରେ ସକାଳ 7:40 ଏବଂ 8:30 ଆମେ ଗୀତ ଗୀତାଞ୍ଜଳି ଏବଂ ସଙ୍ଗୀତ ଲହରୀ କାର୍ଯ୍ୟକ୍ରମ ସ୍ଥାନିତ କରିଛୁ। ଏଥିରେ ଆପଣ ଭକ୍ତିଗୀତ ଶୁଣିପାରିବେ ଏବଂ ସଙ୍ଗୀତ ଲହରୀ କାର୍ଯ୍ୟକ୍ରମରେ ଆପଣ ଓଡ଼ିଆ ଆଧୁନିକ ଗୀତଗୁଡ଼ାକ ଶୁଣିପାରିବେ। ଏହି କାର୍ଯ୍ୟକ୍ରମଗୁଡ଼ାକ ଶୁଣନ୍ତୁ, ଆପଣ କେମିତି ଲାଗୁଛି କାର୍ଯ୍ୟକ୍ରମ ସବୁ, ଏ ସମ୍ପର୍କରେ ପୁଣିଥରେ ଆମକୁ ଆପଣଙ୍କର ମତାମତ ପଠାନ୍ତୁ। ଧନ୍ୟବାଦ ଆପଣଙ୍କର ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
0: କାର୍ଯ୍ୟକ୍ରମର ଶେଷ ଚିଠିଟି ଲେଖିଛନ୍ତି ଉର୍ମିଳା ସାହୁ ଏବଂ ପ୍ରକାଶ ସାହୁ, ଗ୍ରାମ ବ୍ରାହ୍ମଣୀ ବାଲିପଡ଼ା ଭାୟା ନର୍ଲା ଜିଲ୍ଲା କଳାହାଣ୍ଡିରୁ। ପ୍ରଥମେ ସେମାନେ ଚିଠି ପାଇଛୁ କାର୍ଯ୍ୟକ୍ରମର ଉପସ୍ଥାପକ ଏବଂ ଉପସ୍ଥାପିକାଙ୍କୁ ନମସ୍କାର ଜଣାଇଛନ୍ତି।
1: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
0: ସେମାନେ ଲେଖିଛନ୍ତି, ଗତ ମଙ୍ଗଳବାର ଶକ୍ତିରୂପା କାର୍ଯ୍ୟକ୍ରମରେ ଲୌହଜନିତ ରକ୍ତହୀନତା ବିଷୟରେ ସିଧା ପ୍ରସାରଣରେ ଫୋନ୍ ଇନ୍ ମାଧ୍ୟମରେ ଡକ୍ଟର ସ୍ନିଗ୍ଧାରାଣୀ ପାଣିଗ୍ରାହୀ ଓ ଉପସ୍ଥାପନାରେ ସସ୍ମିତା ମହାନ୍ତି ଶ୍ରୋତାମାନଙ୍କ ପ୍ରଶ୍ନର ଉତ୍ତର ଭଲ ଭାବରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇ କହିଥିବା ହେତୁ ଦୁଇଜଣ ମହାଶୟଙ୍କୁ ଆମର ଅଶେଷ ଅଶେଷ ଧନ୍ୟବାଦ ଦେବେ ବୋଲି ଲେଖିଛନ୍ତି।
1: ଶ୍ରୋତବନ୍ଧୁ, ଗତ ଶକ୍ତିରୂପାରେ ସିଧା ପ୍ରସାରଣରେ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଡକ୍ଟର ଯାହା ଆମେ ପ୍ରଚାର କରିଥିଲୁ, ସେଦିନ ବିଷୟବସ୍ତୁ ରଖିଥିଲୁ ଯେ ଲୌହଜନିତ ରକ୍ତହୀନତା। ଏ ସମ୍ପର୍କରେ ଆମର ଅନେକ ଶ୍ରୋତା ପ୍ରଶ୍ନ ପଚାରିଥିଲେ ଏବଂ ସେଥିରେ ବିଶେଷଜ୍ଞ ଭାବରେ ଆସିଥିଲେ ଡାକ୍ତର ସ୍ନିଗ୍ଧାରାଣୀ ପାଣିଗ୍ରାହୀ ମହାଶୟ, କିନ୍ତୁ ଆପଣ ଲେଖିଛନ୍ତି ଉପସ୍ଥାପନା ଦାୟିତ୍ୱରେ ଥିଲେ ସସ୍ମିତା ମହାନ୍ତି ବୋଲି। ପ୍ରକୃତରେ ସେଦିନ ଥିଲେ ଅନୁରାଧା ମିଶ୍ର ଉପସ୍ଥାପନାରେ ଏବଂ କାର୍ଯ୍ୟକ୍ରମଟି ବହୁତ ସୁନ୍ଦର ଭାବରେ ପ୍ରଚାର ହେଲା, ଶ୍ରୋତାମାନଙ୍କର ସହଯୋଗ ରହିଲା, ଫୋନ୍ ଗୁଡ଼ିକ ଆସିଲା, ଶ୍ରୋତା ଡାକ୍ତରଙ୍କ ସହିତ କଥାବାର୍ତ୍ତା କଲେ। କିନ୍ତୁ ଏଇଠି ଆପଣଙ୍କୁ ଟିକେ ସୂଚନା ଦେବା ପାଇଁ ଚାହୁଁଛୁ ଯେ ଆମର ଯେତିକି ଶ୍ରୋତା ଭାଇ ସଚେତନ ଅଛନ୍ତି, ଫୋନ୍ କରୁଛନ୍ତି, ସେତିକି ଶ୍ରୋତା ଭଉଣୀମାନେ ଆମକୁ ଫୋନ୍ କରୁନାହାନ୍ତି। ତେଣୁ ଆଶା କରୁଛୁ ଯେ ଆଗକୁ ଏହି କାର୍ଯ୍ୟକ୍ରମକୁ ବହୁମାତ୍ରାରେ ଆମର ଶ୍ରୋତା ଭଉଣୀମାନେ ଫୋନ୍ କରିବେ ଏବଂ ଦିଆଯାଇଥିବା ବିଷୟବସ୍ତୁ ଉପରେ ଡାକ୍ତରଙ୍କ ସହିତ ସେ ଆଲୋଚନା କରିବେ, ତାଙ୍କର ପ୍ରଶ୍ନ ପଚାରିବେ।
0: ପୁଣି ସେ ଲେଖିଛନ୍ତି, ଭବିଷ୍ୟତରେ ଏହି କାର୍ଯ୍ୟକ୍ରମଟି ସରସ ସୁନ୍ଦର ତଥା ସଚେତନ କରାଇପାରିବ। ସେ ମତାମତ ଦେଇ ଲେଖିଛନ୍ତି, ଏହିଭଳି ଅନେକ ରୋଗ ବିଷୟରେ ମାସକୁ ଥରେ ଯଦି ବିଶେଷଜ୍ଞମାନଙ୍କୁ ଡାକି କାର୍ଯ୍ୟକ୍ରମଟି ପ୍ରଚାର ହେଲେ ଏହା ସମସ୍ତ ମହିଳା ଓ ପୁରୁଷ ସମସ୍ତେ ଶୁଣି ଉପକୃତ ହୋଇପାରିବେ ଓ ନିଜ ନିଜ ପ୍ରଶ୍ନ ତଥା ରୋଗ ବିଷୟରେ ସମସ୍ୟାର

0: ସମାଧାନ ପାଇପାରିବେ।
1: ନିଶ୍ଚିତ ଭାବରେ ଶ୍ରୋତାବନ୍ଧୁମାନଙ୍କର ଅନୁରୋଧ ଥିଲା ଯେ ମାସକୁ ଥରେ ବା ମାସକୁ ଗୋଟିଏ ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମ ପ୍ରଚାର କରନ୍ତୁ ବୋଲି। ଆପଣଙ୍କର କଥାକୁ ମନେ ରଖିକି ତାକୁ ଆମେ ସ୍ଥାନିତ କରିଛୁ। ମାସର ପ୍ରତ୍ୟେକ ଦ୍ୱିତୀୟ ମଙ୍ଗଳବାର ଦିନ 1:20 ରୁ 1:50 ପର୍ଯ୍ୟନ୍ତ ଆପଣ ସିଧା ପ୍ରସାରଣରେ ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମ ଶୁଣିପାରିବେ ଏବଂ ଆମେ ପ୍ରତ୍ୟେକ ଥର ନୂଆ ନୂଆ ରୋଗ ଏବଂ ନୂଆ ନୂଆ ବିଷୟବସ୍ତୁକୁ ନେଇ ଡାକ୍ତରଙ୍କ ସହିତ ଆଲୋଚନା କରୁଛୁ ଏବଂ ଶ୍ରୋତାଙ୍କୁ ସଂଯୋଗ କରୁଛୁ। ଶ୍ରୋତା ସେଥିରେ ପ୍ରଶ୍ନ ପଚାରିବେ ଏବଂ ଡାକ୍ତରଙ୍କର ସିଧାସଳଖ ଉତ୍ତର ପାଇପାରିବେ। ଆଗକୁ ଏହି କାର୍ଯ୍ୟକ୍ରମ ଜାରି ରହିବ ଏବଂ ଆଶା କରୁଛୁ ଅନେକ ଶ୍ରୋତା ଏହି କାର୍ଯ୍ୟକ୍ରମ ଦ୍ୱାରା ଲାଭାନ୍ୱିତ ହେବେ, ସଚେତନ ହେବେ ଏବଂ କାର୍ଯ୍ୟକ୍ରମ ଶୁଣିକି ଖୁସି ହେଉଥିବେ। ଆପଣଙ୍କର ସହଯୋଗ ଏମିତି ରହିଥାଉ। ବହୁତ ଧନ୍ୟବାଦ ଆପଣଙ୍କର ଏ ମତାମତ ପାଇଁ। ତାହେଲେ ଆଶ୍ୱାସନା, ଶ୍ରୋତାବନ୍ଧୁମାନଙ୍କର ଯେତିକି ଚିଠି ଆସିଥିଲା ହ୍ୱାଟ୍ସଆପ୍ ମାଧ୍ୟମରେ ତାକୁ ଆମେ କାର୍ଯ୍ୟକ୍ରମରେ ସାମିଲ କରିଦେଇଛେ। ସମୟ ହେବାକୁ ବସିଲାଣି, ଆମେ କାର୍ଯ୍ୟକ୍ରମରୁ ବିଦାୟ ନେବା। ବିଦାୟ ନେବା ପୂର୍ବରୁ ପୁଣି ଥରେ ଆମର ସମସ୍ତ ପ୍ରିୟ ଶ୍ରୋତାଙ୍କୁ ଆମର ବିନମ୍ର ଅନୁରୋଧ କରିବା ଯେ କାର୍ଯ୍ୟକ୍ରମଗୁଡ଼ାକ ଶୁଣନ୍ତୁ ଏବଂ ଦୟାପୂର୍ବକ ଚିଠି ପାଇଛୁ କାର୍ଯ୍ୟକ୍ରମକୁ ଆପଣଙ୍କର ମତାମତ ପଠାନ୍ତୁ। ଆମକୁ ମତାମତ ବା ଆପଣଙ୍କର ମନର କଥା ପଠାଇବା ପାଇଁ ଆମର ଠିକଣା ଏବଂ ହ୍ୱାଟ୍ସଆପ୍ ନମ୍ବରଟି ଆପଣ ଟିପି ରଖନ୍ତୁ।
0: ଆମକୁ ଚିଠି ଦେବା ପାଇଁ ଠିକଣାଟି ହେଉଛି ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ ନମ୍ବର 7660001। ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ନିଜର ମତାମତ ଦେଇପାରିବେ। ହ୍ୱାଟ୍ସଆପ୍ ନମ୍ବର ହେଉଛି 8895994143। ନମ୍ବରଟି ଆଉ ଥରେ କହି ରଖୁଛୁ 8895994143।
1: ତାହେଲେ ଶ୍ରୋତାବନ୍ଧୁ, ଆଜି ଆପଣଙ୍କର କାର୍ଯ୍ୟକ୍ରମ ସମ୍ପର୍କିତ ଚିଠିପତ୍ର ମତାମତକୁ ନେଇ ସାପ୍ତାହିକ କାର୍ଯ୍ୟକ୍ରମ ଚିଠି ପାଇଛୁରୁ ଆମେ ଥିଲୁ। ମୁଁ ଆପଣଙ୍କର ସାଥୀ ସଚ୍ଚିଦାନନ୍ଦ ମଲ୍ଲିକ।
0: ମୁଁ ଆଶ୍ୱାସନା ପଟ୍ଟନାୟକ।
1: ଏବେ ଆମକୁ ବିଦାୟ ଦିଅନ୍ତୁ।
0: ନମସ୍କାର।

ଆକାଶବାଣୀ ଭନିପାଟଣା ଶ୍ରୋତାବନ୍ଧୁ ପ୍ରଚାର କରୁଛୁ କେତୋଟି ହିନ୍ଦୀ ଭକ୍ତି ଗୀତ। ପ୍ରଥମେ ପାରମ୍ପରିକ ରଚନାରୁ ଗାଇଛନ୍ତି ନୀତିନ ମୁକେଶ ଓ ଅନୁପମା ଦେଶପାଣ୍ଡେ।